ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 23 ସେକେଣ୍ଡ ଆଜି ମଙ୍ଗଳବାର 1948 ଶତାବ୍ଦ ବୈଶାଖ ମାସ 29 ଦିନ ଏବଂ 2026 ମସିହା ମଇ ମାସର 19 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଜ ଏବଂ ଏଫ୍ଏମ୍ ମହାନଦୀ 101 ମେଗାହର୍ଜରେ। ଆମର ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଅନ୍ଲାଇନ୍ ଆପ୍ରେ ମଧ୍ୟ ଉପଲବ୍ଧ। ମାଙ୍ଗଳିକ

ନିଜ ପାଇଁ ସବୁଠୁ ବଡ଼ ସାହାଯ୍ୟ ହେଉଛି ସ୍ୱାବଲମ୍ବୀ ହେବା, କହିଛନ୍ତି ଡକ୍ଟର ବିଆର୍ ଆମ୍ବେଦକର। ଆକାଶବାଣୀ ସମ୍ବଲପୁର, ସମୟ ସକାଳ 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ପରବର୍ତ୍ତୀ ଭକ୍ତିଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ଶଙ୍କର ପ୍ରସାଦ ଦତ୍ତ, ଗୀତ ରଚନା ଗଙ୍ଗାଧର ମେହେର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ସଂଯୁକ୍ତା ମହାନ୍ତି, ଗୀତ ରଚନା ପ୍ରତାପ ରୁଦ୍ରଦେବ।

ପରବର୍ତ୍ତୀ ଭକ୍ତିଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ଦୁଃଖୀଶ୍ୟାମ ତ୍ରିପାଠୀ, ଗୀତ ରଚନା ନିତ୍ୟାନନ୍ଦ ଦାସ।

ଏଇଠି ଶେଷ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀ ଥିଲେ ପ୍ରମୋଦ କୁମାର ଦାସ, ଶଙ୍କର ପ୍ରସାଦ ଦତ୍ତ, ସଂଯୁକ୍ତା ମହାନ୍ତି, ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ଅଭିପ୍ସା ନାୟକ। ଗୀତଗୁଡ଼ିକୁ ରଚନା କରିଥିଲେ ଭୀମ ଭୋଇ, ଗଙ୍ଗାଧର ମେହେର, ପ୍ରତାପ ରୁଦ୍ର ଦେବ, ନିତ୍ୟାନନ୍ଦ ଦାସ ଏବଂ ଶିବଶଙ୍କର ପ୍ରଧାନ। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଆମ ଦେଶର ମହାନ ସଂସ୍କୃତି ଓ ପରମ୍ପରାକୁ ରୁଦ୍ଧିମନ୍ତ କରିଛି ଆମର ଶାସ୍ତ୍ର ପୁରାଣ। ବେଦ, ଉପନିଷଦ, ଶାସ୍ତ୍ର ପୁରାଣ, ମହାଭାରତର ବୈଶିଷ୍ଟ୍ୟ ଅତୁଳନୀୟ। ଏହି ଦୁଇ ମହାକାବ୍ୟ ଯୁଗ ଯୁଗ ଧରି ଭାରତୀୟ ଜନମାନସକୁ ଏତେ ମାତ୍ରାରେ ପ୍ରଭାବିତ କରିଛି ଯେ ଏଠି ଆଉ ତାର ବ୍ୟାଖ୍ୟା କରିବାର ଆବଶ୍ୟକତା ନାହିଁ। ରାମାୟଣ ଓ ମହାଭାରତର ଐତିହାସିକତାକୁ ନେଇ ଜଣେ ସାଧୁଙ୍କୁ ପଚାରି ଦୁଇ ମହାକାବ୍ୟର ବିଷୟବସ୍ତୁ କାଳ୍ପନିକ, ହଜାର ହଜାର ବର୍ଷ ଆଗର କଥା ଇତିହାସରେ ଲିପିବଦ୍ଧ ନ ହୋଇଥାଇପାରେ, ଏତେ ବର୍ଷର ପ୍ରମାଣ ମଧ୍ୟ ଥିବା ସମ୍ଭବ ନୁହେଁ। ହେଲେ ଲୋକଶ୍ରୁତି ଯାହା ପିଢ଼ି ପରେ ପିଢ଼ି ଚାଲିଆସିଛି ତାହା କାଳ୍ପନିକ ଓ ଅବାସ୍ତବ ନୁହେଁ। ଶ୍ରୀରାମ ଓ ଶ୍ରୀକୃଷ୍ଣ ଭାରତୀୟ ଜନମାନସରେ ସମାହିତ ହୋଇସାରିଛନ୍ତି ଏବଂ ଏମାନଙ୍କ ବିନା ଭାରତୀୟ ସଂସ୍କୃତି ଓ ପରମ୍ପରାର ରୂପରେଖର କଳ୍ପନା ମଧ୍ୟ କରାଯାଇନପାରେ। ହଜାର ହଜାର ଚରିତ୍ରଙ୍କ ମଧ୍ୟରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଚରିତ୍ର ଏତେ ସୁନ୍ଦର ଭାବରେ କରାଯାଇଛି ଯେ କବିର ଚରିତ୍ର ଚିତ୍ରଣକୁ ପ୍ରଶଂସା ନ କରି ରହିହେବ ନାହିଁ। ଉଭୟ ଶ୍ରୀରାମ ଓ ଶ୍ରୀକୃଷ୍ଣ ଋଷି ଆଶ୍ରମରେ ରହି ପାଠ ପଢ଼ିଛନ୍ତି, ଗୁରୁଙ୍କ ଆଜ୍ଞାଧୀନ ହୋଇଛନ୍ତି, ବାଲ୍ୟକାଳରୁ ହିଁ ରାକ୍ଷସଙ୍କ ସଂହାର କରି ଏ ଧରାଧାମକୁ ପାପର ଭାରରୁ ମୁକ୍ତ କରିଛନ୍ତି। ବର୍ତ୍ତମାନର କଳୁଷିତ ଗୁରୁଶିଷ୍ୟ ସମ୍ପର୍କ ଏମାନଙ୍କ ଆଚରଣରୁ ଶିକ୍ଷାଲାଭ କରିବା ବିଧେୟ। ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ବିଶେଷ ଗୁଣ ଓ ଦକ୍ଷତା ଥିବାରୁ ଭାରତୀୟ ପରମ୍ପରାରେ ଅବତାରୀ ପୁରୁଷର ଆସନରେ ଆସୀନ ହୋଇଛନ୍ତି। ବାଲ୍ମୀକି ରାମାୟଣରେ ମହର୍ଷି ବାଲ୍ମୀକି ଶ୍ରୀରାମଙ୍କୁ କେବଳ ଏକ ଆଦର୍ଶ ପୁତ୍ର, ଭ୍ରାତା ଓ ରାଜାର ମର୍ଯ୍ୟାଦା ଦେଇଛନ୍ତି, ଯାହାଙ୍କ ପରବର୍ତ୍ତୀ ସମୟରେ ତାଙ୍କୁ ଏକ ଅବତାରୀ ପୁରୁଷର ସ୍ଥାନ ଦେଇପାରିଛି। ସନ୍ଥ ତୁଳସୀ ଦାସ ଶ୍ରୀରାମ ଭକ୍ତିରେ ଉଦ୍ବୁଦ୍ଧ ହୋଇଛନ୍ତି ଏବଂ ରଚନା କରିଛନ୍ତି ତୁଳସୀ ରାମାୟଣ ବା ରାମଚରିତ ମାନସ। ନିଜକୁ ଶ୍ରୀରାମଙ୍କ ଦାସ କହି ତାଙ୍କୁ ଭଗବାନଙ୍କ ରୂପ ଦେଇଛନ୍ତି। ଶ୍ରୀକୃଷ୍ଣଙ୍କ ଜୀବନ ଓ କାର୍ଯ୍ୟକଳାପ ମଧ୍ୟ ଅନୁରୂପ। ଜୀବନର ଶେଷ ପର୍ଯ୍ୟନ୍ତ ସେ କେବଳ ସଂଗ୍ରାମ ହିଁ ସଂଗ୍ରାମ କରିଛନ୍ତି। ବାଲ୍ୟକାଳରୁ ହିଁ ତାଙ୍କୁ ରାକ୍ଷସଙ୍କ ସହିତ ଯୁଝିବାକୁ ପଡ଼ିଥିଲା। କଂସକୁ ବଧ କରିବା ସମୟରେ

ସେ ଥିଲେ ଅଳ୍ପ ବୟସର, କିନ୍ତୁ ତାଙ୍କ ବୁଦ୍ଧି ଓ ବୀରତ୍ୱ ଥିଲା ଅସୀମ। ଏ ଧରାଧାମକୁ ପାପର ଭାରରୁ ଉଦ୍ଧାର କରିବା ପାଇଁ ସେ ଜନ୍ମ ଲଭିଥିଲେ। ବାଲ୍ୟଲୀଳା, ମଥୁରାରୁ ଦ୍ୱାରିକାକୁ ରାଜଧାନୀ ପରିବର୍ତ୍ତନ, ମହାଭାରତ ଯୁଦ୍ଧର ପରିକଳ୍ପନା ସହିତ ଗୀତା ମାଧ୍ୟମରେ ମାନବ ସମାଜକୁ ଯେଉଁ ହିତୋପଦେଶ ଦେଇଛନ୍ତି ସେଥିପାଇଁ ସେ ଯୁଗେ ଯୁଗେ ଅମର ହୋଇ ରହିବେ। ରାବଣ ସୀତାଙ୍କୁ ହରଣ କରିଛି, ବନ୍ଦୀ କରିଛି, ଅକଥନୀୟ ଯନ୍ତ୍ରଣା ଦେଇଛି, କିନ୍ତୁ ଶ୍ରୀରାମ ତାକୁ କ୍ଷମା କରିଛନ୍ତି। ବଧ କଲାପରେ ତା ପାଖରୁ ଜ୍ଞାନ ଆହରଣ କରିବା ପାଇଁ ଲକ୍ଷ୍ମଣଙ୍କୁ ପଠାଇଛନ୍ତି, ପଶ୍ଚାତ୍ତାପ କରିଛନ୍ତି ଏବଂ ରାବଣର କ୍ରିୟାକର୍ମ କରାଇଛନ୍ତି। ଜଣେ ସାମାନ୍ୟ ଧୋବା କଥାରେ ପଡ଼ି ସେ କାହିଁକି ସୀତାଙ୍କୁ ପରିତ୍ୟାଗ କଲେ? ଉତ୍ତରରେ ସାଧୁ କହିଲେ, କଥା କେବଳ ଧୋବାକୁ ସୀମିତ ନଥିଲା, ଏହା ଥିଲା ଲୋକଙ୍କ ଭାବନା, ସେମାନଙ୍କ ମନର ଭାଷା। ପ୍ରଜାପ୍ରତି ଉତ୍ତରଦାୟୀ ହେବା ଜଣେ ରାଜାର ପରମ କର୍ତ୍ତବ୍ୟ। ବର୍ତ୍ତମାନର ରାଜନେତା କେବଳ ଶ୍ରୀରାମ ହିଁ ନେଇପାରନ୍ତି। ଧର୍ମର ସୁରକ୍ଷା ପାଇଁ ଶ୍ରୀକୃଷ୍ଣଙ୍କ ଅବଦାନ ଅତୁଳନୀୟ। ଆଜୀବନ ସେ ସଂଗ୍ରାମ କରିଛନ୍ତି, ପାଣ୍ଡବମାନଙ୍କ ସହାୟ ହୋଇଛନ୍ତି, ଶାନ୍ତି ପାଇଁ ମଧ୍ୟ ସେ ସହ୍ୟ କରିଛନ୍ତି। ଗାନ୍ଧାରୀଙ୍କ ଦ୍ୱାରା ଅଭିଶପ୍ତ ହୋଇଛନ୍ତି, କିନ୍ତୁ କେବେ ସେ ବିଚଳିତ ହୋଇନାହାନ୍ତି। ହସ ହସ ମୁହଁରେ ସବୁ ସହ୍ୟକଭ୍ରଷ୍ଟ ହୋଇଥିବାର ମନେ ହୁଏ। ଉତ୍ତମ ଓ ଅବତାରୀ ପୁରୁଷ ଜାତି, ସମ୍ପ୍ରଦାୟ ଓ ଧର୍ମର ବହୁ ଉର୍ଦ୍ଧ୍ୱରେ, ସେମାନେ କେବଳ ଜଗତର କଲ୍ୟାଣ ପାଇଁ ଜନ୍ମଗ୍ରହଣ କରନ୍ତି, ବିଭିନ୍ନ ସମୟରେ ପାରିବା ନାହିଁ, ସମାଜରେ ସଦ୍ଭାବ ବଜାୟ ରଖିପାରିବା ନାହିଁ।

ଶୁଣିଲେ ଆଜିର ଭାବନା ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 385 ଭାଗ।

ଉଦ୍ଧବ ନନ୍ଦ ଯଶୋଦାଙ୍କ ଆଗରେ ଶ୍ରୀକୃଷ୍ଣଙ୍କ ଭଗବତ୍ତା ଉପସ୍ଥାପନ କରିଛନ୍ତି। ସେ ଜଗତର ନିମିତ୍ତ କାରଣ ଏବଂ ଉପାଦାନ କାରଣ ଇତ୍ୟାଦି ଇତ୍ୟାଦି। କୃଷ୍ଣ ସ୍ୱୟଂ ଭଗବାନ। ଏମିତି ବୁଝାଉ ବୁଝାଉ ରାତି ପାଇଛି। ସକାଳୁ ବ୍ରଜାଙ୍ଗନାମାନେ ନନ୍ଦଦ୍ୱାରରେ ରଥଟିକୁ ଦେଖିଛନ୍ତି। ସେମାନେ ଉଦ୍ଧବଙ୍କୁ ଭିଡ଼ିଛନ୍ତି, କାନ୍ଦିଛନ୍ତି, ଅଭିଯୋଗ ବାଢ଼ିଛନ୍ତି। ବୃନ୍ଦାବତୀ ଗୋଟିଏ ଭ୍ରମର ଗୁଣୁଗୁଣୁ ହେବାର ଦେଖି ତାକୁ ଉପଲକ୍ଷ କରି କୃଷ୍ଣଙ୍କ ବିରୁଦ୍ଧରେ ନାନାବିଧ ଆକ୍ଷେପ ଏବଂ ଅଭିଯୋଗ ପ୍ରକାଶ କରୁଛନ୍ତି।

ଗୋପୀ ଗୋପାଳ ଭାବ ଜାଣି କୃଷ୍ଣଙ୍କୁ କହେ ପୁଣ ପୁଣି, ବସୁଦେବର ପାଶେ ଯାଇ ଆନନ୍ଦେ ରାମଙ୍କୁ ବସାଇ, ଗୋପୀଙ୍କ ଉପହାର ଦ୍ରବ୍ୟ ନିକଟେ ଥୋଇଲା ଉଦ୍ଧବ, ଦେଖି ଆନନ୍ଦ ବସୁଦେବ ହସନ୍ତି ଶ୍ରୀରାମ ମାଧବ। ଉଦ୍ଧବ କହେ କଥା ମାନ, ତୋଷ ହୋଇଲେ ଭଗବାନ, ବ୍ରାହ୍ମଣ ଦାସ ଜଗନ୍ନାଥ, ଗୀତ ବିନୋଦେ ଭାଗବତ। ଇତି ଶ୍ରୀମଦ୍ ଭାଗବତେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 385ତମ ଭାଗ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏଇ କିଛି ସମୟ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀର ଆୟୋଜନ କରାଯିବା। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଆଉ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମଟି ଯୋଗ ଦେବେ। ଚାଷ କ୍ଷେତ୍ରର ସାମଗ୍ରିକ ବିକାଶକେ ତହକାବାର, ଚାଷୀମାନଙ୍କର କମାନୀ ବଢ଼ାବାର ଆଉ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିତରେ ତାଲମେଲକେ ବରକର୍ସ କରବାରଟା ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ରହିଛି। ଏଥି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଭିନ୍ ଭିନ୍ ଯୋଜନାର ଅଗ୍ରଗତି ବାବଦେ ସମୀକ୍ଷା କରାଯିବା ସହିତ ଚାଷ ସାଙ୍ଗେ ଜଡ଼ିତ ବହୁଟେ ବିଷୟ ଉପରେ ଆଲୋଚନା କରାଯିବା। ସମ୍ମିଳନୀଟି ରାଜ୍ୟ କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, ବିଶେଷଜ୍ଞ ଆଉ ଅଲଗା ଅଂଶୀଦାରମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ରାଜସ୍ୱ ସେବାକେ ତୃଣମୂଳ ସ୍ତରନେ ପହଞ୍ଚାବା ଲାଗି ରାଜସ୍ୱ ବିଭାଗ ତରଫରୁ ଖୁବ୍ ଜଲ୍ଦି ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ମୂଲ କରାଯିବା। ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାଟି ଗାଁ ଆଉ ପଞ୍ଚାୟତ ସ୍ତରନେ ତହସିଲ କ୍ୟାମ୍ପ କୋର୍ଟ କରାଯିବା। ଆଘନୁ ଲୋକେ ଭିନ୍ ଭିନ୍ କାମ ଲାଗି ତହସିଲ କାର୍ଯ୍ୟାଳୟ ଯାଉଥିବା ବେଳେ ଏତକର ତହସିଲ ଅଧିକାରୀମାନେ ଗାଁକେ ଯାଇକରି ପ୍ରଜାଖାନା ସଂଶୋଧନ, ଡିମାର୍କେସନ, ଅଭିଯୋଗ ଶୁଣାଣି ଆଉ ଅଲଗା ରାଜସ୍ୱ ସେବା ତୁର୍ତ୍ତି ଯୋଗାଇଦେବେ। ଫି ଲୋକଙ୍କର ପାଖେ ରାଜସ୍ୱ ସେବାକେ ପହଞ୍ଚାବା ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍। ଏତା ସହିତ ସହରାଞ୍ଚଳ ଚାଷ ଜମି କିସମ ପରିବର୍ତ୍ତନ ନିୟମକେ ବିଲ୍ ସରଳୀକରଣ କରାଯିବାରକେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ ଆଇବାକାଲ ଉପରବେଳା ବାହାରବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଲ ଗୋଟେ ଦିନେ ବାହାରିବା। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ସି ୱେବ୍ସାଇଟ୍ ଓଡ଼ିଶା ରେଜଲ୍ଟସ୍ .nic.in ପରୀକ୍ଷା ଫଲ ଦେଖିପାରିବେ। ଏ ପଛରେ ପାଖାପାଖି 400,000 ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟଟି ପରୀକ୍ଷା ଦେଇଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଭରବାର ସମୟକେ ବଢ଼ାଯାଇଛି। ଏ ବାବଦେ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ଦିଆଯାଇଛି। ମେଟ୍ରିକ୍ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ର ସମୟ ଗଲାକାଲି ଶେଷ ହେଉଥିଲା, ହେଲେ ଏ ସମୟକେ ଆଇବା 25 ତାରିଖ ତକ୍ ବଢ଼ାଯାଇଛି। ଜୁଲାଇ ମାସ ପହିଲା ହପ୍ତାହେ ପରୀକ୍ଷା ହେବା ବୋଲି ଜଣାପଡ଼ିଛି। ଶ୍ରୀକ୍ଷେତ୍ର ପୁରୀନ ଆସ୍ଥାନୁ ଫେରଥରେ ଭିତର ରତ୍ନଭଣ୍ଡାର ଗଣତି କାମ ମୂଲ ହେବା। ମଧ୍ୟାହ୍ନ ଧୂପନୀତି ସର୍ବାର ଉତ୍ରୁ ଗଣତି ମୂଲ ହୋଇକରି ସନ୍ଧ୍ୟା ଧୂପ ତକ୍ ଚାଲ୍ବା। ଏଥିଲାଗି ଆଜି ମହାପ୍ରଭୁମାନଙ୍କର ଭିତର କାଠ ଦର୍ଶନ ବନ୍ଦ ରହିବା। ଭକ୍ତମାନେ ଖାଲି ବାହାର କାଠ ପାଶୁ ଦର୍ଶନ କରିପାରିବେ। ଏ ମାସେ ଭିତର ରତ୍ନଭଣ୍ଡାର ଗଣତି ଲାଗି 9 ଦିନ ସମୟ ଧାରି ହୋଇଛି। ଗଲା 11 ଆଉ 12 ତାରିଖ 2 ଦିନ ଧରିକରି ଗଣତି ଶେଷ ହୋଇଥିବା ବେଳେ ଆଜିକେ ମିଶାଇକରି ଏ ମାସ 21, 23, 26, 28, 29 ଆଉ 30 ତାରିଖ ଦିନ ବିଲ୍ ଗଣତି କାମ କରାଯିବା। କଳାହାଣ୍ଡି ଜିଲ୍ଲାନ ତେଲ ଯୋଗାଣ ବିତରଣଟି ଅନିୟମିତତା ହେଉଥିବା ଅଭିଯୋଗ ଉତ୍ରୁ ଜିଲ୍ଲା ପ୍ରଶାସନ ତରଫରୁ ସହରର ଭିନ୍ ଭିନ୍ ପେଟ୍ରୋଲ ପମ୍ପମାନଙ୍କେ ଚଢ଼ଉ କରାଯାଇଛି। ତେଲ ମହଜୁଦକାରୀ ଓ କଳାବଜାରୀ କରୁଥିବା ଲୋକମାନଙ୍କର ବିରୋଧୀ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁସାରେ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାରକେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ଜନଜାତୀୟ ଗାରିମା ଉତ୍ସବ 2026ର ଶୁଭାରମ୍ଭ ହୋଇଛି। ଏହି ଉତ୍ସବ ଜରିଏ ଜିଲ୍ଲାର 3 ଅନୁସୂଚିତ ଜନଜାତି ଗାଁର ସାମଗ୍ରିକ ବିକାଶ ଲାଗି ପଦକ୍ଷେପ ନିଆଯିବା। ଉତ୍ସବ ଆଇବା 25 ତାରିଖ ତକ୍ ଚାଲ୍ବା। ସବୁ ବିଭାଗୀୟ ଅଧିକାରୀମାନଙ୍କୁ 3 ଗାଁର ଭିନ୍ ଭିନ୍ ସରକାରୀ ଯୋଜନା ବାବଦେ ଜଣାବା ଲାଗି ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମିତି କକ୍ଷନ କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ମୂଲିଛି। କାର୍ଯ୍ୟକ୍ରମଟି ଆଇବା 25 ତାରିଖ ତକ 258 ଗାଁର ସଚେତନତା ଶିବିର, ଅଭିଯୋଗ ଗ୍ରହଣ ଆଉ ମାହାଲିଆ ସ୍ୱାସ୍ଥ୍ୟ ଶିବିର କରାଯିବା। ନୂଆପଡ଼ା ଜିଲ୍ଲାନ ପେଟ୍ରୋଲ ଆଉ ଡିଜେଲ ଅପବ୍ୟବହାରକେ ରୋକବାର ଲାଗି ଆଉ ଯୋଗାଣକେ ସ୍ୱାଭାବିକ ରଖବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ମାସକୁ 4-5 ଅଭିଯୋଗ ଶୁଣାଣି ଶିବିରଟି ଯୋଗ ଦେବାରକେ ଆସୁଥିବା ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଗାଡ଼ି ବଦଳେ 3-4 ଅଧିକାରୀ ମିଶିକରି ଗୋଟେ ଗାଡ଼ିଟି ଆସବାରକେ ସେ ପରାମର୍ଶ ଦେଇଛନ୍। ବ୍ୟକ୍ତିଗତ କାମଥି ଯିବାର ବେଳେ ସମ୍ଭବ ହେଲେ ମୋଟରସାଇକେଲ, ସାଇକେଲ କି ଚାଲିକରି ଯିବାରକେ ସେ ପରାମର୍ଶ ଦେଇଛନ୍। ପାଣିପାଗ ରାଜ୍ୟ କିଛି ଦିନ ବ୍ୟବଧାନ ଉତ୍ରୁ ତାପମାତ୍ରା ଫେରଘାଏ ବଢ଼ବାରକେ ଲାଗିଛି। ଖାସକରି ପଶ୍ଚିମ ଆଉ ଆଭ୍ୟନ୍ତରୀଣ ଓଡ଼ିଶାର କେତେଟା ଜିଲ୍ଲାର ତାପମାତ୍ରା 40 ଡିଗ୍ରୀ ପାର କରିଛି। ଗଲାକାଲି ରାଜ୍ୟର ସବୁନୁ ଜହ ତାପମାତ୍ରା ଝାରସୁଗୁଡ଼ା ଜିଲ୍ଲାର 43.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 5 ଦିନ ଭିତରେ ରାଜ୍ୟର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ୍ ବଢ଼ବାର ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।

ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନା ଶୁଣିବେ। ଏଥିରେ ବିଷୟ ରହିଛି ଆୟୁର୍ବେଦ ଓ ମାନସିକ ସ୍ୱାସ୍ଥ୍ୟ, କହିବେ ଡକ୍ଟର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। ସକାଳ 7:35 ସମ୍ବଳବାଣୀ, ତଥ୍ୟ ସଂଗ୍ରହ ଏବଂ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ। 7:55 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ବିବେକାନନ୍ଦ ମିଶ୍ର। 8:30 ରହିଛି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ହେଲେ ପଞ୍ଚାନ ନନ୍ଦ ଏବଂ ମୋହନ ସେଠ। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ରାଜା ରଥ। ଦିନ 11:05 ରହିଛି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, ବଜାରେ ବାଜାବାଲା, କଣ୍ଠଶିଳ୍ପୀ ହେଲେ ବିରଞ୍ଚି ନାରାୟଣ ନାୟକ, ସୁନୀତି ବେହେରା, ଅନନ୍ତ କୁମାର ସାହୁ ଏବଂ ଦୟାନିଧି କୁମ୍ଭାର। ଦିନ 11:30 ଏବଂ 12:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଖୁଲା ଝରକା ଏବଂ ବାତାୟନ। 12:30 ରହିଛି NCERT ଦ୍ୱାରା ପ୍ରସାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ରହିଛି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ହେଲେ ଗୋପାଳ କୃଷ୍ଣ ଦାସ ଏବଂ ବିଳମ୍ବ କୁମ୍ଭାର। 1:20 ଘର ସଂସାର କାର୍ଯ୍ୟକ୍ରମରେ ଲାଇଭ୍ ଫୋନ୍ ଇନ୍ ହେଲୋ ସଖୀ କାର୍ଯ୍ୟକ୍ରମ। ଆଜି ବିଷୟ ରହିଛି ଅଂଶୁଘାତରୁ ସୁରକ୍ଷା। ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:00 ରହିଛି କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। 3:30 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 4:02 ଶୁଣିବେ ନାଟକ ସିଦ୍ଧାର୍ଥ, ରଚନା ଗୀତାଞ୍ଜଳି ପଣ୍ଡା ଏବଂ ପ୍ରଯୋଜନା ପଞ୍ଚାନନ ମିଶ୍ର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଥିଲା। ଗସ୍ତକାଳରେ ଶ୍ରୀ ନବୀନ କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏ ସମ୍ପର୍କରେ ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ କହିଛନ୍ତି,
1: ସଂଗଠନ ବିଷୟରେ ତନ୍ନତନ ଆଲୋଚନା ହୋଇଛି ଏବଂ ସାଂଗଠନିକ ବ୍ୟବସ୍ଥା କେମିତି ଆହୁରି ସଶକ୍ତ କରାଯିବ ତା ପାଇଁ ମଧ୍ୟ କଥାବାର୍ତ୍ତା ହୋଇଛି। ସବୁ ବିଧାୟକ ସାଂସଦ ତାଙ୍କ ଅଞ୍ଚଳରେ କେମିତି ଯୋଉ କାମ କରୁଛନ୍ତି ତାର ସମୀକ୍ଷା ହୋଇଛି। ସମସ୍ତେ ପ୍ରଭାବିତ ଅଛନ୍ତି, ସମସ୍ତଙ୍କୁ ଉତ୍ସାହ ପ୍ରେରଣା ମିଳିବ କାମ କରିବାର, ଆହୁରି ଦକ୍ଷତା ଯୋଗ୍ୟତା ସମସ୍ତଙ୍କର ଅଛି, ତାକୁ ଆହୁରି ସେମାନେ ତାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରିବେ।
0: ରାଜ୍ୟରେ ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଗ୍ରାମ ତଥା ପଞ୍ଚାୟତ ସ୍ତରରେ ତହସିଲ କ୍ୟାମ୍ପ କୋର୍ଟ କରାଯିବ ବୋଲି ଲୋକସେବା ଭବନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ସୂଚନା ମିଳିଛି। କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମଗୁଡ଼ିକରେ ତହସିଲ ଅଧିକାରୀମାନେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ସହ ବିଭିନ୍ନ ରାଜସ୍ୱ ସେବା ଯୋଗାଇଦେବେ। ରାଜସ୍ୱ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ମାଓବାଦୀ ମୁକ୍ତ ହେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ପୁଲିସ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ନକ୍ସଲ ବିରୋଧୀ ଅଭିଯାନ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ସ୍କୃତିଚିହ୍ନ ପ୍ରଦାନ କରିଥିଲେ। 2026 ସୁଦ୍ଧା ଓଡ଼ିଶା ନକ୍ସଲମୁକ୍ତ ହୋଇଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜ୍ୟ ପୁଲିସ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଗତ 2025 2026 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ 27 ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି। ରାଜ୍ୟ ବାହାରେ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ଅପରେସନ୍ ଅନ୍ୱେଷଣ ଆରମ୍ଭ କରାଯିବ। ଆସନ୍ତା 21 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ପୁରୀ ଶ୍ରୀମନ୍ଦିରରେ ଆଜି ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବ। ମଧ୍ୟାହ୍ନ ଧୂପ ନୀତି ପରେ ପ୍ରାଧିକୃତ ଟିମ୍ ଦ୍ୱାରା ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଗଣତି ହେବ, ଫଳରେ ଆଜି ଭିତର କାଠ ଦର୍ଶନ ବନ୍ଦ ରହିବ ଏବଂ ଶ୍ରଦ୍ଧାଳୁମାନେ କେବଳ ବାହାର କାଠରୁ ଦର୍ଶନ କରିପାରିବେ। ଚଳିତ ମାସରେ ମୋଟ 9 ଦିନ ଧରି ଗଣତି କାର୍ଯ୍ୟ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 2 ଦିନ ଗଣତି ହୋଇଥିଲା। କଟକ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଜନଜାତି ଗରିମା ଉତ୍ସବ ଆରମ୍ଭ ହୋଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧା ଅଭିଯାନ ଶୁଭାରମ୍ଭ କରିଛନ୍ତି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 21 ଜନଜାତି ବହୁଳ ଗ୍ରାମରେ ଏହା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ। ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୁର ବ୍ଲକର ବହଲପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜନଜାତୀୟ ଗାରିମା ଉତ୍ସବ 2026 ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ରାୟଗଡ଼ ଜିଲ୍ଲାରେ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲା ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 525 ଗାଁରେ ଏହି ଅଭିଯାନ ଚାଲିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ ଭଞ୍ଜପୁର ସ୍ୱତନ୍ତ୍ର ଟ୍ରେନ୍

0: ଟ୍ରେନ୍କୁ ନିୟମିତ ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ ପାଇଁ ନିଷ୍ପଭି ହୋଇଛି। ପୂର୍ବତଟ ରେଳପଥର ସୂଚନା ଅନୁସାରେ ଭଞ୍ଜପୁର ପୁରୀ ଭଞ୍ଜପୁର ସ୍ୱେଶାଲ୍ ଟ୍ରେନ୍ ଭଞ୍ଜପୁର ପୁରୀ ଭଞ୍ଜପୁର ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ କରିବା ସହ ଆସନ୍ତା 21 ଓ 22 ତାରିଖରୁ ଉଭୟ ପଟରୁ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍ ବାରିପଦା ବାଲେଶ୍ୱର ସୋର ଭଦ୍ରକ ଯାଜପୁର ରୋଡ୍ କଟକ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍ ଦେଇ ଯାତ୍ରା କରିବ। ନୂଆପଡ଼ା ଜିଲ୍ଲାରେ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଉଥିବା ଅଧିକାରୀମାନଙ୍କୁ ମିଳିତ ଭାବେ ଯାତ୍ରା କରିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଇନ୍ଧନ ବ୍ୟବହାର କମ୍ କରିବା ଉଦ୍ଦେଶ୍ୟରେ ସାଇକେଲ ଓ ମୋଟରସାଇକେଲ ବ୍ୟବହାର କରିବା କିମ୍ବା ଚାଲିଚାଲି ଯିବା ଲାଗି ଜିଲ୍ଲାପାଳ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀର ମିଳିତ ସହଯୋଗରେ କଟକ ଶହୀଦ ଭବନରେ ଦୁଇଦିନିଆ ଉତ୍କଳୀୟ ସଂକୀର୍ତ୍ତନ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତା 4 ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ସହ ଗ୍ରୀଷ୍ମ ଲହରୀ ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 17 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 43.4 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ରହିଛି ଆୟୁର୍ବେଦ ଓ ମାନସିକ ସ୍ୱାସ୍ଥ୍ୟ, କହିବେ ଡକ୍ଟର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର।
2: ଆୟୁର୍ବେଦରେ ଆମର ଶାରୀରିକ ସ୍ୱାସ୍ଥ୍ୟକୁ ଯେତେ ମହତ୍ତ୍ୱ ଦିଆହେଇଛି ସେତିକି ମାନସିକ ସ୍ୱାସ୍ଥ୍ୟକୁ ମହତ୍ତ୍ୱ ଦିଆଯାଏ। ଆୟୁର୍ବେଦରେ କୁହାହେଇଛି ଜୀବନକୁ ଠିକ୍ ଭାବରେ ପାଳନ କରିବା ପାଇଁ 3 ଜିନିଷର ଆବଶ୍ୟକତା ଅଛି, ଯେମିତି ଆହାର, ନିଦ୍ରା ଏବଂ ବ୍ରହ୍ମଚର୍ଯ୍ୟ। ବ୍ରହ୍ମଚର୍ଯ୍ୟ କହିଲେ ଇମୋସନାଲ୍ ୱେଲ୍ବିଙ୍ଗ୍କୁ ବୁଝାଏ। ପ୍ରଥମେ ହେଉଛି ଆହାର। ଆହାର ଦ୍ୱାରା ଆମର ଶରୀରର ପୋଷଣ ହୁଏ। ଯଦି ଆହାର ଠିକ୍ ନ ରହିବ ତ ଆମ ଶରୀର ରୋଗଣିଆ ହୋଇଯିବ। ଯଦି ନିଦ୍ରା ଠିକ୍ ନ ରହିବ ତେବେ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ତାର ପ୍ରଭାବ ପଡ଼ିବ। ଏବଂ ୱେଲ୍ବିଙ୍ଗ୍, ଆଉ ଯେଉଁ କହୁଛନ୍ତି ଆପଣ ବ୍ରହ୍ମଚର୍ଯ୍ୟ, ଇମୋସନାଲି ଆପଣ ଠିକ୍ ଅଛନ୍ତି କି ନାହିଁ, ଯଦି ସେଟା ନ ରହିବ ତେବେ ବି ଆମର ସ୍ୱାସ୍ଥ୍ୟ ଖରାପ ହେବ। ତେଣୁ ଆୟୁର୍ବେଦରେ ଏଇ 3 ଜିନିଷକୁ ଠିକ୍ ଭାବରେ ସଞ୍ଚାଳନ କରିବା ପାଇଁ ବିଭିନ୍ନ ପ୍ରକାର ନିୟମ ଦିଆଯାଇଛି। ଋତୁଚର୍ଯ୍ୟା ଏବଂ ଦିନଚର୍ଯ୍ୟା କୁହାଯାଇଛି। ତ କେଉଁ ବୟସର କେଉଁ ଅବସ୍ଥାରେ ମଧ୍ୟ କିଭଳି ଭାବରେ ଆମେ ଜୀବନଯାପନ କରିବା ତାହା ମଧ୍ୟ ବର୍ଣ୍ଣନା କରାଯାଏ। ଯଦି ଆୟୁର୍ବେଦର ଆମ ଉପଦେଶକୁ ମାନିବା ତେବେ ଆମେ ଚତୁର୍ବର୍ଗ ଫଳ, ଯେମିତି କହନ୍ତି ଧର୍ମ ଅର୍ଥ ଏବଂ କାମ ମୁଖ୍ୟ, ଏଇଟା କୁହାହେଇଛି, ଶାସ୍ତ୍ରରେ କୁହାହେଇଛି, ତାହା ଆମେ ପାଇପାରିବା। ତେଣୁ ଯଦି ଜୀବନରେ ଆମେ ଅର୍ଥ ରୋଜଗାର ଫଳ କରିବାକୁ ଚାହୁଁଛୁ, ଆଧ୍ୟାତ୍ମିକ ଶାନ୍ତି ଚାହୁଁଛୁ, ତେବେ ଆମକୁ ଭଲ ସ୍ୱାସ୍ଥ୍ୟ ଦରକାର। ଏବଂ ଏ ସ୍ୱାସ୍ଥ୍ୟ ଆମକୁ ଶାରୀରିକ ଏବଂ ମାନସିକ ଉଭୟ ଦରକାର। ଶରୀରର ଚିକିତ୍ସା ପାଇଁ ତ ଆମର ଆୟୁର୍ବେଦରେ ବହୁତ କିଛି ବର୍ଣ୍ଣନା ଅଛି, ତା ସହିତ ମାନସିକ ରୋଗର ପ୍ରଶମନ ପାଇଁ ମଧ୍ୟ ବହୁତ ଗୁଡ଼ିଏ ବର୍ଣ୍ଣନା କରାଯାଇଛି। ଯେମିତି ଆମର ଯଦି ସ୍ମୃତି କମିଯାଉଛି, ଛୁଆମାନେ ପାଠ ପଢ଼ୁନାହାନ୍ତି, ପାଠ ପଢ଼ିଲେ ମନେ ରଖିପାରୁନାହାନ୍ତି, ତେବେ ଆମେ ତାଙ୍କୁ ଶଙ୍ଖପୁଷ୍ପୀର ସିରପ୍ ଦେଇପାରିବା, ଶଙ୍ଖପୁଷ୍ପୀ ଖାଇବାକୁ ଚୂର୍ଣ୍ଣ ଦେଇପାରିବା, ବ୍ରାହ୍ମୀ ଦେଇପାରିବା, ତାଦ୍ୱାରା ତାଙ୍କର ମସ୍ତିଷ୍କରେ ଆଉ ତାଙ୍କ ମନେ ରଖିବାର ଶକ୍ତି ବଢ଼ିବ। ତାପରେ ଆମେ ଯଦି ୟଙ୍ଗ ପିଲାମାନେ ଅଛନ୍ତି ସେମାନେ ମଧ୍ୟ ତାଙ୍କ କାମ କରୁଛନ୍ତି, କାମ କରିବା ପାଇଁ ତାଙ୍କ କନ୍ସେନ୍ଟ୍ରେସନ୍ ଦରକାର। ତ ସେଥିପାଇଁ ମଧ୍ୟ ଆୟୁର୍ବେଦରେ ସାରସ୍ୱତା ରିଷ୍ଟର ବର୍ଣ୍ଣନା କରାଯାଇଛି। ସାରସ୍ୱତା ରିଷ୍ଟ ଯଦି ସେମାନେ ନିୟମିତ ଖାଇବେ ତେବେ ସେମାନଙ୍କର ମସ୍ତିଷ୍କରେ ତାଙ୍କ ଶାନ୍ତି ଆସିବ, ଫୋକସ୍ ରହିପାରିବେ। ଆୟୁର୍ବେଦ ଯୋଗକୁ ମଧ୍ୟ ମାନସିକ ସ୍ୱାସ୍ଥ୍ୟ ଠିକ୍ ରଖିବା ପାଇଁ ଗୋଟିଏ ପ୍ରକୃଷ୍ଟ ମାଧ୍ୟମ ବୋଲି କହିଛନ୍ତି। ନିୟମିତ ଭାବରେ ଆମେ ଯୋଗ କରିବା ଦରକାର, ବ୍ୟାୟାମ କରିବା ଦରକାର ଏବଂ ଧ୍ୟାନ କରିବା ଦରକାର। ଏହା ଆମର ଲାଇଫ୍ର କ୍ୱାଲିଟିକୁ ବଢ଼ାଇବା ପାଇଁ ବହୁତ ସହାୟକ ହେବ ତା ସହିତ, ଏବଂ ମାନସିକ ରୋଗ ମଧ୍ୟ ଆସିବ ନାହିଁ। ନିୟମିତ ଭାବରେ ନିଦ୍ରା କିଭଳି ଠିକ୍ ଭାବରେ ହେବ, ଆମେ ଆଜିକାଲି ସବୁଠୁ ବଡ଼ ସମସ୍ୟା ହେଉଛି ଆମେ ମୋବାଇଲ୍ ଫୋନ୍ ଆସିଲା ପରେ ସେ ଆମର ରାତିର ଅନେକ ଘଣ୍ଟା ସେ କାଟିଦେଉଛି। ନିଦ ଭଲ ନହେବା ଦ୍ୱାରା ଆମର ମାନସିକ ଅସ୍ଥିରତା ଦେଖାଦେଉଛି। ତେଣୁ ଭଲ ନିଦ ହେବା ଦରକାର। ଆୟୁର୍ବେଦ କହୁଛି ଆପଣ ସନ୍ଧ୍ୟା ପୂର୍ବରୁ ଖାଇଦେଇକରି ଯେତେ ଶୀଘ୍ର ହେବ ଶୋଇବା ଦରକାର, ବରଂ ଭୋରରୁ ଉଠିବେ କିନ୍ତୁ ଜଲ୍ଦି ଶୋଇବା ପାଇଁ ଆୟୁର୍ବେଦ କହେ। ତେଣୁ ଆମେ ମିନିମମ୍ 8 ଶୋଇବା ଦରକାର। ସମସ୍ତଙ୍କୁ କୁହାଯାଏ ଯଦି 10 ପୂର୍ବରୁ ଆପଣ ଶୋଇଯାଉଛନ୍ତି ତ ଆପଣଙ୍କ ସ୍ୱାସ୍ଥ୍ୟ ନିଶ୍ଚିତ ଭାବରେ ଭଲ ରହିବ। ଏବଂ ମାନସିକ ସ୍ୱାସ୍ଥ୍ୟ ତ ନିଶ୍ଚୟ ଭଲ ରହିବ। ଶୋଇବା ଯଦି ଆମର ନିଦ ହେଉନାହିଁ ତେବେ ଆୟୁର୍ବେଦରେ ବଢ଼ିଆ ଔଷଧ ଗୁଡ଼ିଏ ଅଛି, ଆମର ବଚ ଶୋଇବା ପାଇଁ ଦିଆଯାଏ, ଏବେ ଭେଟସନ୍, ଏବେ ମେଣ୍ଟାଟ ଏଭଳିଆ ବହୁତ ଔଷଧ ଆସେ, ଯଦିଓ ନିଶା ଔଷଧ ନୁହଁ କିନ୍ତୁ ମାନସିକ ଯେଉଁ ଆମର ଉତ୍ତେଜନାକୁ କମ୍ କରିକରି ଆମକୁ ସୁଖ ନିଦ୍ରା ଦେବାରେ ବହୁତ ସହାୟକ କରେ। ତା ସହିତ ଆଉ ମାନସିକ ସ୍ୱାସ୍ଥ୍ୟ ଭିତରେ ଯଦି କିଛି ଆମ ଅପସ୍ମାର ବା ଯେଉଁ ଉନ୍ମାଦ ଆମେ କହୁଛୁ ସାଇକୋଟିକ୍ ପ୍ରୋବ୍ଲେମ୍ ଅଛି, ତାପରେ ବହୁତ ଔଷଧ ଅଛି, ଆମର ମହାଚେତସ ଘୃତ, ବ୍ରାହ୍ମୀ ଘୃତ ଏସବୁ ଦିଆଯାଏ। ତା ସହିତ ବିଭିନ୍ନ ପ୍ରକାର ଔଷଧ ଅଛି ଆମର ଉନ୍ମାଦ ରୋଗ ପାଇଁ ଏବଂ ଅପସ୍ମାର, ଅପସ୍ମାର ଏପିଲେପ୍ସି, ଆୟୁର୍ବେଦୀୟ ଚିକିତ୍ସକଙ୍କୁ ପରାମର୍ଶ କରି ଆମେ ସେସବୁ, ଯଦି ମାନସିକ ଅବସ୍ଥା ଭଲ ନାହିଁ ଆମେ ସମାଜକୁ କିଛି ଆମେ କଣ୍ଟ୍ରିବ୍ୟୁଟ୍ କରିପାରିବା ନାହିଁ, ଏବଂ ଆୟୁର୍ବେଦ ତାଙ୍କୁ ଏଭଳି ଭାବରେ ସାହାଯ୍ୟ କରିପାରିବ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନା ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
0: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। କାତାର, ସାଉଦିଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 5 ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ନରୱେ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶରେ ବୃଦ୍ଧି ଘଟିଛି। ଓସ୍ଲୋଠାରେ ଅନୁଷ୍ଠିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶୀର୍ଷକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମୋଦି ଏହା କହିଛନ୍ତି। ଚୁକ୍ତିନାମା ଅଧୀନରେ ଉଭୟ ଦେଶ 100 ଆମେରିକୀୟ ଡଲାର ନିବେଶ ଲକ୍ଷ୍ୟ ଏବଂ ଭାରତରେ 10 ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ପ୍ରୟାସ ଜାରି ରଖିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତରେ ବ୍ୟାପକ ନିବେଶ ସୁଯୋଗ ରହିଛି। ଏହାର ସୁଯୋଗ ନେବାକୁ ଶ୍ରୀ ମୋଦି ନରୱେ ବ୍ୟବସାୟୀ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି। ଭାରତର ମହତ୍ୱାକାଂକ୍ଷୀ ସବୁଜ ପରିବର୍ତ୍ତନ ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି ବର୍ଦ୍ଧିତ ଶକ୍ତି ଚାହିଦା, ଜଳବାୟୁ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ଗ୍ରୀଡ୍ ଭିତ୍ତିଭୂମି ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ରହିଥିବା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଉଭୟ ଦେଶର ବ୍ୟବସାୟିକ ସମ୍ପ୍ରଦାୟକୁ ନୂତନ ସହଭାଗିତା ଗଠନ କରିବା ଏବଂ ସହଯୋଗର ଉଦୀୟମାନ କ୍ଷେତ୍ର ଚିହ୍ନଟ କରି ଆର୍ଥିକ ସହଯୋଗକୁ ଅଧିକ ମଜବୁତ କରିବାକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
3: ଚାହେ ଓ ଅର୍କଲୋ କା ଭାରତ କେ ଫୁଡ ସେକ୍ଟର ମେ ନିବେଶ ହୋ, ଇକ୍ୱିନୋର ସେ ଭାରତ କୋ ଏଲ୍ପିଜି ଅର୍ ଏଲ୍ଏନ୍ଜି ସପ୍ଲାଇ କି ବାତ ହୋ ୟା ୟାରା କା ଭାରତ କେ ଫର୍ଟିଲାଇଜର କ୍ଷେତ୍ର ମେ ଯୋଗଦାନ। ମୁଝେ ବହୁତ ଖୁସି ହେ କି ଆପ ମେ ସେ କଇ ସିଇଓ ଭାରତ କେ ଭାଇବ୍ରେଣ୍ଟ ଗୁଜରାତ ଅର୍ ଅନ୍ୟ ଇନ୍ଭେଷ୍ଟର ସମିଟ ମେ ଭି ବଡ଼େ ଉତ୍ସାହ କେ ସାଥ ହମେଶା ଭାଗ ଲେତେ ରହେ ହେଁ। ଅବ ହମେ ଇସ ପାର୍ଟନରସିପ କୋ ଇସକି ଇଣ୍ଟେନ୍ସିଟି ବଢ଼ା କର ଇସେ ନ୍ୟୁ ଫ୍ରଣ୍ଟିୟର କି ଓର ଲେ ଜାନା ଚାହିଏ।
0: ସମ୍ମିଳନୀରେ 50 ଅଧିକ ବିଭିନ୍ନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ, ନରୱେ ଏବଂ ଭାରତୀୟ ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250 ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ଏହି ଅବସରରେ ଭାରତୀୟ ଏବଂ ନରୱେ କମ୍ପାନୀ ତଥା କେତେକ ପ୍ରତିଷ୍ଠାନ ମଧ୍ୟରେ ବ୍ୟାବସାୟିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ। ଛତିଶଗଡ଼ ବସ୍ତର ଡିଭିଜନାଲ ମୁଖ୍ୟାଳୟ ଜଗଦଲପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଗଣ ଯୋଗଦେବେ। ଛତିଶଗଡ଼ ଗସ୍ତ ଅବସରରେ ଗତକାଲି ଶ୍ରୀ ଶାହା ବସ୍ତର ଜିଲ୍ଲାର ନେତାନାର ଗ୍ରାମରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 6 ଧରି ନକ୍ସଲବାଦ ଯୋଗୁଁ ବସ୍ତରରେ ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ହୋଇଥିବା କ୍ଷତିକୁ ଆଗାମୀ 5 ମଧ୍ୟରେ ପୂରଣ କରାଯିବ।
4: ଦେଶରେ ଜଳ ମେଟ୍ରୋ ସେବାର କାର୍ଯ୍ୟକାରିତା ନେଇ ନୂଆଦିଲ୍ଲୀଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଳ ମେଟ୍ରୋ ସେବା ଆରମ୍ଭ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି ସରକାର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୁଆହାଟୀରେ ଆରମ୍ଭ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀନଗର, ପାଟଣା, ବାରାଣସୀ, ଅଯୋଧ୍ୟା ଏବଂ ପ୍ରୟାଗରାଜ ଆଦି ସହରଗୁଡ଼ିକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି। ଆସାମର ତେଜପୁର ଏବଂ ଦିବ୍ରୁଗଡ଼କୁ ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ କରାଯିବ। ଆନ୍ତଃ ମନ୍ତ୍ରଣାଳୟ ପରାମର୍ଶ ଆଧାରରେ ଜାତୀୟ ଜଳ ମେଟ୍ରୋ ନୀତି 2026 ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ପ୍ରସ୍ତୁତ ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି ପ୍ରସ୍ତାବିତ ଜଳ ମେଟ୍ରୋ ବ୍ୟବସ୍ଥା ପାଇଁ ଅତ୍ୟଧିକ ପୁଞ୍ଜିନିବେଶର ଆବଶ୍ୟକତା ପଡ଼ିବ ନାହିଁ। ଏହି ପଦକ୍ଷେପ ଆଭ୍ୟନ୍ତରୀଣ ଜଳପଥକୁ ଏକ ଦକ୍ଷ, ସ୍ଥାୟୀ ଏବଂ ଆଧୁନିକ ସାର୍ବଜନୀନ ପରିବହନ କରିଡରରେ ପରିଣତ କରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃବୃନ୍ଦଙ୍କ ଅନୁରୋଧ କ୍ରମେ ଇରାନ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲ୍ରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ ଆଶା ବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ତେବେ ଆଲୋଚନା ବିଫଳ ହେଲେ ଆମେରିକା ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ ହେବା ନେଇ ଶ୍ରୀ ଟ୍ରମ୍ପ ସତର୍କ କରାଇଛନ୍ତି। ଅନ୍ୟପକ୍ଷରେ ଇରାନ ଗତକାଲି କହିଛି ଚୁକ୍ତିନାମା ସ୍ୱାକ୍ଷର ନେଇ ଆମେରିକାର କେତେକ ପ୍ରସ୍ତାବ ଉପରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନକୁ ଇରାନ ନିଜର ପକ୍ଷ ପ୍ରଦାନ କରିସାରିଛି। ହର୍ମୁଜ୍ ପ୍ରଣାଳୀରେ ଇରାନର ନିୟନ୍ତ୍ରଣ ବଳବତ୍ତର ରହିଛି। ବିଶ୍ୱର ପ୍ରାୟ 20% ତୈଳ ଏବଂ ଏଲ୍ପିଜି ଯାତାୟତ କରୁଥିବା ଏହି ଜଳପଥକୁ ପ୍ରଭାବଶାଳୀ ଢଙ୍ଗରେ ବନ୍ଦ ରଖାଯାଇଛି ବୋଲି ଇରାନ କହିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯାଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହନ ପ୍ରଦାନ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅଂଶୀଦାର ଯୋଗଦେଇ ଏ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଦୁର୍ନୀତି ଅଭିଯୋଗ ନେଇ ତଦନ୍ତ କରୁଥିବା ବିଚାରପତି ତଦନ୍ତ କମିଟି ଏହାର ରିପୋର୍ଟ ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କୁ ପ୍ରଦାନ କରିଛି। ସଂସଦ ଭବନରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଚାରପତି ଅନୁସନ୍ଧାନ ଆଇନ 1968 ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଛି। ସଂସଦର ଉଭୟ ଗୃହରେ ରିପୋର୍ଟକୁ ଉପସ୍ଥାପନ କରାଯିବ। ଗତବର୍ଷ ଅଗଷ୍ଟ 12 ବାଚସ୍କତି ଶ୍ରୀ ବିର୍ଲା ଏହି କମିଟି ଗଠନ କରିଥିଲେ। କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ପଶ୍ଚିମବଙ୍ଗ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। 2024 ଅଗଷ୍ଟ 23 କେତୋଟି ମାମଲାରେ କୋଲକାତା ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଦୁର୍ନୀତି ନିବାରଣ ଶାଖା ମାମଲାର ତଦନ୍ତ ନିଜ ଅଧୀନକୁ ନେଇଥିଲା। 2024 ଅଗଷ୍ଟ 24 ଏ ସଂକ୍ରାନ୍ତରେ ଏକ ମାମଲା ପଞ୍ଜିକୃତ ହୋଇଛି। ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ କିଣାବିକାରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଅଭିଯୋଗ ରହିଛି। ଅପରେସନ ସିନ୍ଦୁରକୁ ଭାରତର ଏକ ଶକ୍ତିଶାଳୀ, ଆତ୍ମବିଶ୍ୱାସୀ ଏବଂ ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ପ୍ରମାଣ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଣ୍ଣନା କରିଛନ୍ତି। ଭିଏତନାମର ହାନୋଇଠାରେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଶ୍ରୀ ସିଂ ଶତ୍ରୁପକ୍ଷର ଯେକୌଣସି କାର୍ଯ୍ୟର ଦୃଢ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ପରିବର୍ତ୍ତନ ଭାରତକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ କରିପାରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ପ୍ରଯୁକ୍ତିବିଦ୍ୟା ଭାରତର ବିକାଶ ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି ବୋଲି ଶ୍ରୀ ସିଂ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସକୁ 5 wicket ପରାସ୍ତ କରିଛି। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ 7 wicket ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ 3 wicket ଅକ୍ତିଆର କରିଥିଲେ। 181 ରନ୍ର ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭରରେ 5 wicket ବିନିମୟରେ ହାସଲ କରିପାରିଥିଲା। ଇଶାନ କିଶନ ଦଳ ପକ୍ଷରୁ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। କିଶନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ସହ ସନ୍ରାଇଜର୍ସ ହାଇଦ୍ରାବାଦ 16 ପଏଣ୍ଟ ହାସଲ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ମାତ୍ର 12 ପଏଣ୍ଟ ହାସଲ କରି ପ୍ଲେ ଅଫ୍ ପର୍ଯ୍ୟାୟରୁ ବାଦ ପଡ଼ିଛି। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର ଜାହାଜ ଚଳାଚଳ ଜଳପଥ ମନ୍ତ୍ରୀ। କାତାର ସାଉଦି ଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 5 wicket ପରାସ୍ତ କରା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
5: ଯେନ୍ ଚାଷୀମାନେ ଯଦି ବନ୍ଧାକୋବି ଚାଷ୍ କର୍ବାକେ ଯୋଜନ ବେଲେ ଏତ୍କି ବେଲୁ ପଲ୍ହା ପକାବାର ସୁବିଧା କର୍ବା କଥା। କେଁଥିଲେ ବେଲେ ଯେତେବେଲେ ବଜାରନ ଯେନ୍ସି ବି ହଉ ପନିପରିବାର ଯଦି କମ୍ ମିଳୁଥିବା ବେଲେ ତାର୍ ଚାହିଦା ବେଶୀ ଥିସି। ଯେନ୍ଥିଲେ ବୋଲିକିରି ଚାଷୀମାନେ ସେ ସମୟକେ ଅତ୍କା ଦୁଇ ପଇସା କମେଇ ପାର୍ସ। ହେନ୍ତା ଯେନ୍ ଚାଷୀମାନେ ଯଦି ବନ୍ଧାକୋବି ଯୋଗାବାର୍କେ ଯାଉଛନ୍ ବେଲେ ପହେଲା ଦେଖ୍ବେ ଯେ ଯଦି ମ୍ୟାଟ୍ର ଗରମଟା 13-16°C ଯଦି ଥିବା ବେଲେ ଇ ସମୟକେ ଗଜା ଦେଇପାର୍ସି ଆରୁ ଯେନ୍ଟାକି ତାମାନେ ବିହନଟା ନୁକସାନୀ ନେଇ ହୁଏ। ଆଜିକାଲି ତ ପ୍ରାୟ ଗରମ ସହେବାର ଯେନ୍ କିସମ ଅଛେ ଯେନ୍ଟାକି ଶଙ୍କର କିସମର ଅଛେ ଇ କିସମର ବିହନ ଯଦି ବି ଚାଷୀମାନେ ସବୁ ସମୟକେ ବଛର ଯାକର ଚାଷ କରିପାରିବେ। ହେଲେ ଯେତେବେଲେ ବି କୋବି ଚାଷ କର୍ବାକେ ଯାଉଛନ୍ ପହେଲାନୁ ଦେଖ୍ବେ ଯେ ଯେନ୍ ଜମିନ ଚାଷ କର୍ବେ ସେନର ମ୍ୟାଟ୍ଟା କେନ୍ତା ମ୍ୟାଟ୍କେ ପରୀକ୍ଷା କରିନେବାରଟା ଗୋଟେ ମୁଖ୍ୟ କବାରେ। କେତେବେଳେ ବେଲେ ମ୍ୟାଟ୍ଟା ଯଦି ପରୀକ୍ଷା କରିନେବେ ବେଲେ ମ୍ୟାଟ୍ର ଅମ୍ଳତାଟା କେତେ ଅଛେ ଯେ ସେଟା ଜାଣିପାରିବେ ଆର୍ ସେ ହିସାବେ ଖତ ସାରଟା ଦେବେ। ଯେନ୍ ଜମିରେ ମ୍ୟାଟ୍ଟା ଉଷାସ ଥିବା ଦୁର୍ଷା ଥିବା ଆର୍ ତାର ଅମ୍ଳତାଟା 5.5-6.5 ଥିବା ଏନ୍ତା ଜମିନ ଯଦି ଚାଷ୍ କରିବେ ବେଲେ ଅତ୍କା ଅମଲ ମିଳିପାର୍ସି। ବିହନ ଚାଷୀମାନେ ଯେତେବେଳେ ବି ଯୋଗାଡ଼ କରୁଛନ୍ ପ୍ରାୟ 1 ଏକର୍ନ ଯଦି ବନ୍ଧାକୋବି ଚାଷ୍ କର୍ବାକେ ଯାଉଛନ୍ ବେଲେ ବିହନଟା 200-300 ଗ୍ରାମ ଦରକାର ପଡ଼୍ସି। ହେନ୍ତା ବିଲମ୍ କିସମର ଯଦି କୋବି ହେଇଥିବା ବେଲେ ଏଥିରେ ବୋଲିକିରି 150-200 ଗ୍ରାମ ବିହନ ଦରକାର ପଡ଼୍ବା। ସୋ ହିସାବରେ ଦେଖ୍ବାରେ ଗଲେ ଉନ୍ନତ କିସମର ବିହନ ଯେତେବେଲେ ଯେନ୍ ଅଛେ ଇ ବିହନ ଯୋଗାଡ଼ କର୍ବେ। ବିହନ ଯେତେବେଲେ ବି ଚାଷୀମାନେ ଦେଖ୍ବେ ଯେ ଯେନ୍ ବିହନଟା ପୁରୁଷ ଟେକରି ଥିବା ବର୍କସ ହେଇକରି ନିରୋଗୀ ହେଇଥିବା ସେନ୍ତା ବିହନମାନେ ଯୋଗାବେ। କେଁଥିଲେ ବେଲେ ଯେନ୍ତା ବିହନ ହିଁ ଯୋଗାଇବେ ସେନ୍ତା ଗଛ୍ ବି ବର୍କସ ହେଇପାର୍ସି। ହେଲେ ଚାଷୀମାନେ ଯେତେବେଲେ ବି ବନ୍ଧାକୋବି ଯୋଗାବାର୍କେ ଯାଉଛନ୍ ପହେଲାନୁ ବିହନ ବିଶୋଧନ କର୍ବାର୍ଟାକେ ମୁଠା କବାର୍ ନେବେ। କେଁଥିଲେ ବେଲେ ଯଦି ବିହନ ବିଶୋଧନ ନେଇ କରିବେ ବେଲେ ପଛେ ବିହନ ନୁହେଇକରି ଗଛ୍କେ ରୋଗ୍ ଲାଗ୍ବାର୍ ଡର୍ ଥିସି। ଯେନ୍ଥିଲେ ବୋଲିକିରି ପହେଲାନୁ ବିହନ ବିଶୋଧନ କରିନେବେ ବେଲେ ପଛେ ଆରୁ ଗଛ୍କେ ଆରୁ ରୋଗ୍ ଲାଗ୍ବାର୍ ଡର୍ ନେଇଥାଏ। ବିହନକେ ବିଶୋଧନ କର୍ବାର୍ ଲାଗି ବୋଲିକିରି ପଲ୍ହା ପକାବାର୍ ଆଗନୁ 1 kg ବିହନ ସାଙ୍ଗେ 5 ଗ୍ରାମ ହିସାବେ ଟ୍ରାଇକୋଡର୍ମା ଭିରିଡ଼ି ଯେନ୍ ଅଛେ ଇଟାକେ ଦେଇ ନେଇକିରି ବିହନ ବିଶୋଧନ କରିନେବେ ସେଥିର ପଲ୍ହା ପକାବେ। ଚାଷୀମାନେ ଯେତେବେଲେ ବି ପଲ୍ହା ପକଉଛନ୍ ପଲ୍ହା ଯେନ୍ ପଟି କରିବେ ସେ ପଟିର ଲମ୍ବାଟା ପ୍ରାୟ 3 meter ରଖ୍ବେ। ମିଟିରେ ଉଷାର ଆରୁ 15-20 cm ଉଚ୍ଚା କରିକିରି ପଲ୍ହା ଗାଡ଼ି ତିଆରି କରିବେ। ପଲ୍ହା ଗାଡ଼ି ଯେତେବେଲେ ବି ବନାବେ 7 ଦିନର ଆଗରୁ ଗୋଟେ ବର୍ଗ ମିଟର ଲାଗି ବୋଲିକିରି 5 kg କମ୍ପୋଷ୍ଟ ଖତ ନାଇଁ ତ ସଢ଼ା ଗୋବର ଖତ ତାର୍ ସାଙ୍ଗେ 50 ଗ୍ରାମ ସବୁ ମିଶ୍ରିତ ସାର ଯେନ୍ଟା ଅଛେ 15 ଗ୍ରାମ ଫସ୍ଫରସ୍ 15 ଗ୍ରାମ ପଟାସ୍ ଆରୁ 15 ଗ୍ରାମ ଯବକ୍ଷା ଜାନ୍ ସାର ଦେଇଦେବେ ଆର୍ ତାର୍ ସାଙ୍ଗେ 50 ଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ ଯେନ୍ ଅଛେ ଇ ଗୁଣ୍ ଉଷକେ ମିଶେଇଦେବେ। ଧାଡ଼ିକେ ଧାଡ଼ି ଯେନ୍ତା 5 cm ଦୂରିଆନ ରହିପାର୍ବା ସେଥିର୍ଲାଗି ବୋଲିକରି ଗୋଟେ ଗୋଟେ ଗାର୍ମାନେ ଘିଚି ନେବେ। 0.5 cm ଗୁହେରୁ ବିହନ ଯେନ୍ତା ପଡ଼୍ବା ଆର୍ ବେଶୀ ଗୁହେରେ ଯେନ୍ତା ନେଇ ରହିପାର୍ବା ସେଟାକେ ନିଘା ଦେଇକରି ସେ ହିସାବେ ବିହନକେ ପକେଇ ନେବେ ଆର୍ ତାର୍ ଉପରେ ଉଷାସେଁ ଉଷାସେଁ ଖଦ୍ ନେହେତ ମ୍ୟାଟ୍କେ ଡାବି ନେବେ ଆର୍ ପାନ୍ ମଡ଼ାବାର୍ ସୁବିଧା କର୍ବେ। ଚାଷୀମାନେ ଦେଖିବେ ଯେ ଯେନ କୁବି ଚାଷ୍ କର୍ବାକେ ଯାଉଛନ୍ ପହେଲା ତିନ୍ରୁ ଚାର୍ କାସ୍ ଜୁତି ନେଇକରି ସେ ଜମିର୍ ମ୍ୟାଟ୍କେ ଗୁଣ୍ କରିଦେବେ। ଶେଷ କାସ୍ ଯେତେବେଳେ ଜୁତୁଛନ୍ ଶେଷ କାସ୍ ଜୁତିଲା ସମୟକେ ଏକ ଏକର ଜମି ଲାଗି ବୋଲିକରି ଆଠ୍ନୁ ଦଶ ଟନ୍ କମ୍ପୋଷ୍ଟ ନେତ ଗୋବର ଖତ୍କେ ମୂଲସାର ହିସାବେ ଦେଇଦେବେ। ଯେତେବେଳେ ବି ଚାଷୀମାନେ ଖତ୍ ଦେଉଛନ୍ ସେ ସମୟକେ ଚାଷୀମାନେ ଏକ ଏକର ଜମି ଲାଗି ବୋଲିକରି ଦଶ କେଜି କ୍ଲୋରୋପାଇରିଫସ୍ ଯେନ୍ଟାକି ଶତକଡ଼ା 1.5 ଗୁଣ୍ ଉଷକେ ମିଶେଇ ନେଇକରି ତେତର ପଟିମାନେ ଭାଙ୍ଗି ନେବେ। ଯେନ୍ତା 4-6 ସପ୍ତାହ ହେଇଯିବା କି ପଲ୍ହାମାନେ ଘିଚି ନେବେ। ପଲ୍ହାଟା ଯେତେବେଳେ ବି ଚାଷୀମାନେ ଜଗଉଛନ୍ କୁହୁରି ପଲ୍ହାଟା ଠିକ୍ ହିସାବେ ଛଡ଼ା ଛଡ଼ା ଦୂରିଆ ଦୂରିଆ ଯେନ୍ତା ରହେବା ସେ ହିସାବେ ଜଗାବେ। କେଁଥିଲେ ବେଲେ ଯଦି ଠିକ୍ ହିସାବେ ଯଦି ଦୂରିଆ ନି ରହେଲା ବେଲେ ପବନ ଠିକ୍ ହିସାବେ ଚଳାଚଳ କରିନିପାରେ ଆର୍ ଖରା ବି ପାଇନିପାରେ, ଯେନ୍ଥିର୍ଲାଗି ବୋଲିକିରି ଗଛ୍ମାନେ ବେମ୍ରି ଆଇଯାଏସି। ସେଥିର୍ଲାଗି ବୋଲିକିରି ଧାଡ଼ିକେ ଧାଡ଼ି 45-60 ସେଣ୍ଟିମିଟର ଦୂରିଆ ଆରୁ ଗଛ୍କେ ଗଛ୍ ଯେନ୍ତା 30 ସେଣ୍ଟିମିଟର ଦୂରିଆ ରହେବା ସେ ହିସାବେ ଯୋଗାଇ ନେବେ। ହେନ୍ତା ମଜଲି କିସମର ଯଦି କୁବି ଚାଷ୍ କର୍ବାକେ ଯୋଜନ ବେଲେ ଇ କିସମ ଲାଗି ବୋଲିକିରି 60 ସେଣ୍ଟିମିଟର ଦୂରିଆ ଗଛ୍କେ ଗଛ୍ 45 ସେଣ୍ଟିମିଟର ଦୂରିଆ ହିସାବେ ଯୋଗାବେ।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଆଜିର ପ୍ରାତଃ ସୂଚନା।

ଶ୍ରୋତାବନ୍ଧୁ, ଗ୍ରୀଷ୍ମ ଋତୁରେ ଖରାର ପ୍ରକୋପ ବଢ଼ିବା ସହିତ ଅଂଶୁଘାତର ଆଶଙ୍କା ମଧ୍ୟ ବଢ଼ି ଚାଲିଛି। ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଏବଂ କେତୋଟି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଟାଣ ଖରାରେ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ, ଛତା, ଚପଲ, କଳା ଚଷମା ବ୍ୟବହାର କରନ୍ତୁ। ଘରେ ଟିଣ ବା ଆଜବେଷ୍ଟ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପ ଦିଅନ୍ତୁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି, ସରବତ ଆଦି ପିଅନ୍ତୁ। ହାଲିଆ ଲାଗିଲେ ଛାଇ ଓ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଢିଲା ହାଲୁକା ରଙ୍ଗ ଓ ସୂତା କପଡ଼ାର ପୋଷାକ ପିନ୍ଧନ୍ତୁ। ଦିନ 11-3 ମଧ୍ୟରେ ଖରାର ପ୍ରକୋପ ଅଧିକ ଥାଏ, ତେଣୁ ଏହି ସମୟ ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ।

ଏଇଠି ଶେଷ ହେଲା ଆଜିର ପ୍ରାତଃ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଳବାଣୀ କାର୍ଯ୍ୟକ୍ରମ। ତଥ୍ୟ ସଂଗ୍ରହ ଏବଂ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ।

ମୁରଲିରେ ମୁରଲିକେ ସୁରେ ସୁରେ ବଜା, ଗଲାରାତି ସପନ ସୁରେ, ମୋର ମନ ବଗିଚାର ମାଲି, ସୁନାଗୁରି ବଉଲ କଷି, ଏଇଭଳି ମନଛୁଆଁ ଗୀତ ଦର୍ଶକଙ୍କୁ ବିଭୋର କରିଦେଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଆକାଶବାଣୀର ସଞ୍ଚାରକ ନିଷ୍ପାଦକ କୈବର୍ତ୍ତ ସାହୁ, ଉଦ୍ଘୋଷିକା ସନ୍ଧ୍ୟାରାଣୀ ପୃଷ୍ଟି ଓ ପୁଷ୍ପାଞ୍ଜଳି ଦାସ। ଲୋକଗୀତ କାର୍ଯ୍ୟକ୍ରମର ସଙ୍ଗୀତ ପରିଚାଳନା କରିଥିଲେ ରତନ କୁମାର ପୂଜାହାରୀ। ଏ ଅବସରରେ ଆକାଶବାଣୀ ସମ୍ବଲପୁରର ଦୀର୍ଘ ବର୍ଷର ଯାତ୍ରାରେ ନିଜ ମନପ୍ରାଣ ଦେଇଥିବା କିଛି ପୂର୍ବତନ କର୍ମଚାରୀ, ଅଧିକାରୀ, ଉଦ୍ଘୋଷକ, ସଙ୍ଗୀତଜ୍ଞ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କାର୍ଯ୍ୟକ୍ରମ ନିଷ୍ପାଦକ ସୌଭାଗ୍ୟରଥ ଧନ୍ୟବାଦ ଅର୍ପଣ କରିଥିଲେ। ମଇ ମାସ 12 ତାରିଖରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁର ଗସ୍ତରେ ଆସିଥିଲେ। ଏ ପରିପ୍ରେକ୍ଷୀରେ ସମ୍ବଲପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମ୍ବଲପୁର ମହାନଗର ନିଗମ ଏବଂ ଜିଲ୍ଲାର ଅନ୍ୟାନ୍ୟ ପୌରାଞ୍ଚଳର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ବିଭିନ୍ନ

ବିଭିନ୍ନ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାରେ ସହାୟତା ରାଶି ମଧ୍ୟ ମନ୍ତ୍ରୀ ବଣ୍ଟନ କରିଥିଲେ। ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଶତ୍ରୁଘ୍ନ କର, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର, ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ରୋହନ ଖତ୍ରୀଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଜାମୁଡାଲି, ଡାଲଖାଇ, ଝୁମର, ଜାଇଫୁଲ, ନଚନିଆ, ଘୁଡ଼କା, ବଜନିଆ, ଘୋଡ଼ାନାଚ, ପାଇକ ଆଖଡ଼ା, ଘୁମରା ନୃତ୍ୟ, ଧୁନକେଲ, ଦୁରୁଆ ନୃତ୍ୟ, ଶବ୍ଦ ନୃତ୍ୟ ସହ ଆହୁରି ଅନେକ ଲୋକନୃତ୍ୟ ଦିନ ଥିଲା। ଏସବୁ ଆମ ଜୀବନଯାତ୍ରା ତଥା ସାଂସ୍କୃତିକ ପାରମ୍ପରିକ ଜୀବନର ଏକ ଅଭିନ୍ନ ଅଙ୍ଗ ଥିଲା। ହେଲେ ଆଧୁନିକତାର ପ୍ରଭାବରେ ଏସବୁ ଆଜି ହଜିବାକୁ ବସିଲାଣି କି? ଏପରିକି ବର୍ତ୍ତମାନର ଯୁବପିଢ଼ି ଏ ଦିଗରେ ଅନଭିଜ୍ଞ କହିଲେ ଭୁଲ ହେବ ନାହିଁ। ହଁ ଶ୍ରୋତାବନ୍ଧୁ, ଏସବୁ ଲୋକନୃତ୍ୟକୁ ପୁଣି ଥରେ ଉଜ୍ଜୀବିତ କରିବା ଲକ୍ଷ୍ୟରେ ବରଗଡ଼ ସହରର ଯଦୁମଣି ପ୍ରେକ୍ଷାଳୟରେ ଆୟୋଜିତ ହୋଇଥିଲା ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏହାର ଆୟୋଜନ କରାଯାଇଥିଲା। ମଇ ମାସ 11-13 3 ଦିନ ପର୍ଯ୍ୟନ୍ତ ଏହା ଚାଲିଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର ଦଳ ସେମାନଙ୍କ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ।

0: କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ। ଉଦ୍ଯାପନୀ ସନ୍ଧ୍ୟାରେ ବରଗଡ଼ର ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗର୍ତ୍ତିଆ ଏବଂ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ନେଇ ସଂସ୍କାର ଭାରତୀ ଓଡ଼ିଶାର ପ୍ରତିନିଧି ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇ କହନ୍ତି,
1: ମୁଇଁ ଗଦାଧର ବାରିକ, ସଂସ୍କାର ଭାରତୀର କ୍ଷେତ୍ର ସହପ୍ରମୁଖ ଅଛେ, ଓଡ଼ିଶା ପ୍ରଦେଶ ଏବଂ ୱେଷ୍ଟ ବେଙ୍ଗଲ ତ ଓଡ଼ିଶା ସରକାର, ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ୱର ଏବଂ ସଂସ୍କାର ଭାରତୀ ଓଡ଼ିଶା ପ୍ରଦେଶର ମିଳିତ ଆନୁକୂଲ୍ୟରେ ଲୋକରଞ୍ଜନୀ କାର୍ଯ୍ୟକ୍ରମ ବରଗଡ଼ରେ ଯଦୁମଣି ପ୍ରଧାନ ଅଡିଟୋରିୟମରେ ସର୍ବପ୍ରଥମ ଦିନ ଆଜି ଆରମ୍ଭ ହୋଇଯାଇଛେ। ସଂସ୍କାର ଭାରତୀର ମୂଳ ଉଦ୍ଦେଶ୍ୟ ହେଉଛେ ଯେ ହଜିଯାଉଥିବା ଲୋକ କଳା ଏବଂ ଦିନକୁ ଦିନ ଲୋପ ପାଇଯାଉଥିବା କଳା ଏବଂ କଳାକାରକେ କେମିତିକି ମଞ୍ଚକେ ଆଣବା ଏବଂ ଲୋକଲୋଚନକେ ଆଣିକିରି ତାର ପ୍ରଚାର ପ୍ରସାର ସାଙ୍ଗରେ ତାହାକେ ବଞ୍ଚାଇ ରଖବାର ଉଦ୍ୟମ କରବା ଲାଗି ଏଇଟା ପ୍ରଥମ ପ୍ରୟାସ ଏବଂ ଯେଉଁଥିରେ କି 30 ଦଳ ସାରା ଓଡ଼ିଶାର ଭାଗ ନେଇଛନ୍। ତେଣୁ ଗୋଟେ ଜୀବନ ସାଙ୍ଗରେ ଲୋକକଳା କିଭଳି ଭାବରେ ଜଡ଼ିତ ହେଇକି ରହିଛେ ତାହାକେ ବଞ୍ଚାଇ ରଖବା ଲାଗି ତାକେ ଉପାସନା ବୋଲିକି ଆମେ କହୁଛୁ, କାରଣ ଏ ଉପାସନା ହିଁ ଦିନେ ଗୋଟେ ଦୃମ ହେଇକି ବାହାରବା।
0: କଳାକାରମାନେ ମଧ୍ୟ ଏଥିରେ ସାମିଲ ହୋଇ ତାଙ୍କ ଖୁସି ପ୍ରକଟ କରି କହିଥିଲେ,
2: ନମସ୍କାର ସମସ୍ତଙ୍କୁ, ଆଉ ମୁଁ ମନ୍ଦାକିନୀ ମାଣୁଆ, ଆମେ ଆସିଛୁ ଭବାନୀପାଟଣା କଳାହାଣ୍ଡି ଶୁଭମ ସାଂସ୍କୃତିକ ଅନୁଷ୍ଠାନରୁ। ଆମର ଡ୍ୟାନ୍ସ ଫର୍ମ ହେଲା ବଜା ସାତ, ଆମର କଳାହାଣ୍ଡିର ଲୋକ ନୃତ୍ୟ ଯେନ୍ଟାକି ଆମେ ବାହାଘରରେ ସମସ୍ତେ ବେଦିରେ ଡ୍ୟାନ୍ସ କରସନ୍, ପୁଅ ଝିଅ ଧଙ୍ଗରା ଡାଙ୍ଗରି ମିଶିକିରି ଯେତେବେଳେ ମ୍ୟାରେଜ ଚାଲିଥିସି ସେ ଟାଇମ୍ରେ ସମସ୍ତେ ଡ୍ୟାନ୍ସ କରସନ୍, ତ ସେ ଡ୍ୟାନ୍ସ ଫର୍ମକେ ଆମେ ନେଇକିରି ଆଜି ଆସିଛୁ ଆମର କଳାହାଣ୍ଡିର ଲୋକ ନୃତ୍ୟ। ଆଉ ଆଜି ବହୁତ ଖୁସି ଲାଗୁଛେ, ଏଇ ବରଗଡ଼ରେ ବହୁତ ଭଲ ପ୍ରୋଗ୍ରାମ ଆୟୋଜନ କରିଛନ୍ ସାର୍ ମାନେ, ଆଉ ସବୁ ଜିଲ୍ଲାରୁ ଆସିଛନ୍ କଳାକାର ମାନେ ଯେନ୍ମାନେ କି ଆମର କଳାକେ ସଂସ୍କୃତିକେ ବଞ୍ଚାଇକରି ରଖିଛନ୍।
0: ସମାଜରେ ଏବେ ବି ବହୁ ଦିବ୍ୟାଙ୍ଗ ତଥା ଭିନ୍ନକ୍ଷମ ଅବହେଳିତ ଅବସ୍ଥାରେ, ସେମାନଙ୍କ ବିକାଶ ପାଇଁ କେବଳ ସହାନୁଭୂତିର ଆବଶ୍ୟକତା ହେଁ, ଉପଯୁକ୍ତ ସୁଯୋଗ ପ୍ରଦାନ କରିବା ସମାଜର ଦାୟିତ୍ୱ ହେଉ। ଆଇଆଇଏମ୍ ସମ୍ବଲପୁରଠାରେ ମଇ ମାସ 16 ଶନିବାର ଦିନ ଆୟୋଜିତ ୱେଷ୍ଟର୍ଣ୍ଣ ଓଡ଼ିଶା ଡିସାବିଲିଟି ସମିଟ୍ 2026 ଅତିଥିମାନେ ଏହା କହିଛନ୍ତି। ୱି ଫର୍ ୟୁ ଏବଂ ଆଇଆଇଏମ୍ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଭିନ୍ନକ୍ଷମଙ୍କ ବିଭିନ୍ନ ସମସ୍ୟା ଏବଂ ତାର ସମାଧାନକୁ ନେଇ ପ୍ୟାନେଲ ଡିସ୍କସନ୍ ମାଧ୍ୟମରେ ଆଲୋଚନା ମଧ୍ୟ କରାଯାଇଥିଲା। ଏଥିରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ତାଙ୍କ ଅଭିବ୍ୟକ୍ତି ରଖି କହିଥିଲେ,
3: और अगर हम शोध करते हैं, रिसर्च करते हैं, तो ऐसा कोई व्यक्ति नहीं है दुनिया में जो

0: तरह से एबिलिटी, सब में कुछ कम कुछ ज्यादा, सब बराबर है। किसी के पास शरीर में सब कुछ है लेकिन दिमाग से ध्वस्त भ्रष्ट है, वो तो सबसे बड़ा डिसेबल। आज 99% पॉपुलेशन वर्ल्ड का माइंड से डिसेबल्ड है। यू कैन नॉट एक्सपेक्ट एनीथिंग फ्रॉम देम। फिजिकल डिसेबलमेंट नहीं होता है, माइंड होता है। माइंड को डिसेबल करिए और आप देखिए आपकी लाइफ लग है। धन्यवाद।
1: विद्युत वितरण कंपनी TPWDL रो मुख्य कार्यनिर्वाही अधिकारी प्रवीण वर्मा तांको अभिभाषण रे कहिथिले,
2: एक बहुत पावरफुल कोर्ट के साथ जो हमारे रतन जी टाटा का कोर्ट है, कि पीपल विद डिसेबिलिटीज आर नॉट लुकिंग फॉर सिंपैथी, दे आर लुकिंग फॉर अपॉर्चुनिटी। जो लोग विकलांगता के साथ सहानुभूति नहीं चाहते बल्कि अवसर तलाश रहे हैं, ये रतन जी टाटा का एक बहुत ही पावरफुल कोर्ट है। आज हम यहाँ केवल विकलांगता पर चर्चा करने के लिए नहीं, अपितु क्षमताओं, लचीलेपन और सामुदायिक कार्रवाई की प्रवर्तनकारी शक्ति का जश्न मनाने के लिए यहाँ एकत्रित हुए हैं। TPWDL में यह हमारा मानना है कि वास्तविक प्रगति केवल आर्थिक विकास से नहीं मापी जा सकती है, बल्कि इस बात से मापी जाती है कि हम एक समाज के रूप में कितनी समावेशी रूप से विकसित होते हैं। विकास सभी तभी सार्थक होता है जब प्रत्येक व्यक्ति अपने क्षमता की परवाह किए बिना गरिमा के साथ भाग लेने, योगदान देने और फलने फूलने का अवसर प्राप्त करता है।
1: संबलपुर विधायक जयनारायण मिश्र कहिले,
3: यही डिसएबिलिटी भगवान कर सृष्टि है। यदि गोटे गोटे अंग खराब हो गला ताहले बाकी अंग गुड़ाक आहरी अधिक क्रियाशील हो जाए, तो कहीं डिसएबल ना, डिसएबल को एबल करिवार आमर काम। तो बहुत बढ़िया पदक्षेप नहीं छंती आपण मानको जो माने सहयोग करी छंती एवं अन्यान्य काम करी छंती समान को बहुत बहुत धन्यवाद।
1: परे परे द्वितीय अधिवेशन रे एआई फॉर ओडिशा उपरे आलोचना करा जैथिला, एथिरे व्यावसायिक एवं अन्यान्य क्षेत्रर विकास रे एआई रो आवश्यकता उपरे विशेष आलोचना करा जैथिला। स्वामींको दीर्घायु एवं शुभ मनासी प्रत्येक सधवानारे सावित्री व्रत रखिबा परंपरा बहु पुरुणा, ଯାହାକୁ କି ଶନିବାର ପାରମ୍ପରିକ ଉତ୍ସାହ ଉଦ୍ଦୀପନା ସହ ସବୁଆଡ଼େ ପାଳନ କରାଯାଇଥିଲା। ହେଲେ ସମ୍ବଲପୁରରେ କିନ୍ନରମାନଙ୍କ ସାବିତ୍ରୀ ବ୍ରତ ପାଳନ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ନରମାନେ ମଧ୍ୟ ତାଙ୍କ ଗୁରୁଙ୍କୁ ହିଁ ମା, ବାପା, ସ୍ୱାମୀ ସବୁକିଛି ଭାବେ ଗ୍ରହଣ କରନ୍ତି। ସେଥିପାଇଁ ଗୁରୁଙ୍କ ଦୀର୍ଘାୟୁ କାମନା ପାଇଁ ଏହି ବ୍ରତ ପାଳନ କରନ୍ତି କିନ୍ନରମାନେ। ସହରର ବରେପାଲି ତେତେଲପଡ଼ାସ୍ଥିତ ଏକ ଅଶ୍ୱସ୍ଥ ଗଛ ତଳେ କିନ୍ନରମାନେ ଏକତ୍ରିତ ହୋଇ ପୂଜା କରି ବ୍ରତ ପାଳନ କରିଥିଲେ। ଆସନ୍ତୁ ଶୁଣିବା ଏ ପରମ୍ପରା ସମ୍ପର୍କରେ କଣ କହନ୍ତି ସେମାନେ।
4: ନମସ୍କାର, ମୁଁ ସମ୍ବଲପୁରର ମୁସ୍କାନ ଗୁରୁଙ୍କ ଚେଲା ପରି, ଆଉ ମୁସ୍କାନ ମାଙ୍କ ଚେଲା ମୁଁ ପରି, ଆଉ ଆମ ସମ୍ବଲପୁରରେ ଆମେ ସାବିତ୍ରୀ ଅମାବାସ୍ୟା କରୁ ଆମ ଗୁରୁଙ୍କ ପାଇଁ, ଯାହାକି ଆମର ଦୀର୍ଘ ଗୁରୁ ଚେଲା ପରମ୍ପରାରେ ପିଢ଼ିକୁ ପିଢ଼ି ଚାଲି ଆସିଛି ବର୍ଷ ବର୍ଷ ରହିକରି। ଆଉ ଗଲା ଯେ ଆମ ଏଇ ଦିନକୁ ତ ଆମେ କେତେ ଦିନର ଅପେକ୍ଷା କରିଦେବୁ, କେବେ ସାବିତ୍ରୀ ଅମାବାସ୍ୟା ଆସିବ ବୋଲି ଆମ ଗୁରୁଙ୍କ ପାଦ ଚରଣରେ ପାଣି ଦେଇକି ଆମେ ପାଣି ପିଇ ମଥାରେ ଲଗେଇକି ତାଙ୍କର ଆୟୁଷ କାଳ ବଞ୍ଚେଇକି ରଖିବା ଲାଗି ଆମେ ସାବିତ୍ରୀ ଅମାବାସ୍ୟା କରିଥାଉ। ଆମ ତଳକୁ ତଳ ଆମ ଚାଲିଥାନ୍ତି ମାନେ ସମସ୍ତେ ଆମମାନଙ୍କୁ ବି କରିଥାନ୍ତି ଆମର ଗୋଡ଼ ପାଦୁକା ପାଣି ପିଇକରି। ଏଇଟା ଆମେ ସାବିତ୍ରୀ ଅମାବାସ୍ୟା ଏଥିପାଇଁ କରିଥାଉ ଯେମିତିକି ପୁରୁଷ ଲାଗି ଗୋଟେ ସ୍ତ୍ରୀ ସାବିତ୍ରୀ ଅମାବାସ୍ୟା ତାର ଆୟୁଷ ବଞ୍ଚେଇବା ଲାଗି ଯେମିତି କରିଥାଏ ସାବିତ୍ରୀ ଅମାବାସ୍ୟାରେ ସତୀ ସାବିତ୍ରୀ ଭଳିଆ, ସେମିତି ଆମେ ଗୋଟେ କିନ୍ନର ଆମ ଗୁରୁଙ୍କ ପାଇଁ ଆମେ ଏଇ ସାବିତ୍ରୀ ଅମାବାସ୍ୟାଟା ଆମ ଗୁରୁଙ୍କ ଲାଗି ହିଁ କରିଥାଉ। ଶିଳଶିଳିପାରେ ହଳଦୀ ଲଗେଇକିରି ଆଖି କାନ ବନେଇକିରି ବର ପିପଳ ଗଛ ଧୋଇକି, ଆଉ ଯେମିତିକି ଫଳମୂଳ ସାମଗ୍ରୀ ସବୁ ହେଲା ଶଙ୍ଖା ଚୁଡ଼ି ସିନ୍ଦୁର ହଳତା ସବୁ ରଖିକିରି ଶାଢୀ ଶଙ୍ଖା ରଖିକି ଆମେ ଯେମିତି ଗୋଟେ ନାରୀଟେ କରିଥାଏ ଯେମିତି ସାବିତ୍ରୀ ଅମାବାସ୍ୟା ତାଙ୍କ ସ୍ୱାମୀଙ୍କ ପାଇଁ ଆମେ ସେମିତି ଆମ ଗୁରୁଙ୍କ ପାଇଁ ସଫିସିଏଣ୍ଟ ସେମିତି ହିଁ କରିଥାଉ।
5: ଆଜ୍ଞା ନମସ୍କାର, ମୁଁ ହଉଛି ଦେବସ୍ମିତା କିନା। ଆଉ ଏଇ ଯୋଉ ସାବିତ୍ରୀ ବ୍ରତ ସାବିତ୍ରୀ ବ୍ରତ ଆମେ ପାଳନ କରୁ ପ୍ରତିବର୍ଷ, ଆମେ ଉତ୍ସାହିତ ଥାଉ ଏ ପର୍ବ କେତେବେଳେ ଆସିବ ବୋଲିକି। ଆମ ଗୁରୁଙ୍କ ଦୀର୍ଘ ଆୟୁଷ କାମନା କରି ଆମେ ପାଳନ କରିଥାଉ। ତା ଛଡ଼ା ଆମେ ସକାଳୁ ଉଠି ଗାଧୁଆ ପାଧୁଆ କରି ବ୍ରତ ପାଇଁ ଯୋଉ ସାମଗ୍ରୀ ଦରକାର ପଡ଼ି

0: ଯା ସାମଗ୍ରୀ ସେଇଟା ସଂଗ୍ରହ କରିବା ପାଇଁ ଆମେ ମାର୍କେଟ କୁ ଯାଉ, ସେଟା ଫଳ ମୂଳ ଇତ୍ୟାଦି କିଣିକି ଆସୁ, ତାପରେ ଆମେ ପୂଜା ପାଇଁ ଜାଗର ଯୋଗାଡ଼ କରୁ ଭୋକ ଭୋକ ଉପାସରେ। ତାପରେ ଆମେ ପୂଜା ଶେଷ କରି ପୂଜା କରି ପୂଜା ଶେଷ କଲା ପରେ ଆମେ ଗୁରୁଙ୍କ ଚରଣ ଧୋଇ ପାଦକ ପାଣି ପିଇ ସାରିଲା ପରେ ଆମେ ଆମ ବ୍ରତ ଶେଷ କରୁ। ଏ ବହୁତ ଖୁସି ଲାଗେ, ବହୁତ ଭଲ ଲାଗେ, ବହୁତ ବର୍ଷକୁ ଥରେ ଆସେ ସେଥିପାଇଁ ମଜା ଲାଗେ। ସନ୍ଧ୍ୟା ହେଲେ ଆମେ ପୁଣି ମାର୍କେଟ ଯାଉ, ବୁଲୁ, ଚାଲୁ, ମନ୍ଦିର ଯାଉ, ତା ଛଡା ବହୁତ କିଛି ଏନ୍ଜୟମେଣ୍ଟ ନିଜ ପର୍ସନାଲ ଏନ୍ଜୟମେଣ୍ଟ ପାଇଁ କରୁ।
1: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଏ ସପ୍ତାହର କାର୍ଯ୍ୟକ୍ରମ ସମ୍ବଳବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ସୁଭେନ୍ଦ୍ର କୁମାର ସାହୁ, ଏବଂ ଉପସ୍ଥାପନାରେ ଥିଲି ମୁଁ ବିରୂପାକ୍ଷ ପ୍ରଧାନ। ନମସ୍କାର।

ଶେଷ ହେଲା ସମ୍ବଳବାଣୀ କାର୍ଯ୍ୟକ୍ରମ। ତଥ୍ୟ ସଂଗ୍ରହ ଏବଂ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ପ୍ରଯୋଜନା ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ହେଲେ ବିବେକାନନ୍ଦ ମିଶ୍ର, ଗୀତରଚନା ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମ।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ରାଜା ରଥ। ପ୍ରଥମ ଗୀତଟି ଶୁଣନ୍ତୁ, ଗୀତ ରଚନା ଲିଙ୍ଗରାଜ ଛିଣ୍ଡା।

ଏଇଠି ଶେଷ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ରାଜା ରଥ। ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ତୁଝେ ମେରି କସମ। କଣ୍ଠଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ସାଧନା ସର୍ଗମ। ସଙ୍ଗୀତ ବିଜୁ ଶାହା। ଗୀତ ରଚନା ମେହବୁବ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ଦିଲ୍ ହେ କେ ମାନତା ନାହିଁ, କଣ୍ଠଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ, ସଙ୍ଗୀତ ନଦୀମ ଶ୍ରବଣ, ଗୀତ ରଚନା ସମୀର।

ପରବର୍ତ୍ତୀ କଥାଚିତ୍ର ମୁକଦ୍ଦର କା ସିକନ୍ଦର। କଣ୍ଠଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ। ଗୀତ ରଚନା ପ୍ରକାଶ ମେହେରା।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଆ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର କୁର୍ବାନୀ। କଣ୍ଠଦାନ କରିଛନ୍ତି ନାସିଆ ହସନ, ସଙ୍ଗୀତ ବିଦୁ, ଗୀତ ରଚନା ଇନ୍ଦିବର।

କଥାଚିତ୍ର ଲେକେ ପହଲା ପ୍ୟାର କେ କଣ୍ଠଶିଳ୍ପୀ ହେଲେ କିଶୋର କୁମାର, ସଙ୍ଗୀତ ଆର୍ ଡି ବର୍ମନ, ଗୀତ ରଚନା ମଜରୁ ସୁଲତାନ ପୁରୀ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ମିଷ୍ଟର ଏକ୍ସ ଇନ୍ ମୁମ୍ବାଇ। କଣ୍ଠଦାନ କରିଛନ୍ତି କିଶୋର କୁମାର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଆନନ୍ଦ ବକ୍ସି।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ପଲକ ମୁଛାଲ ଏବଂ ଅମାଲ ମଲ୍ଲିକ। କଥାଚିତ୍ର ହିରୁ, ସଙ୍ଗୀତ ଅମାଲ ମଲ୍ଲିକ, ଗୀତ ରଚନା କୁମାର।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥଚିତ୍ର ସନମରେ କଣ୍ଠଦାନ କରିଛନ୍ତି ମିଥୁନ ଅରିଜିତ ସିଂ, ସଙ୍ଗୀତ ଏବଂ ଗୀତ ରଚନା ମିଥୁନ।

ଶୁଣିଲେ ଶେଷ ରାତିରେ ଗୀତ। କଣ୍ଠଦାନ କରିଥିଲେ ହ୍ୟୁମାନ ସାଗର, ସଙ୍ଗୀତ ଆସାଦ ନିଜାମ, ଗୀତ ରଚନା ପୁଷ୍ପକ ପରିଡ଼ା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ଏଠି ସୂଚାଇ ଦେବାକୁ ଚାହୁଁଛୁ, ଆଜି ଦିନ 1:20 ଘର ସଂସାର କାର୍ଯ୍ୟକ୍ରମରେ ଶୁଣିବେ ହ୍ୟାଲୋ ସଖୀ। ଆଜି ଏହି କାର୍ଯ୍ୟକ୍ରମରେ ରହିଛି ଅଂଶୁଘାତ, ତେଣୁ ଏ ସମ୍ପର୍କରେ ଆମ ସହିତ ଯୋଗାଯୋଗ କରନ୍ତୁ। ଆଉ ଆମ ସହିତ ଯୋଗାଯୋଗ କରିବାର ନମ୍ବରଗୁଡ଼ିକ ହେଉଛି 0663241240 ଏବଂ 0663241231।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାସୀ ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଗୋଟେ ସିନେମା ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍, ସିନେମା ଖେଲ ଖେଲ ମେର ଗୀତ କେତେଟା ଗୀତ କାର୍ଯ୍ୟକ୍ରମର ଶେଷ ଗୀତଟାକେ ଗାଇଛନ୍ ଆଶା ଭୋସଲେ, କିଶୋର କୁମାର, ଗୀତ ରଚନା ଗୁଲଶନ ବାବରା, ସଙ୍ଗୀତ ଆର୍ ଟି ବର୍ମନ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ, ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାସୀ ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ଶେଷ ଗୀତଟାକୁ ଗାଇଛନ୍ତି ଦୟାନିଧି କୁମ୍ଭାର, ଗୀତ ରଚନା ସୌରୀ ପ୍ରଧାନ।

ବଜାରେ ବଜାବଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଇହାଦେ ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଛର୍କା। କାର୍ଯ୍ୟକ୍ରମର ପହିଲା ଗୀତ ସିନେମା ୟାଦୋ କି ବାରାତ। ଗୀତକେ ଗାଇଛନ୍ ଆଶା ଭୋସଲେ, କିଶୋର କୁମାର। ଗୀତ ରଚନା ମଜରୁ, ସଙ୍ଗୀତ ଆର୍ ଟି ବର୍ମନ।

لاؤ ہم سفر ہم راز ہوں تا قیامت تا قیامت

ଅମୃତ ବଚନ ବା ମିଠା କଥା ଏହି ଭାବ ଦ୍ୱାରା ଓଡ଼ିଆ ଭାଗବତ ଏବଂ ପୁରାଣା ସାହିତ୍ୟରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ଜୀବନରେ ଏହାର ପ୍ରଭାବ ବେଶ୍ ଅଧିକ ଥାଏ। କର୍କଶ ବଚନ

ଆମେ କଥା ହେଉଥିଲେ ମିଠା କଥା, ଅମୃତ ବଚନ। ଅମୃତ ବଚନ ମନକୁ କେବେ ହିଁ ଦୁଃଖ ଦେଇନଥାଏ, କିନ୍ତୁ ମିଠା କଥା ସମସ୍ତଙ୍କର ହୃଦୟ ଜିଣିନିଏ। ଏହା ସମ୍ପର୍କକୁ ଆହୁରି ମଜବୁତ କରେ। ମିଠା କଥା କହିବା ଦ୍ୱାରା ଅନ୍ୟମାନେ ବା ପର ବି ନିଜର ହୋଇଯାଆନ୍ତି। ସଭିଙ୍କର ପ୍ରିୟ ଭଜନ ହେବା ପାଇଁ ମିଠା କଥା କହିବାକୁ ହିଁ ପଡ଼େ। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତକୁ ଶୁଣିବା। କଥାଚିତ୍ର ଡାଡି କଣ୍ଠଦାନ କରିଛନ୍ତି ତଲତାଜୀ ଯେଉଁ ସାଥୀ, ଗୀତ ରଚନା ସୁରଜ ସନି, ସଙ୍ଗୀତ ରାଜେଶ ରୋଶନ।

ମିଠା କଥା କହିଲେ ସାଧାରଣ ଭାବରେ ଆମେ ବୁଝୁ ସୁନ୍ଦର, ଭଦ୍ର ଏବଂ ପ୍ରିୟ ବ୍ୟବହାର। ଏହା କେବଳ ଶୁଣିବାକୁ ଭଲ ଲାଗେନି, ବରଂ ଅନେକ ସତର୍କତା ପ୍ରଭାବ ମଧ୍ୟ ପକାଇଥାଏ। ମିଠା କଥା ସବୁବେଳେ କଠିନ ହୃଦୟକୁ ମଧ୍ୟ ସହଜରେ ବିଜୟ କରିପାରେ ଏବଂ ନୂତନ ସମ୍ପର୍କ କରିପାରେ। ତେବେ ମିଠା କଥା କହିବାରେ କାର୍ପଣ୍ୟ କାହିଁକି? ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଆପନାପନ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ମହମ୍ମଦ ରଫି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, ଗୀତ ଆନନ୍ଦ ବକ୍ସି।

ମିଠା କଥା ବା ମଧୁର ବଚନ ଯେକୌଣସି ବିବାଦ ବା ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାର ଏହା ଏକ ଶକ୍ତିଶାଳୀ ଅସ୍ତ୍ର ଅଟେ। ଏହାର ଚାରିପଟେ ଏକ ଭଲ ପରିବେଶ ସୃଷ୍ଟି କରେ ଏବଂ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ସ୍ୱାଭାବିକ ଏବଂ ଆପଣାର ମନେ କରାଏ। ତେବେ ମିଠା କଥା କେବଳ କଥା ନୁହେଁ, ସତ୍ୟତା ଏବଂ ବିଶ୍ୱସନୀୟତାର ଏକ ମଧୁର ସମ୍ପର୍କ କହିଲେ ଅତ୍ୟୁକ୍ତି ହେବ ନାହିଁ। କାର୍ଯ୍ୟକ୍ରମର ଶେଷ ଗୀତ କଥାଚିତ୍ର ଘର, ଲତା ମଙ୍ଗେସ୍କରଙ୍କ କଣ୍ଠରେ, ଗୀତ ରଚନା ଗୁଲଜାର, ସଙ୍ଗୀତ ଆର୍ଟି ବର୍ମନ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମର ଶେଷ ଗୀତ ବିଲମ୍ବ କୁମ୍ଭାରଙ୍କ କଣ୍ଠରେ, ଗୀତ ରଚନା ଯୁଧିଷ୍ଠିର ମେହେର।

0: ଆମକୁ ଶୁଣୁଥିବା ପ୍ରତ୍ୟେକ ଶ୍ରୋତାଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ। ଆଜିର ଘର ସଂସାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଖାସ୍ ଆପଣମାନଙ୍କ ପାଇଁ, ଯାହା ହ୍ୟାଲୋ ସଖୀ ନାମରେ ପରିଚିତ। ଆଉ ଆଜିର ବିଷୟବସ୍ତୁ ଆମେ ସମୟକୁ ନେଇ ରଖିଛୁ, କାରଣ ସବୁବେଳେ ଚେଷ୍ଟା କରୁ ଆପଣମାନଙ୍କର ଅନୁରୋଧ ଆଗ୍ରହକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରିବା। ଆଉ ଆଜିର ବିଷୟବସ୍ତୁ ହେଉଛି ଅଂଶୁଘାତରୁ ସୁରକ୍ଷା। ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ର, ଏ ରୌଦ୍ର ସମୟରେ, ଏ ଖରାରେ ପ୍ରତ୍ୟେକ ଗୃହିଣୀର କର୍ତ୍ତବ୍ୟ ଯେ ଘରର ବାସ କରୁଥିବା ପ୍ରତ୍ୟେକ ସଦସ୍ୟଙ୍କର ସ୍ୱାସ୍ଥ୍ୟର ରକ୍ଷା କରିବା। କାରଣ ମାଆଟିଏ ହିଁ ଜାଣେ ବା ସ୍ତ୍ରୀଟିଏ ହିଁ ଜାଣେ ଘରେ ବାସ କରୁଥିବା ପ୍ରତ୍ୟେକ ସଦସ୍ୟଙ୍କର ସ୍ୱାସ୍ଥ୍ୟର ରକ୍ଷା କିପରି କରିବ, ଏ ସମ୍ପର୍କରେ ଆସନ୍ତୁ ଆଜି କଥା ହେବା। ଆମକୁ ଆମେ ଅପେକ୍ଷା କରିଛୁ ଆପଣଙ୍କର କଲ୍କୁ, ଆସନ୍ତୁ କଲ୍ ନେବା। ହ୍ୟାଲୋ ହ୍ୟାଲୋ ନମସ୍କାର ମ୍ୟାଡାମ, କୋଉଠୁ କହୁଥିଲେ? ଆରେ ନମସ୍କାର ମ୍ୟାଡାମ, ବରଗଡ଼ରୁ କଥା ହେଉଛନ୍ତି। ବରଗଡ଼ରେ ଖରା କେମିତି ହଉଛି? ବହୁତ ଆପଣଙ୍କର କଥାରୁ ମୁଁ ଅନୁମାନ କରିପାରୁଛି ଖରାରେ ଆମେ ସମସ୍ତେ ପ୍ରପୀଡ଼ିତ, କିନ୍ତୁ ମ୍ୟାଡ଼ାମ କ'ଣ କରିବା, ବର୍ଷରେ ତ ଋତୁ ପରେ ଋତୁ ଋତୁଚକ୍ର ଲାଗି ରହିବ, ତେଣୁ ହ୍ୟାଲୋ
1: ହଁ
0: ତେଣୁ ବର୍ଷା ପରେ ଖରା ହିଁ ହେବ ବା ଶୀତ ପରେ ଖରା ହିଁ ହେବ, ତେଣୁ ଏ ଖରା ସମୟକୁ କାଟିବା ପାଇଁ ଆମେ ଗୃହିଣୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରିବା। ଆପଣ ଏ ଖରାଦିନେ କ'ଣ କରନ୍ତି, ପାଣି ପଣା ORS ଏସବୁ ବ୍ୟବହାର କରନ୍ତି?
1: ହଁ ନିଶ୍ଚିତ ମ୍ୟାମ, ଆଜି ତ ଆମର ପ୍ରସଙ୍ଗ ଅଛି, ସେଇଟା ସ୍ୱାଗତ ଯୋଗ୍ୟ, କାରଣ ଅଂଶୁଘାତରେ

0: ବହୁତ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ଆଜ୍ଞା ବହୁତ ବହୁତ ଭଲ କଥାଟେ କହିଲେ ମ୍ୟାଡମ। ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା ଠିକ ଅଛି ମ୍ୟାଡମ। ଆପଣ ସଚେତନ ଅଛନ୍ତି। ହଁ ବହୁତ ଧନ୍ୟବାଦ। ଆପଣ ବହୁତ ସଚେତନ। ବହୁତ ଧନ୍ୟବାଦ ମ୍ୟାଡମ୍, ଆମ ସାଙ୍ଗରେ ଯୋଗାଯୋଗ କଲେ। ନିଜେ ସଚେତନ ଅଛନ୍ତି, ଅନ୍ୟକୁ ସଚେତନ କରୁଛନ୍ତି, ସେଇଟା ହିଁ ବଡ଼ କଥା। ଜଣେ ଜଣକୁ ସଚେତନ କଲେ ନିଶ୍ଚିତ ଭାବେ ଆମେ ଏଥିରୁ ରକ୍ଷା ପାଇବା। ନିଜର ଯତ୍ନ ନେବେ। ଧନ୍ୟବାଦ ଧନ୍ୟବାଦ ବହୁତ ଧନ୍ୟବାଦ। ହ୍ୟାଲୋ ଆଜ୍ଞା, ନମସ୍କାର ଭାଇ, କୋଉଠୁ କହୁଛନ୍ତି? ଆଚ୍ଛା, କେମିତି ଅଛନ୍ତି? ଭଲ ଅଛନ୍ତି? ବହୁତ ଦୁଃଖିତ, କଣ କରିବା। ଆଜ୍ଞା ଆଜ୍ଞା, କଣ କରିବା, ଏସବୁ ଈଶ୍ୱରଙ୍କର କରାଧରା। କାରଣ ଈଶ୍ୱରଙ୍କ ଦୃଷ୍ଟିରେ ଆମେମାନେ ସାଧାରଣ ମାତ୍ର, ଯାହା ତାଙ୍କ ଦୃଷ୍ଟିରେ ଗ୍ରହଣୀୟ ତାହା ହିଁ ଆମକୁ ଗ୍ରହଣ କରିବାକୁ ହେବ। ତେବେ ଆଶା କରୁଛୁ ଆପଣ ଭଲ ଅଛନ୍ତି। ଆଜ୍ଞା, ଅଂଶୁଘାତ ଆପଣଙ୍କ ପଟେ ଖରା ବହୁତ ଥିବ, କାହିଁକିନା ପୁରା ଦେଶ ବହୁତ ବଢିଆ କଥାଟେ କହିଲେ ଆଜ୍ଞା। କାରଣ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଗଛର ଆବଶ୍ୟକତା ବା ଗଛର ଉପସ୍ଥିତି ନିଶ୍ଚିତ ଭାବରେ ଦରକାର। ଆଉ ଆପଣ କହୁଛନ୍ତି ଏ ପ୍ରଚଣ୍ଡ ରୋଦରେ ଆପଣଙ୍କର ଘରର ଆଖପାଖରେ ପ୍ରଚୁର ସବୁଜିମା ଅଛି, ତେଣୁ ଆପଣଙ୍କୁ ନିଶ୍ଚିତ ଭାବରେ ଥଣ୍ଡା ପବନ ଏବଂ ସବୁଜିମା ଛାଇ ମିଳୁଥିବ। ଆରେ ବାଃ, ଏସି ସତ କଥା, ବଢିଆ କଥାଟେ କହିଲେ। ଇଲେକ୍ଟ୍ରିକ୍ ଏସି ଆଗରେ ପ୍ରାକୃତିକ ଏସି ନିଶ୍ଚିତ ଭାବରେ କିଛି ଭିନ୍ନ କଥା ହିଁ କହୁଥିବ, କାରଣ ସ୍ୱାସ୍ଥ୍ୟ ପକ୍ଷରେ ବି ହିତକର। ତେବେ ଆଉ ଏ ସମୟରେ ଆମେ ଆପଣଙ୍କୁ କହିବାକୁ ଏଇ କଥା କହିବାକୁ ଚାହିଁବୁ, ଯଦି କାମ ନଥିବ ବାହାରକୁ ବାହାରନ୍ତୁ ନାହିଁ, ଖରାରେ କେତେବେଳେ ବି କାମ କରନ୍ତୁ ନାହିଁ। ଯଦି ବି ଆପଣ ବାହାରକୁ କେତେବେଳେ ଯାଉଛନ୍ତି, ତାହେଲେ କଳା ଚଷମା, ଚପଲ ଏବଂ ମୁଣ୍ଡରେ ଓଦା ଗାମୁଛା, ଏହା ସହ ପାଣି ବୋତଲଟେ ନେବା ପାଇଁ କେବେ ବି ଭୁଲିବେ ନାହିଁ। ନିଶ୍ଚିତ ଭାବରେ ଯାଉ ତ ମାରିବ, ତେଣୁ କ'ଣ କରିବା, ପ୍ରକୃତି ଆଗରେ ଆମେ ସମସ୍ତେ ମଣିଷ ନତମସ୍ତକ, ତେଣୁ ସେଇ ଅନୁସାରେ ଆମକୁ ପ୍ରସ୍ତୁତ କରିବାକୁ ହିଁ ପଡ଼ିବ, ତେବେ ଆମେମାନେ ନିଶ୍ଚିତ ଭାବରେ ଏଥିରୁ ରକ୍ଷା ପାଇବା। ହଁ, ବହୁତ ପୋଡ଼ା ଆମ୍ବକୁ ସର୍ବତ କରି ଖାଆନ୍ତି, କାରଣ ଘରର ପୁରୁଣା ମଣିଷମାନେ ବୟସ୍କମାନେ ଆମକୁ ଏଇଟା ଦେଉଥିଲେ, ଆମେ ପିଲା ଥିଲାବେଳେ, ସେଇଟା ବହୁତ ଦେହ ପକ୍ଷରେ ଉପକାରୀ। ଯଦି ଆମେ ପାଉଛୁ ଆମ୍ବକୁ ପୋଡ଼ି ସର୍ବତ କରି ପଣା କରି ନିଜେ ପିଇବା ଏବଂ ପରିବାର ବର୍ଗଙ୍କୁ ଦେବା, ସେଥିରେ ନିଶ୍ଚିତ ଭାବରେ ସ୍ୱାସ୍ଥ୍ୟ ସୁଖ। ଆଜ୍ଞା ଆଜ୍ଞା, ହଁ ଆମ୍ବ ପାଚିବା ସମୟ ତ ହେଇଗଲାଣି, ତେଣୁ ନିଶ୍ଚିତ ଭାବରେ କେତେ ସୁନ୍ଦର କଥାଟେ ଦେଖନ୍ତୁ, ନିଶ୍ଚିତ ଭାବରେ ଆମେ ଆପଣଙ୍କର ଉପହାରକୁ ସାଦରେ ଗ୍ରହଣ କରିବୁ। ଆମର ରେଡ଼ିଓ ଷ୍ଟେସନରେ ଅନେକ ଲୋକ କାର୍ଯ୍ୟ କରନ୍ତି, ଆପଣ ଆମର ସ୍ୱାସ୍ଥ୍ୟ ବିଷୟରେ ଆପଣମାନେ ଚିନ୍ତା କରୁଛନ୍ତି, ତାଠୁ ବଡ଼ି ବଡ଼ କଥା ଆଉ କ'ଣ କୁହନ୍ତୁ। ଏଇଟାକୁ ହିଁ କହନ୍ତି ସହଭାଗିତା ଏବଂ ଅନ୍ୟ ପାଇଁ କିଛି ଚିନ୍ତା କରିବା। ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ସୁସ୍ଥ ରୁହନ୍ତୁ। ଆଜ୍ଞା ଆଜ୍ଞା, ବହୁତ ଧନ୍ୟବାଦ ଭାଇ, ରହୁଛୁ, ନମସ୍କାର। ଆଜ୍ଞା ଆଜ୍ଞା, ନମସ୍କାର, ଜୁହାର। ଏବେ ଆଉ ଏକ हेलो
2: हेलो नमस्ते
1: नमस्कार भाई कौन कौठु कौथिले
2: मैं से बोल रहा हूँ
1: आज्ञा
2: से बोल रहा
1: अरे वाह कैसे हैं आप अच्छे हैं
2: अब
1: हम लोग तो बहुत बढ़िया है और आप जब फोन करते हैं तो हम लोग उनको बहुत खुशी लगता है क्योंकि हम लोग सोचते हैं अगर हम लोग उनको कॉल और कॉल करते हैं तो हम लोग जो परिश्रम करते हैं जो लेबर करते हैं जिसके लिए हम कार्यक्रम प्रस्तुत करते हैं उसका मान बहुत बढ़ जाता है बहुत बहुत बढ़ जाता है। तो अभी जो समर सीजन है इतना धूप हो रहा है ये धूप में आप कैसे अपने आप को सुरक्षित रखते हैं थोड़ा बताना चाहेंगे जी जी जी धूप में अगर काम नहीं है तो बाहर जाना बिल्कुल मंजूर नहीं है बहुत अच्छा बात बोले हैं तो इस ईट समय पर ज्यादा से ज्यादा पानी पीजिएगा एंड अगर बाहर जाते हैं तो जो जो चाहिए हमको ये सब सामान पकड़ के आप जाइएगा थैंक यू अच्छा लगा आपसे बात करके धन्यवाद नमस्कार आओ जोने कलर हेलो हेलो नमस्कार कौन तू अच्छा केमती अच्छंती भलो अच्छंती आउ एबे अंशुघातर समय प्रचंड खरा होची कारण सरकार जेमिति कहिचंती 11टा रु 3टा पर्यंत आम माने बाहरिबा नाही हां जदि काम अछि आमे बाहरिबा आउ बाहरिले जदि बाहर को आमे माने जाउचु से समय रे निश्चित भाबरे कला चश्मा चप्पल मुंडरे ओदा गामुछा छत्ता आमे नबा आउ बाहर को जिबा समय रे पानी बोतल त नबा आउ मने रखिबा एही समय रे सबुबेले आमे सूता कपडा पिंधिबा आउ ढिल्ला पोशाक पिंधिबा ଆଉ ଆପଣ ଏ ସମୟରେ ପାଣି ପଣା ଓଆରଏସ୍ ଘୋଳ ଦହି ଆଖୁ ରସ ଏସବୁ ବ୍ୟବହାର କରୁଛନ୍ତି ପିଉଛନ୍ତି ହଁ ବହୁତ ଭଲ କଥାଟେ କହିଲେ ଏ ସମୟରେ କାକୁଡ଼ି ତରଭୁଜକୁ ଆମେମାନେ ଯଦି ଖାଦ୍ୟରେ ସାମିଲ କରିବା ଅଧିକରୁ ଅଧିକ ଜଳୀୟ ଅଂଶ ପାଇବା ଆମେମାନେ ଆଶା କରୁଛୁ ଆପଣ ଭଲରେ ରୁହନ୍ତୁ ନିଜର ଯତ୍ନ ନିଅନ୍ତୁ ଏବଂ ଆପଣଙ୍କ ପରିବାରର ସମସ୍ତେ ମଧ୍ୟ ସୁରକ୍ଷିତ ରୁହନ୍ତୁ ଆମ ସହିତ ଯୋଡ଼ି ହୋଇଥିବାରୁ ଧନ୍ୟବାଦ ଆଉ ଜଣେ କଲର୍ ଆଜ୍ଞା ନମସ୍କାର ହ୍ୟାଲୋ ଆଜ୍ଞା କେମିତି ଅଛନ୍ତି ଏକଦମ ଏକଦମ ଈଶ୍ୱରଙ୍କର ଆଶୀର୍ବାଦରେ ହିଁ ଆମେ ମାନେ ଭଲରେ ରହୁ ଆଜ୍ଞା ଆଜ୍ଞା କଣ କରିବା ଭାଇ ସମସ୍ତେ ଚେଷ୍ଟା କରୁଛନ୍ତି କେତେବେଳେ କାହାର ଲାଗିଯାଉଛି ଆପଣ ମାନେ ଚେଷ୍ଟା ହଁ ଆପଣ ମାନେ ଚେଷ୍ଟା କରୁଛନ୍ତି ସେତିକି ହିଁ ଯଥେଷ୍ଟ କାରଣ ଯେହେତୁ ଆପଣମାନେ ଆମ ସହିତ ଯୋଡ଼ି ହେଉଛନ୍ତି ଆପଣମାନଙ୍କର ଆଗ୍ରହ ନିଷ୍ଠା କର୍ତ୍ତବ୍ୟ ନିଷ୍ଠା ପାଖରେ ଆମେ ସମସ୍ତେ ନତମସ୍ତକ ଆମ ସାଙ୍ଗରେ ଯୋଡ଼ି ହେଇଥାନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଏବେ କେମିତି ଖରା ହେଉଛି ସେପଟେ ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆମେମାନେ ପ୍ରାକୃତିକ ଜିନିଷ ବର୍ତ୍ତମାନ ସମୟ ଲୋକ ସଂଖ୍ୟା ଯେତେ ବଢୁଛି ଗଛ ଲତା ସେତିକି କମିଗଲେଣି ତେଣୁ ଖରା ସତ କଥା ଆପଣ ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ବହୁତ ଦେଖନ୍ତୁ ତା ସହିତ ନିଶ୍ଚିତ ଭାବରେ ବହୁତ ଭଲ କଥାଟେ କହିଲେ। ଗୋଟେ ପଟେ ଲୋକ ସଂଖ୍ୟାର ବୃଦ୍ଧି ଏହାର ପ୍ରମୁଖ କାରଣ, ଯେତିକି ଲୋକ ସଂଖ୍ୟା ବଢୁଛନ୍ତି ଆମର ଆବଶ୍ୟକତା ବି ସେତିକି ବଢୁଛି। ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ ଆପଣଙ୍କର କଥା ନିଶ୍ଚିତ ଭାବରେ ପ୍ରାଣିଧାନୀ ଯୋଗ୍ୟ। ଯଦି ଏ ପ୍ରକାର କଥା ସମସ୍ତେ ବିଶ୍ୱାସ କରିବେ, ବହୁତ ଧନ୍ୟବାଦ। ଆପଣଙ୍କର ପରି କଥା, ଆପଣଙ୍କ ପରି ମନୋଭାବ ସମସ୍ତଙ୍କର ହଉ। ଆପଣ ସୁସ୍ଥ ରୁହନ୍ତୁ, ନିଜେ ଯତ୍ନ ନିଅନ୍ତୁ ଏବଂ ପରିବାର ଯତ୍ନ ନିଅନ୍ତୁ। ଆଜ୍ଞା ଆଜ୍ଞା, ବହୁତ ଉତ୍ତମ, ଅତ୍ୟନ୍ତ ଉତ୍ତମ ମନୋଭାବ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣ ଭଲରେ ରୁହନ୍ତୁ ଏବଂ ଆମ ସହିତ ଯୋଡ଼ି ହେଇଥିବାରୁ ଧନ୍ୟବାଦ। ଆଜ୍ଞା ଆଜ୍ଞା ଆଜ୍ଞା ମ୍ୟାମ୍, ଆମର ସୂଚନାକୁ ଶୁଣୁଛନ୍ତି ସେଥିପାଇଁ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଆମେ ନବା, ଆଉ ଅନ୍ୟମାନେ ଡାକୁଛନ୍ତି, ମୁଁ ରହୁଛି। ଆଜ୍ଞା ନମସ୍କାର। ଆଉ ଜଣେ କଲ, ହ୍ୟାଲୋ ହ୍ୟାଲୋ ଭାଇ ନମସ୍କାର, କୋଉଠୁ କହୁଥିଲେ? ହ୍ୟାଲୋ, ଆପଣଙ୍କର କଥା ସ୍ପଷ୍ଟ ହେଉନାହିଁ। ଆଜ୍ଞା ନମସ୍କାର, କେମିତି ଅଛନ୍ତି? ଆମେ ଭଲ ଅଛୁ ଆଜ୍ଞା। ଆପଣମାନେ କଲ୍ କରୁଛନ୍ତି, ଆମ ସହିତ କଥା ହେଉଛନ୍ତି, ଆମର କାର୍ଯ୍ୟକ୍ରମର ମାନ ବଢ଼ୁଛି, ସେଥିପାଇଁ ଆମେମାନେ ଆପଣମାନଙ୍କୁ ଧନ୍ୟବାଦ ଦେଉଛୁ। ଆଉ ବର୍ତ୍ତମାନ ଗ୍ରୀଷ୍ମ ଋତୁ, ଆଜ୍ଞା ଆପଣ, ମୁଁ ପଚାରିବାକୁ ଚାହିଁବି, ଆପଣ ଗ୍ରୀଷ୍ମ ଋତୁରେ ଆପଣଙ୍କର ଖାଦ୍ୟପେୟରେ କିଛି ବିଶେଷ ପରିବର୍ତ୍ତନ କରନ୍ତି? ହ୍ୟାଲୋ ହ୍ୟାଲୋ ହ୍ୟାଲୋ, କଟିଯାଉଛି, କୁହନ୍ତୁ। ଆଜ୍ଞା, ଆପଣ ଖରାଦିନେ ବା ଗ୍ରୀଷ୍ମ ଋତୁରେ କିଛି ବିଶେଷ ପରିବର୍ତ୍ତନ କରନ୍ତି ନିଜର ଦିନ ପ୍ରତିଦିନ ଖାଦ୍ୟପେୟରେ? ଆଜ୍ଞା ଆଜ୍ଞା, ଏହି ସମୟରେ ପଖାଳ, ତୋରାଣି, ପଣା, ପାଣି, ଆଖୁରସ, ଘୋଳ ଦହି ଏସବୁ ଖାଇବା ଦରକାର, କାରଣ ଦେହରୁ ଝାଳ, ଆଜ୍ଞା ଝାଳରେ ଜଳୀୟ ଅଂଶ ବାହାରିଯାଏ। ଆଜ୍ଞା, ଦେହ ପକ୍ଷରେ ଜଳୀୟ ଅଂଶର ଉପସ୍ଥିତି ନିଶ୍ଚିତ ଭାବରେ ଆବଶ୍ୟକ। ଏସବୁ ଆପଣ ମାନୁଛନ୍ତି? ଆଜ୍ଞା, ମୁଁ ସସ୍ମିତା ପଟ୍ଟନାୟକ କହୁଛି। ବହୁତ ଧନ୍ୟବାଦ ଭାଇ ଆମ ସାଙ୍ଗରେ ଯୋଡ଼ି ହେଇଛନ୍ତି, ଧନ୍ୟବାଦ। ହ୍ୟାଲୋ,
3: ନମସ୍କାର
1: ଭାଇ, କେମିତି ଅଛନ୍ତି? ଆମେ ଭଲ ଅଛୁ, ଭଲ ଅଛୁ। ଆପଣ ମାନେ? ଆଜ୍ଞା, ବଲାଙ୍ଗୀରରୁ କହୁଛନ୍ତି ନାଇ? ଆଉ ଖରା ତ ପ୍ରବଳ ହଉଛି, ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ। କେତେ ସୁନ୍ଦର କହୁଛନ୍ତି, ଖରା ତ ହଉଛି କିନ୍ତୁ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ଚାଲିଛି। ଭାଇ ଆପଣ ମାନେ ଆମ ସାଙ୍ଗରେ ରହୁଛନ୍ତି, ଆମର ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଶୁଣୁଛନ୍ତି, ଆପଣମାନଙ୍କର ମତାମତ

ଦେଉଛନ୍ତି, ତେଣୁ ଆମେ ବି ଆପଣମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ୱାଦର କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରୁଛୁ। ତେବେ ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ। ଯିଏ ଫୋନ କଲେ ଆମେ ନିଶ୍ଚିତ ଭାବରେ ଉଠେଇବୁ। ଆଉ ଆପଣ ଏଇ ଗ୍ରୀଷ୍ମ ଋତୁରେ ବହୁତ ଧନ୍ୟବାଦ, ଆପଣମାନେ ସମ୍ବଲପୁର ଆକାଶବାଣୀକୁ ସେତିକି ସମ୍ମାନ ଦେଉଛନ୍ତି, ସେତିକି ମାନ ଦେଉଛନ୍ତି, ବହୁତ ଧନ୍ୟବାଦ। ଭାଇ ଏଇ ଖରାଦିନେ ବା ଏଇ ଗ୍ରୀଷ୍ମ ଋତୁରେ ଆପଣ ନିଜର ଦିନ ପ୍ରତିଦିନ ଖାଦ୍ୟରେ କଣ ସାମିଲ କରିବାକୁ ପସନ୍ଦ କରନ୍ତି? ଆପଣ ବର୍ତ୍ତମାନ କଣ ଖାଇବାକୁ ପସନ୍ଦ କରନ୍ତି? ଖରାଦିନ ପଖାଳ ଖାଉଛନ୍ତି? ଏକଦମ ଏକଦମ ଠିକ କଥା। ନିଶ୍ଚିତ ଭାବରେ ବହୁତ ଧନ୍ୟବାଦ। ଆପଣ କହିଲେ ଫ୍ରିଜ୍ ପାଣି ଛାଡ଼ି ଦେଇକି ଆମେ ସୁରେଇବା, ମାଟିହାଣ୍ଡି ମାଠିଆର ପାଣି ପିଇବା, ସତ କଥା ମାଟିହାଣ୍ଡି ମାଠିଆର ପାଣିର ଏକ ଭିନ୍ନ ବାସ୍ନା ଥାଏ, ଆଉ ଏହା ହଜମ କରିବାରେ ବି ସାହାଯ୍ୟ କରିଥାଏ। ଆପଣମାନେ ଏସବୁ ବିଷୟ ମାନୁଛନ୍ତି, ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଲେ, ସେଥିପାଇଁ ଧନ୍ୟବାଦ। ହ୍ୟାଲୋ ହ୍ୟାଲୋ ନମସ୍କାର ଭାଇ, କୋଉଠୁ କହୁଥିଲେ? ଆଜ୍ଞା ଆଜ୍ଞା, ବରଗଡ଼ରୁ କହୁଛନ୍ତି, ଆପଣଙ୍କୁ ଆମେମାନେ ଧନ୍ୟବାଦ ଦେଉଛୁ ଆମ ସହିତ ଯୋଡ଼ି ହୋଇଛନ୍ତି। ଭାଇ ବର୍ତ୍ତମାନ ଗ୍ରୀଷ୍ମ ଋତୁ, ପ୍ରଚଣ୍ଡ ରୌଦ୍ର, ଅଂଶୁଘାତର ବି ସମ୍ଭାବନା ଅଛି। ଆପଣ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ, ଯଦି ବାହାରୁଛନ୍ତି କେତେବେଳେ ବି, ତେବେ ସାଙ୍ଗରେ ପାଣି ବୋତଲ ନିଅନ୍ତୁ, କଳା ଚଷମା, ଓଦା ଗାମୁଛା, ଛତା ନେବାକୁ ଭୁଲନ୍ତୁ ନାହିଁ, ଆଉ ଯଥେଷ୍ଟ ପାଣି ପିଅନ୍ତୁ। ଆଜ୍ଞା, ମୋ କଥା ଶୁଣାଯାଉନି? ଆପଣ ଆପଣ ରେଡିଓ ପାଖରେ ବୋଧେ ଅଛନ୍ତି, ଟିକେ ରେଡିଓ ପାଖରୁ ଦୂରେଇ ଯାଆନ୍ତୁ, ନିଶ୍ଚିତ ଭାବରେ ଆପଣ ମୋ କଥା ଶୁଣିପାରିବେ। ଆଜ୍ଞା, ଏହି ସମୟରେ ନିଶ୍ଚିତ ଭାବରେ ଆମର ଶ୍ରୋତାବନ୍ଧୁ ଆମ ସାଙ୍ଗରେ ଅଧିକରୁ ଅଧିକ ଯୋଡ଼ି ହେବାକୁ ଚାହୁଁଛନ୍ତି, କାରଣ ଆଜିର ବିଷୟବସ୍ତୁ ହିଁ ସେମିତି ଚର୍ଚ୍ଚିତ ବିଷୟବସ୍ତୁ। ବର୍ତ୍ତମାନ ଯେଉଁ ପ୍ରଚଣ୍ଡ ରୌଦ୍ର ଚାଲିଛି, ତାକୁ ନେଇ ଆମେମାନେ ଆଜିର ବିଷୟବସ୍ତୁ ରଖିଛୁ, ଅଂଶୁଘାତରୁ କିପରି ରକ୍ଷା ପାଇବେ। ତେବେ ଫୋନ୍ଟି ମଧ୍ୟ କଟିଯାଇଛି, ବହୁତ ବହୁତ ଧନ୍ୟବାଦ ଆମ ସହିତ ଅଧିକ ପରିମାଣରେ ଯୋଡ଼ି ହୋଇଥିଲେ। ତେବେ ହ୍ୟାଲୋ ହ୍ୟାଲୋ କୁହନ୍ତୁ, ମୁଁ ଶୁଣିପାରୁଛି ଆପଣଙ୍କୁ। ଆଜ୍ଞା ଆଜ୍ଞା, ମୁଁ ସେଇ କଥା କହୁଥିଲି, ଆପଣମାନେ ବି ଯତ୍ନ ନିଅନ୍ତୁ ନିଜର ପରିବାରର, ଯେଉଁମାନେ ବାସ କରୁଛନ୍ତି, ଯଦି ପରିବାର ମଧ୍ୟରେ ଗର୍ଭବତୀ ମହିଳା, ବୟସ୍କମାନେ ଅଛନ୍ତି, ଶିଶୁମାନେ ଅଛନ୍ତି, ଏ ପ୍ରଚଣ୍ଡ ରୌଦ୍ର ସମୟରେ ସେମାନଙ୍କର ଅଧିକରୁ ଅଧିକ ଯତ୍ନ ନେବା ଆବଶ୍ୟକ। ଏସବୁ ବିଷୟ ଯଦି ଆମେମାନେ ଛୋଟ ଛୋଟ ବିଷୟଗୁଡ଼ିକୁ ଚିନ୍ତା କରିବା, ଚେତନାରେ ରଖିବା, ନିଶ୍ଚିତ ଭାବେ ଆମେ ଏ ପ୍ରଚଣ୍ଡ ରୌଦ୍ରକୁ ଆମେମାନେ ପଛେଇ ନେବା ଏବଂ ନିଜେ ସୁସ୍ଥ ରହିବା। ଆମ ସହିତ ଯୋଡ଼ି ହେଲେ ସେଥିପାଇଁ ଧନ୍ୟବାଦ। ହ୍ୟାଲୋ ଶ୍ରୋତାବନ୍ଧୁ, ଆମେ ଅନେକଙ୍କର କଥା ଶୁଣିଲେ, ଅଧିକରୁ ଅଧିକ ଜଣ ଆମ ସାଙ୍ଗରେ ଯୋଡ଼ି ହେବାକୁ ଚାହୁଁଥିଲେ, ତେବେ ଆସନ୍ତୁ। ହ୍ୟାଲୋ ହ୍ୟାଲୋ
ହ୍ୟାଲୋ, ନମସ୍କାର ମ୍ୟାଡ଼ାମ, କୁହନ୍ତୁ। ଆଜ୍ଞା, ଆରେ ବା, ନମସ୍କାର, କେମିତି ଅଛନ୍ତି? ଆଜ୍ଞା ମ୍ୟାଡ଼ାମ, ପୁଷ୍ପାଞ୍ଜଳି ମ୍ୟାଡ଼ାମ, କେମିତି ଅଛନ୍ତି? ଭଲ ଅଛନ୍ତି? କାମ ଦାମ ସରିଗଲାଣି? ଖିଆ ପିଆ ସରିଗଲାଣି? ଆଉ କ'ଣ ଖାଇଲେ ଆଜି? ଗରମ ଏତେ ହେଉଛି, ପଖାଳ। ଜମିଛି ଆଉ, ବହୁତ ବଢ଼ିଆ କଥା କହିଲେ। ଆଳୁ ଭର୍ତ୍ତା, ଶାଗ ଆଉ ପଖାଳ ଓଡ଼ିଆ ଘରର ମୁଖ୍ୟ ଖାଦ୍ୟ, କାରଣ ଓଡ଼ିଆର ପ୍ରାଣ ସେଇଠି ଥାଏ। ଆଉ ଏ ପ୍ରଚଣ୍ଡ ଖରାଦିନେ, ପ୍ରଚଣ୍ଡ ରୌଦ୍ର ସମୟରେ, ଯେଉଁଠି ଅଂଶୁଘାତର ବହୁ ସମ୍ଭାବନା ଥାଏ, ସେଠି ଆପଣମାନେ ଏସବୁ ଖାଦ୍ୟ ବ୍ୟବହାର କରୁଛନ୍ତି। ଯେହେତୁ ଆମେମାନେ ମା ଘରର ଗୃହିଣୀ, ତେଣୁ ପରିବାର ମଧ୍ୟରେ ବାସ କରୁଥିବା ପ୍ରତ୍ୟେକ ସଦସ୍ୟଙ୍କର ସ୍ୱାସ୍ଥ୍ୟର ଯତ୍ନ ଆମର ଦାୟିତ୍ୱ। ତେଣୁ ଆପଣମାନେ ସେହି ଅନୁସାରେ ନିଜର ଖାଦ୍ୟ ସାରଣୀ ପ୍ରସ୍ତୁତ କରୁଛନ୍ତି, ନିଜେ ସୁସ୍ଥ ରହୁଛନ୍ତି, ତା ସହିତ ଅନ୍ୟମାନଙ୍କୁ ସୁସ୍ଥତାର ଜୀବନ କାଟିବାରେ ପ୍ରଭାବ ଦେଉଛନ୍ତି। ସେଇଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ସୁସ୍ଥ ରୁହନ୍ତୁ, ଆମ ସହିତ ଯୋଡ଼ି ହେଲେ ସେଥିପାଇଁ ଧନ୍ୟବାଦ। ଆଜ୍ଞା ଆଜ୍ଞା, ମୁଁ କଥା ହେଇଛି, ବହୁତ ଧନ୍ୟବାଦ, ରହୁଛି, ନମସ୍କାର। ହ୍ୟାଲୋ ହ୍ୟାଲୋ ମ୍ୟାଡ଼ାମ, ନମସ୍କାର, କୁହନ୍ତୁ, କୋଉଠୁ କହୁଥିଲେ? ନିଜର ପରିଚୟ ଦିଅନ୍ତୁ। ଆଜ୍ଞା ଆଜ୍ଞା, ଜଣଙ୍କର ଫୋନ ଲାଗିଲେ ଆପଣଙ୍କର ଆଖପାଖରେ ଲୋକ ଥିବା ଲୋକମାନେ ବି ବହୁତ ଖୁସି ହେଇଯାଉଛନ୍ତି। ଏଇଟା ହିଁ ଆମର ଆକାଶବାଣୀ ସମ୍ବଲପୁରର ଆଉ ଏକ ଆଗକୁ ଯିବାର ସୋପାନ, ଆମକୁ ସେତିକି ଭଲ ପାଇବା ଦେଉଛନ୍ତି। ଆଉ ଭଲ ଅଛନ୍ତି? ଖରା କରୁଛେ, କ'ଣ କରିବା, ଖରାଦିନ ଖରା ହେବ, ସେଥିପାଇଁ ତ ଆମେ ଆଜିର ଏ କାର୍ଯ୍ୟକ୍ରମ ରଖିଥିଲୁ, ବିଭିନ୍ନ ଆଲୋଚନା। ଆମ ସାଙ୍ଗରେ ଅନେକ ଭାଇ ଭଉଣୀ ମାନେ ଯୋଡ଼ି ହେଲେ, ସମସ୍ତେ ସେଇ କଥା ହିଁ କହିଲେ ଯେ ଆମେ ଅଧିକରୁ ଅଧିକ ପାଣି ପିଇବା, ତୋରାଣି ପିଇବା, ପଣା ପିଇବା, ଆଖୁ ରସ, ତରଭୁଜ, କାକୁଡ଼ିକୁ ନିଜ ଖାଦ୍ୟରେ ସାମିଲ କରିବା, ଆଉ କାମ ନଥିଲେ ବାହାରକୁ ଯିବା ନାହିଁ। ଯଦି ବି ବାହାରକୁ ଆମେ ଯାଉଛୁ କେତେବେଳେ, ତେବେ କଳା ଚଷମା, ଓଦା ଗାମୁଛା, ଚଷମା, ପାଣି ବୋତଲ ନିଶ୍ଚିତ ଭାବରେ ନେବା। ଆଶା କରୁଛୁ ଆପଣମାନେ ଏ ସମସ୍ତ ବିଷୟକୁ କାର୍ଯ୍ୟକାରୀ କରୁଥିବେ। ଆମ ସାଙ୍ଗରେ ଯୋଡ଼ି ହେଲେ ସେଥିପାଇଁ ଧନ୍ୟବାଦ। ଶ୍ରୋତାବନ୍ଧୁ, ଆମ ସହିତ ଆଜି ଅନେକ ଜଣ ଯୋଡ଼ି ହେଲେ, ସମସ୍ତଙ୍କର ସେଇ ଗୋଟିଏ କଥା, ଋତୁର ପରିବର୍ତ୍ତନ ସହ ଆମେମାନେ ନିଜକୁ ବି ପରିବର୍ତ୍ତିତ କରିବା, ସେହି ଅନୁସାରେ ଖାଦ୍ୟ ପ୍ରସ୍ତୁତ କରିବା। ତେବେ ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମ ଶେଷ କଲା ପୂର୍ବରୁ ଗୀତଟିଏ। ଇରା ମହାନ୍ତି ଓ ପ୍ରଣତି ମହାନ୍ତିଙ୍କ କଣ୍ଠରେ ଗୀତ ରଚନା ଦେବିଦୂତ ମହାନ୍ତି, ସଙ୍ଗୀତ ଶରତ ନାୟକ। ଆସନ୍ତୁ ଶୁଣିବା।

0: ଶୁଣିଲେ ଗୀତଟିଏ ଆଶା କରୁଛି ସମସ୍ତଙ୍କୁ ଭଲ ଲାଗିଥିବ। ଆଜି ଆମେମାନେ କଥା ହେଉଥିଲୁ ଅଂଶୁଘାତର କଥା। ଆମେମାନେ ଏହି ସମୟରେ ଗୃହପାଳିତ ପକ୍ଷୀ ଆଉ ପଶୁମାନଙ୍କୁ ସେମାନଙ୍କର କଥା ବି ଭୁଲିବାର ନାହିଁ। ଗୃହପାଳିତ ପଶୁପକ୍ଷୀଙ୍କୁ ଛାଇରେ ରଖିବା ଏବଂ ସେମାନଙ୍କୁ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦେବା, ଏହି କଥାକୁ ନେଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ଏଇଠି ଶେଷ ହେଲା ଘର ସଂସାର।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଓସ୍ଲୋରେ ଆଜି ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଗଦଲପୁରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି 90 ପଇସା ବୃଦ୍ଧି। ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଚୀନ୍ ଗସ୍ତ। ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନରୱେରେ ରାଜଧାନୀ ଓସ୍ଲୋରେ ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ। ପ୍ରଯୁକ୍ତି ବିଦ୍ୟା, ନବୀକରଣୀୟ ଶକ୍ତି, ପ୍ରତିରକ୍ଷା, ସ୍ଥିରତା ଏବଂ ବାଣିଜ୍ୟ ଭଳି କ୍ଷେତ୍ରରେ ନର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି। ଏହି ସମ୍ମିଳନୀରେ ଭାରତ ସମେତ 5ଟି ନର୍ଡିକ୍ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀ ଅବସରରେ ନର୍ଡିକ୍ ସଦସ୍ୟ ରାଷ୍ଟ୍ର ଡେନମାର୍କ, ଆଇସ୍ଲ୍ୟାଣ୍ଡ ଏବଂ ଫିନ୍ଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବିଶ୍ୱରେ ଦେଖାଦେଇଥିବା ଅନିଶ୍ଚିତତା ସମୟରେ ପରସ୍କର ମଧ୍ୟରେ ସହଯୋଗ, ସହଭାଗିତା, ସମୃଦ୍ଧି ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରିବା ଉପରେ ଭାରତ ଏବଂ ସ୍ୱିଡେନ୍ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱିଡେନ୍ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ଲିଷ୍ଟରସନ୍ଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି ଯେ ବିଶ୍ୱରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ଅନିଶ୍ଚିତତା, ଶକ୍ତି ସଙ୍କଟ ଏବଂ ଅର୍ଥନୈତିକ ବିଭାଜନ ସମୟରେ ସଂକୀର୍ଣ୍ଣ ଜାତୀୟ ଆଭିମୁଖ୍ୟକୁ ଦୂରେଇ ରହି ସହଭାଗୀ ସମୃଦ୍ଧିକୁ ମଜବୁତ କରିବାର ଆବଶ୍ୟକତା ଦେଖାଦେଇଛି। ଏକ ଜାତୀୟ ଦୈନିକ ସମ୍ଭାଦପତ୍ରରେ ଆଜି ପ୍ରକାଶିତ ଏହି ଆଲେଖ୍ୟରେ ଉଭୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମିଳିତ ଜାତିସଂଘ ଏହାର 80ତମ ବାର୍ଷିକୀ ପାଳନ କରୁଥିବାବେଳେ ଅନ୍ତର୍ଜାତୀୟ ସହଯୋଗ ଏବଂ ବହୁପକ୍ଷୀୟ ମୂଲ୍ୟ ଅଧିକ ସ୍ୱଷ୍ଟ ହୋଇଛି। ଏଥିସହିତ ସମସାମୟିକ ବାସ୍ତବତାକୁ ରୂପାୟନ କରିବା ପାଇଁ ବୈଶ୍ୱିକ ଶାସନ ସଂସ୍ଥାଗୁଡ଼ିକରେ ସଂସ୍କାର ଆଣିବାର ଆବଶ୍ୟକତାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି। ଅନ୍ତର୍ଜାତୀୟ ଆଇନ ଏବଂ ସାର୍ବଭୌମ ସମାନତା ଭିତ୍ତିରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଦଶନ୍ଧି ଦଶନ୍ଧି ଧରି ବିଶ୍ୱରେ ସ୍ଥିରତା ଏବଂ ବିକାଶ ସୃଷ୍ଟି କରିବାରେ ସାହାଯ୍ୟ କରିଛି। 2047 ସୁଦ୍ଧା ବିକଶିତ ଦେଶ ମାନ୍ୟତା ଏବଂ 2070 ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ କରିବା ପାଇଁ ଭାରତ ଓ ସ୍ୱିଡେନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉଭୟ ନେତା 2030 ସୁଦ୍ଧା ଭାରତ ସ୍ୱିଡେନ୍ ମେଣ୍ଟକୁ ବ୍ୟାପକ ଏବଂ ସମୃଦ୍ଧ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହି ପ୍ରୟାସରେ ଦୃଢ଼ ନବୋନ୍ମେଷ ପରିବେଶ ଏବଂ ସ୍ୱଚ୍ଛ ପ୍ରଯୁକ୍ତି ନେତୃତ୍ୱ ସହିତ ସକ୍ରିୟ ଯୋଗଦାନ ଲାଗି ନର୍ଡିକ୍ ଅଂଶୀଦାରଙ୍କ ସମେତ ଅଧିକ ଦେଶକୁ ଉଭୟ ନେତା ନିବେଦନ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ କେନ୍ଦ୍ରୀୟ ଜୋନାଲ ପରିଷଦର ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନେ ଏହି 26ତମ କେନ୍ଦ୍ରୀୟ ଜୋନାଲ ପରିଷଦରେ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, 4 ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ଆଜି ଲିଟର ପ୍ରତି 90 ପଇସା ବୃଦ୍ଧି ଘଟିଛି। ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଦର ବୃଦ୍ଧି। ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା 98.64 ପଇସା ଏବଂ ଡିଜେଲ ଲିଟର ପିଛା 91.58 ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 107.69 ପଇସା ହୋଇଥିବାବେଳେ ଡିଜେଲ ଲିଟର ପ୍ରତି 94.08 ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା 109.70 ଏବଂ ଡିଜେଲ ଲିଟର ପିଛା 96.07 ହୋଇଥିବାବେଳେ ଚେନ୍ନାଇରେ ଏହି ଦର ଯଥାକ୍ରମେ 104.49 ଏବଂ 96.11 ରହିଛି। 4 ବର୍ଷର ବ୍ୟବଧାନ ପରେ ଚଳିତ ମାସ 15 ତାରିଖରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଥିଲା। ହର୍ମୁଜ୍ ପ୍ରଣାଳୀରେ ତୈଳ ପରିବହନରେ ଅବ୍ୟବସ୍ଥା ଏବଂ ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଦେଖାଦେଇଥିବା ବୈଶ୍ୱିକ ଅସ୍ଥିରତା ଯୋଗୁଁ ଏହି ଦର ବୃଦ୍ଧି ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିହ୍ନିତ ମତାମତ ବ୍ୟକ୍ତ କରିଛନ୍ତି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଅପରେସନ ସିନ୍ଦୁର ସାମରିକ ସଠିକତା, ସୂଚନା ନିୟନ୍ତ୍ରଣ, କୂଟନୈତିକ ସଂକେତ ଏବଂ ଆର୍ଥିକ ସଂକଳ୍ପକୁ ଏକ ସୁସଂଗଠିତ ଜାତୀୟ କାର୍ଯ୍ୟ ଭାବରେ ପ୍ରମାଣିତ କରିଛି ବୋଲି ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷାରୁ ସମୃଦ୍ଧି, ନିରନ୍ତର ଜାତୀୟ ଅଭିବୃଦ୍ଧି ପାଇଁ ସ୍କାର୍ଟ ପାୱାର ଶୀର୍ଷକ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେନାମୁଖ୍ୟ ଶ୍ରୀ ଦ୍ୱିବେଦୀ କହିଛନ୍ତି, ଅପରେସନ ସିନ୍ଦୁର ଶତ୍ରୁ ରାଷ୍ଟ୍ରକୁ ଗଭୀର ଭାବରେ ଆଘାତ ଦେବା ସହ ଆତଙ୍କବାଦର ଭିତ୍ତିଭୂମିକୁ ନଷ୍ଟ କରିଦେଇଥିଲା। ଜମ୍ମୁ ଶ୍ରୀମାତା ବୈଷ୍ଣୋଦେବୀ କାତ୍ରା ସେକ୍ସନରେ 238 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପକୁ ଭାରତୀୟ ରେଳବାଇ ମଞ୍ଜୁରୀ ପ୍ରଦାନ କରିଛି। ଏହି ପ୍ରକଳ୍ପ ଅଧୀନରେ ଟନେଲ ରକ୍ଷଣାବେକ୍ଷଣ, ସେତୁ ସୁରକ୍ଷା ଏବଂ କ୍ରିଟିକାଲ ସ୍ଲୋପ ସ୍ଥାପନ ଆଦି କାର୍ଯ୍ୟ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶର ଅତି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷିତ ରେଳ ଯୋଗାଯୋଗ ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏତନାମ ସହ ପ୍ରତିରକ୍ଷା ସହଯୋଗକୁ ଅଧିକ ସମୃଦ୍ଧ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଭିଏତନାମ ରାଷ୍ଟ୍ରପତି ଟୋ ଲାମ୍ଙ୍କ ସହ ତାଙ୍କର ହୋଇଥିବା ଆଲୋଚନା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଏହି ସହଯୋଗ ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ବ୍ୟାପକ ରଣନୀତିକ ସହଭାଗିତାର ଏକ ପ୍ରମୁଖ ସ୍ତମ୍ଭ। ଭାରତ ଏବଂ ଭିଏତନାମ ପାରସ୍କରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ଆଞ୍ଚଳିକ ସ୍ଥିରତା ସ୍ଥାପନ କରିବା ପାଇଁ ଘନିଷ୍ଠ ସହଯୋଗର ମୂଳଦୁଆ ପକାଇଛନ୍ତି। ଉଭୟ ପକ୍ଷ ଭାରତ ଭିଏତନାମ ପ୍ରତିରକ୍ଷା ସହଭାଗିତା ବୃଦ୍ଧିର ସମୀକ୍ଷା କରିଥିଲେ ଏବଂ ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ, ତାଲିମ ଓ ଆଞ୍ଚଳିକ ସ୍ଥିରତାରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ।
2: मुझे खुशी है कि आपके हाल की भारत यात्रा के दौरान इसे अब इनहांस्ड कॉम्प्रिहेंसिव स्ट्रेटेजिक पार्टनरशिप में अपग्रेड किया गया है। मुझे विश्वास है कि आज हमारी चर्चा हमारे रक्षा सहयोग को और अधिक मजबूत करेगी तथा आने वाले वर्षों में सहयोग के लिए नए रास्ते खोलेगी।
1: ଦୁଇ ନେତା ମିଳିତ ଭାବରେ ଭିଏତନାମର ବାୟୁସେନା ଅଧିକାରୀ କଲେଜରେ ପ୍ରତିଷ୍ଠିତ ଭାଷା ପ୍ରୟୋଗଶାଳା ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏଆଇ ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ପାଇଁ ଚୀନ୍ ଯାତ୍ରା କରୁଛନ୍ତି। କ୍ରେମ୍ଲିନ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ନେତା ଆର୍ଥିକ ସହଯୋଗ ଏବଂ ପ୍ରମୁଖ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଚୀନ୍ ରୁଷ ବନ୍ଧୁତ୍ୱ ଚୁକ୍ତିର 25 ବର୍ଷ ପୂରଣ ଅବସରରେ ପୁତିନ୍ଙ୍କ ଏହି ଗସ୍ତ ବିଶେଷ ମହତ୍ୱ ରଖିଛି। ବିଶ୍ୱରେ ଦେଖାଦେଇଥିବା ଭୂ ରାଜନୈତିକ ଅସ୍ଥିରତା ମଧ୍ୟରେ ଚୀନ୍ ଉଭୟ ଆମେରିକା ଓ ରୁଷ ସହିତ ସମ୍ପର୍କର ସନ୍ତୁଳନ ରକ୍ଷା କରିବା ଦିଗରେ ପ୍ରୟାସ କରୁଛି। ୟୁକ୍ରେନ୍ ବିବାଦ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଚୀନ୍ ରୁଷର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଏବଂ ରୁଷୀୟ ତୈଳ ଓ ଗ୍ୟାସ୍ର ପ୍ରମୁଖ କ୍ରେତା ରହିଛି। କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃତ୍ୱଙ୍କ ଅନୁରୋଧକ୍ରମେ ଇରାନ୍ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମରିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲ୍ରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି, ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧକ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ପ୍ଲେଅଫ୍ରେ ଖେଳିବା ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ଯୋଗ୍ୟତା ଅର୍ଜନ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ଲେଅଫ୍ରୁ ବାଦ୍ ପଡ଼ିଛନ୍ତି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଓସ୍ଲୋରେ ଆଜି ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଗଦଲପୁରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି 90 ପଇସା ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
3: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi to attend third India-Nordic summit in Oslo aimed at strengthening cooperation in technology, renewable energy, defence and trade. Prime Minister Modi and his Swedish counterpart Ulf Kristersson, in a joint newspaper article, stress on partnerships in times of global uncertainty. Supreme Court refuses to recall its earlier order of keeping sterilized or vaccinated stray dogs in shelters. IMD issues yellow alert for heat wave in national capital for next 3 days. And in IPL cricket, Rajasthan Royals to take on Lucknow Super Giants in Jaipur this evening. Prime Minister Narendra Modi will attend the third India-Nordic summit in Oslo this afternoon. The summit is aimed at strengthening the country's strategic partnership with Nordic nations in areas such as technology, renewable energy, defence, sustainability and trade. According to the Ministry of External Affairs, Prime Minister Modi will be joined by Prime Minister of Norway, Jonas Gahr Støre, Prime Minister of Denmark, Mette Frederiksen, Prime Minister of Finland, Petteri Orpo, Prime Minister of Iceland, Ms. Kristrun Frostadottir, and Prime Minister of Sweden, Ulf Kristersson, for the summit. The Ministry said this summit will impart a more strategic dimension to India's relationship with the Nordic countries, especially in technology and innovation. Green transition and renewable energy, sustainability, blue economy, defence, space and the Arctic. On the sidelines of the summit, Prime Minister Narendra Modi today held a bilateral meeting with Prime Minister of Iceland, Kristrun Mál Frostadottir. We now go over live to our correspondent, Sangeeta Godbole, who is in Oslo to cover the Prime Minister's visit. Sangeeta, Nordic countries are global leaders in green technologies. What concrete collaborations are expected with India in the renewable energy and green hydrogen sector?
4: Valsa, the Nordic countries generate over 90% of their electricity from

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି, ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ସମ୍ଭାବନା। ଦେଶର ଅର୍ଥବ୍ୟବସ୍ଥାରେ କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି

0: ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଆହୁରି ଅଧିକ ବୃଦ୍ଧି ପାଇବ। ଚଳିତ ବର୍ଷ ଓଡ଼ିଶା ଧାନ କ୍ରୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ 76 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଧାନ କ୍ରୟ ସହ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
1: धान की खरीदी में शायद 76 लाख मीट्रिक टन से ज्यादा किसानों से धान खरीदी है और पसीने की भी पूरी पूरी कीमत दी है। नंबर एक खाद्य सुरक्षा सुनिश्चित करना है। 140 करोड़ भारतवासी अन्न के लिए, फल के लिए, सब्जी के लिए, दूध के लिए दुनिया के किसी देश की तरफ हाथ ना फैलाए, इसलिए हम आत्मनिर्भर बन गए। दूसरा पोषण युक्त आहार उपलब्ध कराना है और इससे भी आगे तीसरा जो लक्ष्य है किसानों की बेहतर आजीविका आय बढ़ाना है, सुनिश्चित करना है वो सुखी जीवन।
0: ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଉର୍ବର ଭୂମି, ଅନୁକୂଳ ଜଳବାୟୁ ଓ ଚାଷୀମାନଙ୍କ ପରିଶ୍ରମର ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ଅଞ୍ଚଳଗୁଡ଼ିକ ଦେଶର କୃଷି ବିକାଶର ମୁଖ୍ୟ କେନ୍ଦ୍ର ଭାବେ ବିକଶିତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷକଙ୍କ ଆୟ ବୃଦ୍ଧି ଓ କୃଷିକ୍ଷେତ୍ରର ସାର୍ବଜନୀନ ଉନ୍ନତି ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଦେଶରେ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ଓ ଆଦର୍ଶ କୃଷି ମଡେଲ ଗଠନର ଆବଶ୍ୟକତା ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଯୋଗୁଁ ମାଟିର ଉର୍ବରତା ଓ କୃଷି ଉତ୍ପାଦନ ପ୍ରଭାବିତ ହେଉଛି। ଚାଷଜମି ସୁରକ୍ଷା ସହ ସନ୍ତୁଳିତ କୃଷି ପଦ୍ଧତି ଗ୍ରହଣ କରିବା ପାଇଁ ସମ୍ମିଳନୀରେ କୃଷିମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କୃଷକ ପଞ୍ଜୀକରଣ ବ୍ୟବସ୍ଥାର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ଚୌହାନ କହିଛନ୍ତି ଏହା ମାଧ୍ୟମରେ କୃଷକଙ୍କ ଜମି, ପରିବାର ଓ ଫସଲ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏଥିସହ କୃଷକମାନେ ସହଜରେ ଋଣ ଓ ସରକାରୀ ସହାୟତା ପାଇପାରିବେ। କୃଷକ କଲ୍ୟାଣ ପାଇଁ ଅଧିକାରୀମାନେ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00 results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ଅନ୍ୟପକ୍ଷରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନ ଫର୍ମ ପୂରଣ ପ୍ରକ୍ରିୟା ଚଳିତ ମାସ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ସୂଚନା ଅନୁସାରେ ମାଟ୍ରିକ୍ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଆବେଦନ ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାରେ 8,000ରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ଏବଂ 17,055 ଜଣ ଫେଲ୍ ହୋଇଥିଲେ। ସେମାନଙ୍କୁ ପୁଣି ଥରେ ସୁଯୋଗ ଦେବା ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଆବେଦନ କରାଯାଉଛି। ଢେଙ୍କାନାଳ ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ 77 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ଜାତୀୟ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା 20 ଜଣ କ୍ରୀଡ଼ାବିତ୍ଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6:00ରୁ ରାତି 10:00 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ ଜିଲ୍ଲାରେ ଆସନ୍ତା ଗୁରୁବାର ଓ ଶୁକ୍ରବାର ସାଧାରଣ କର୍ମଚାରୀଙ୍କ ପାଇଁ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହେବ। ପୂର୍ବାହ୍ନ 9:00ରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗ ଥିବା ଅବସରପ୍ରାପ୍ତ କର୍ମଚାରୀ ଓ ଉତ୍ତରାଧିକାରୀମାନେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ କୃଷି ବିଭାଗ ଓ ବିଭିନ୍ନ ଚାଷୀ ଫାର୍ମ ପକ୍ଷରୁ ରବି ଫସଲ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। କୃଷି ଅଧିକାରୀ ଯୋଗଦେଇ ଚାଷୀମାନଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ଫସଲ ବିକ୍ରି ବଜାର ସୃଷ୍ଟି କରିବା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଡାଲି ଜାତୀୟ ଫସଲର ମୂଲ୍ୟ ଚାଷୀମାନେ ସଠିକ୍ ଭାବେ ପାଇବା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରସ୍ଥିତ ହିନ୍ଦୀ ପ୍ରଚାର ସଭା ସମ୍ମିଳନୀ କକ୍ଷରେ ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସୁରକ୍ଷିତ ଶୈଶବ ଓ ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷା ସୁମିତା ଆଚାର୍ଯ୍ୟ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ନିର୍ଯାତନା

ରୋକିବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ ପକ୍ଷରୁ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଆସନ୍ତା ଗୁରୁବାରଠାରୁ 30 ତାରିଖ ପର୍ଯ୍ୟନ୍ତ ଅପରେସନ୍ ଅନ୍ୱେଷଣ ଆରମ୍ଭ ହେବ। ଏହି ଅଭିଯାନରେ ପୁଲିସ୍ ଅନ୍ୟ ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବ। ଏଥିଲାଗି ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜିଙ୍କୁ ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି। ରାଜ୍ୟ ପୁଲିସ୍ ସହ ସମନ୍ୱୟ ରକ୍ଷା ଲାଗି କମିଶନର ପୁଲିସ୍ ସମେତ 8 ରେଞ୍ଜକୁ ଦାୟିତ୍ୱ ଦିଆଯାଇଛି। ସେମାନେ ପଶ୍ଚିମବଙ୍ଗ, ଆସାମ, ନୂଆଦିଲ୍ଲୀ ସମେତ 13 ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବେ। ବୌଦ୍ଧ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର ବୌଦ୍ଧ, ହରବଙ୍ଗା ଓ କଣ୍ଟାମାଳ ବ୍ଲକରେ ଆଦିମ ଜନଜାତି ଆଦିବାସୀ ବହୁଳ ଗ୍ରାମମାନଙ୍କରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଆୟୋଜିତ ହେବ। ଏହାର ମୂଳ ଲକ୍ଷ୍ୟ ହେଉଛି ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ, ସେମାନଙ୍କ ଐତିହ୍ୟର ସୁରକ୍ଷା ଅଧିକାରୀ ସୁନିଶ୍ଚିତ କରିବା। ତୃଣମୂଳ ସ୍ତରରେ ଲୋକଙ୍କ ସକ୍ରିୟ ଭାଗିଦାରୀ ସହିତ ଏହାକୁ କାର୍ଯ୍ୟକାରୀ କରାଯାଉଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 42 ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଇ ସେବକଙ୍କ ତତ୍ତ୍ୱାବଧାନରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରଥଖଳାରେ ମହାରଣା ସେବକମାନେ ଧୂଳିଦଣ୍ଡା 2 ତିଆରି କରୁଛନ୍ତି। ଗୋଟିଏ ଚାରି ପରୀକ୍ଷା ଶେଷ ହୋଇଥିବାବେଳେ ଅନ୍ୟଟିର ହଣା କାର୍ଯ୍ୟ ଚାଲିଛି। ଦୋଳବେଦୀରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ କମରାଶାଳରେ ଓଝା ସେବକମାନେ 3 ରଥର ଦଣ୍ଡାକଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦୋଳବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରାରେ ଶ୍ରୀଜୀଉଙ୍କ ପୂଜାନୀତି ଲାଗି କୁରୁମପିଢ଼ା, ବିଜେ ଡୋରି, ପଇତା ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ 6 ତାରିଖ ସୁଦ୍ଧା ଏସ୍ଆଇଆର୍ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଏସ୍ଆଇଆର୍ ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋଚନା କରିଛନ୍ତି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ନଦୀ ଓ କେନାଲ ବନ୍ଧରେ ପୂର୍ବରୁ ହୋଇଥିବା ଘାଇଗୁଡ଼ିକର ସ୍ଥାୟୀ ମରାମତି, ବନ୍ୟାଜଳର ମୁକ୍ତ ପ୍ରବାହ ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ନାଳଗୁଡ଼ିକୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଟେଲିଫୋନ୍ ଲାଇନ୍ ସଚଳ ରଖିବା ଏବଂ ବିପର୍ଯ୍ୟୟ ପରେ ବିଦ୍ୟୁତ୍, ଟେଲି ଯୋଗାଯୋଗ, ରାସ୍ତାଘାଟ ଭଳି ଅତ୍ୟାବଶ୍ୟକ ସେବାକୁ ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି। ପାଣିପାଗ, ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ଝଡ଼ ବର୍ଷାର ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷା ଫଳ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି, ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଏକ ପହଲି ଲୀଲାର ଏହି ଗୀତ। କଣ୍ଠଦାନ କରିଛନ୍ତି ତୁଲସୀ କୁମାର, ଗୀତ କୁମାର, ସଙ୍ଗୀତ ଅମଲ ମଲ୍ଲିକ।

ଏଥର ଶୁଣନ୍ତୁ କଥାଚିତ୍ର ଖିଲାଡ଼ି 786 କଣ୍ଠଦାନ କରିଛନ୍ତି ମିକା ସିଂ, ଗୀତ ସମୀର ଆନନ୍ଦ, ସଙ୍ଗୀତ ହିମେଶ ରେଶମିଆ।

ଶୁଣିଲେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ କିଶନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଶନ ଭାଷାର ବିଶେଷ କାର୍ଯ୍ୟକ୍ରମ ମକା ପୁପୁ ଝକା ଝକା।

0: ನಮ್ಮ ಈ ಕಾರ್ಯಕ್ರಮ ಅನೇಕ ದಿನ ಮಂಜಾಕೆರ ದಿನ ನಮ್ಮ ಮೆಂಜಿಕಾ ದಿನ ಈ ಮಕ್ಕಾ ಪುಪು ಝೊಕಾ ಝೊಕಾ ಈ ಕಾರ್ಯಕ್ರಮನು ನಮ್ಮ ಕುಣಾರ್ಗೆ ಜೆನ್ ಭಾಷಾ ಆತಲಿ ತಮ್ಮ ಜೆನ್ ರೀತಿನೀತಿ ಆತಲಿ ಕಾ ಕುಣಾ ಆಲಾರ ಜಿತ್ಕಿ ಆತಲ್ನಾರ್ ನೇ ಕುಣಾ ಫುಸಾಗೆ ಆಹಲ್ನಾರ್ ಅವಡಾರಿನ ಮೇ ಹೇಕ್ರಿ ತಾಮ್ ಏಕಾ ಏಕಾ ವಿಷಯನು ಅಕ್ಕನಾರ್ ಆ ಕಥಾ ಗುಠಿ ಬಂತ್ ರೆಕಾರ್ಡಿಂಗ್ ಮಂಜಾರು ಪ್ರಚಾರ ಪ್ರಸಾರ ಮಂತಿಲ್ ಅಕ್ಕುಂತ ಬರ್ಚಿಕಿಚಿ ಹಲೆ ಕಥಾ ಮಂಜಾ ಜೆ ನಾಮ್ ನಮ್ಮೆ ಕಥಾ ಬಂದ್ ನಮ್ಮೆ ಭಾಷಾತಿ ನಮ್ಮೆ ಆಲಾರ್ಗಿ ಲಗನ್ ತೆಂಗತ್ ಇದಾದ ಮಂಚಾ ಬಡ್ಹೆಟಿ ಕಥಾ ಆರು ಇದಾದ ಜದಿ ನಾಮ್ ಪ್ರಚಾರ ಪ್ರಸಾದ ನಾನು ಥಲೆ ನಮ್ಮೆ ಜೆನ್ ಭಾಷಾ ಆತಲಿ ಆದಾದ ಮಾಚರ ನಮ್ಮೆ ಆಲಾರ್ ಜೆನ್ ನಮ್ಮೆ ಕಥಾನು ಕಚ ನೆಖರಾಲ್ನಾರ್ ಆರ್ ಭಿ ಆಗ್ರಹ ನಾನೋರ್ ಜೆ ಮಲ್ಲಾ ನಮ್ಮೆ ಭಾಷಾತಿ ಭಿ ಕಚ ನೆಖರ್ಕುನ್ ಭೋಲ್ದು ನಮ್ಮ ಧೀರೆ ಧೀರೆ ಇದಾನ್ ಅಂಬಾ ಚಾಲ್ದಾದ್ ಬುಲಿಕ್ರಿ ಜೆನ್ ಭಾವಲ್ನಾರ್ ಅದಾದ ತಮ್ಮೆ ಮೌನ್ ಮಿಯಾ ಅಂಟಾ ಪ್ರಭಾವ ಲೆಬಡ ಜೆ ಈ ಕಥಾನು ಅಕ್ಕುನ್ ಭಿ ಕಚ ನೆಖರ್ಕುನ್ ಮಾನ ಬುಲಿಕ್ರಿ ಆರ್ ಹಿ ಆರಂಭ ನಾನೋರ್ ಎಂದ್ರಿಗೆ ನಾವು ಜೊತೆ ಪಢೋ ತಾರು ಸಹರ್ಗೆ ಬುಂಗ ಥಲೆ ಇನ್ನೆ ಮನ ಕಲಿ ಜೆ ಇಂಗ್ಲಿಶ್ ಹಿಂದಿ ಕಾ ದೂಸರಾ ಜೆನ್ ಭಾಷಾ ಗುಠಿ ಆತಲಿ ಅದನ್ನು ಶಿಖರಾಲ್ದಾತ್ ನಮ್ಮೆ ಹದ್ದು ಬಚ್ಚುರಿ ನೀ ಹೊನ್ನೆ ಭಾಷಾನ್ ಶಿಖಾಬಲ್ದಾತ್ ಅದ್ಗೆ ಲಗಾನ್ ಜೆ ನಮ್ಮೆ ಹದ್ದು ಬಚ್ಚುರ್ ಜೊತೆ ಹಿಂದಿ ಕಾ ಇಂಗ್ಲಿಶ್ ಕಾ ದೂಸರಾ ಭಾಷಾ ಜೊತೆ ಆಹೋರ್ ಹಲೆ ಅಲ್ಗಾ ಹದ್ದು ಬಚ್ಚುರ್ಗೆ ಸಂಗೇನ್ ತಾಮ್ ಕಾಂಪಿಟಿಷನ್ ನಾನೋರ್ ಆರು ತಮ್ಮೆಸ್ತಿವಿ ಅಗ್ಲಿ ಕೋರ್ ಬುಲಿಕ್ರಿ ನಮ್ಮ ಭಾಬಾಲ್ದಾತ್ ಹೂ ಭಾವನಾ ದಿ ಉಂಟಾ ಠಿಕ್ ದು ಕಿಂತು ತಂಗೆ ಸಂಗೇನ್ ಸಂಗೇನ್ ಜೊತೆ ನಮ್ಮೆ ಭಾಷಾನ್ ಭಿ ನಾಮ ಜೊತೆ ಅಡಪಾನು ತೆಂಗತ್ ಕಾ ಏಕಾಶನ್ ನಮ್ಮ ಪಂಚ ಲೋಕ ಜೊತೆ ಅಕ್ಕತ್ ಇಲತ್ ಆರು ನಮ್ಮೆ ಕುಣು ಭಾಷಾತಿ ಜೊತೆ ಕಾಚೆ ನೆಖರ ಥಲೆ ಅನ್ನು କିଛି କ୍ଷତି ମଲ ମାନିକି ଯଦି ବୋ ଥାଲେ ଇଦାଦ ନାମେ ଲାଗାନ୍ ଆହୁରି ଅଣ୍ଟା ଫାଇଦା ଜିନିଷ ଦୁ କୁଣୁ ଭାଷାନୁ ଯଦି ନାମ ଫସ ଥାଲେ ଦୁସରା ଭାଷା ଯେ ଫଲତାତ ଶିଖରା ହନ୍ୟ କଥା ମାନିଲି ଦୁ ନାମେ ହାଦୁ ବଚୁର୍ଗେ ସାନ୍ଭି ହନ୍ୟ ନଲେଜ୍ ଆତିଲି ତା ମାନ ଯେନ୍ତା ଶିଖାବତ୍ ହନ୍ୟମାନ ତା କଥା ମାନଯା ଯେ ନାମ ଧୀରେ ଧୀରେ ଯେନ୍ ପ୍ରକାର ନାମେ ଭାଷାନ୍ତି ନାମେ ସଂସ୍କୃତିନ୍ତି ନାମେ ପଦ୍ଦାନ୍ତି ନାମ ଧୁରିଆ ମାନା କାଲଦାତ ଟିକେ ଗେଛାକେ ବୁଙ୍ଗା କାଲଦାତ ଟାଉନିଆ ମାନା କାଲଦାତ ଆ କଥାବୋଧ ଯେତେବେଳେ ନମ୍ ହେଜାଲଦାତ ସୁର ଖାତ୍ରି ନମ୍ହେ ପଦ୍ଦାନ୍ତ କଥା ସୁର ଖାତ୍ରି ନାମ ଏକାନେ କିଦ୍ରି ନମ୍ହେ ପାଡ଼ା ପାଟକିନୁ ପଦ୍ଦାନୁ ରାଲକାତ ଏକାନେ କିରି ନମ୍ହେ ଆଲାର ରାଚାର ନମ୍ହେ ସମ୍ପର୍କ ନମେ ଭାଇ ବାଉଁଶାଲିର ଗାନେ ଏକାନେ ରାଚା ନମ୍ହେ ବନ୍ଧୁ ବାନ୍ଧବ ଗାନେ ଏକାନେ ରାଚା ଇନ୍ନେ ଗୋଟିଏ ବହୁତ କଥା ମନେ ଖାତ୍ରି ଘାଏ ଘାଏ ତା ହନ୍ୟ କଥା ଗୋଠିନ୍ ଭି ଆକାଶବାଣୀ ତରଫତି ନମ୍ହେ ଆଲାରିନ୍ ମେ ହିଁ କିରି ନମ୍ହେ କଥା ବନ୍ ଫିର୍ ଘାଏ ସୁରତା କାମାଗେ ଉଣ୍ଟା ସୁଖଯୋଗ ଆକାଶବାଣୀ ନାନାଲି ତେଙ୍ଗନା କଥା ମାନଯା ଯେ ଇଶାନ ଇନ୍ନେ କାର୍ଯ୍ୟକ୍ରମ ଅଣ୍ଟା ମାକା ପୁପୁ ଝକା ଝକା ଇନ୍ନୁ ଛୋଟେ ହାଦୁନ୍ତି ପାଚକି ତକ୍ ଆର୍ଗେ ଲଗାନ ହିଁ କାର୍ଯ୍ୟକ୍ରମ ମାନାଙ୍ଗ ଯେତିରି ନୁ ସାମିଲ ମାନାଙ୍ଗର ଇନ୍ନା ଏଇ କାର୍ଯ୍ୟକ୍ରମନୁ ହନ୍ନେ ଅଣ୍ଟା ପାହିହାରିନ୍ ଆକାଶବାଣୀ ମେହକିଛି ମେନତ୍ ଆରୁ ବୁଝରତ୍ ଯେ ତାମ୍ ଏକାନିକିରି ପାଠ ପଢ଼ଚାର ପାଦାନ୍ତି ଏକାନିକିରି ସହରକି ବାର୍ଚାର ଏକାନିକିରି ସରକାରୀ ନାଲଖୁ ନାଞ୍ଜାର ଆରୁ ଆକୁନ୍ ତାମ୍ ଯେତେବେଳେ ଚାକିରି ମୁଞ୍ଜରା କେରା ରିଟିଆର ମଞ୍ଜାରରୁ ଏକାନେ ରାଲନାର ତମେ ପରିବାରନୁ ଏକାନେ ଏକାନେ କିରି ତାମ ଚାଲରାଲନାର ଇ କଥା ବନ୍ ନାମ ମେହନତ ତା ହନେ ଇନ୍ନା ପାହିଆ ଅଣ୍ଟାର ବର୍କାନାର ଆର୍ ମାନାଲନାର ଅର୍ଜୁନ କିଷାନ ଆଜ୍ଞା ଘାର ସମ୍ବଲପୁର ସାନ୍ ଯେନ୍ ଟେଲିଫୋନ୍ ଭବନ ଆତିଲି ଆନ୍ନୁ ଚାକିରି ନାନାଲିଆର ଆରୁ ଚାକିରି ମୁଞ୍ଜରା ବାକେନ୍ ତାମ ଅବସର ଅଚ୍ଚାରରୁ ଆକୁନ୍ ସମ୍ବଲପୁରନୁ ହିଁ ରାଲନାର ହେଲେ ତମେ ଇ ଜିଆଗେ ଯାତ୍ରାବଦ ମାନେ ମୁଲିନ୍ତି ଏକାବକିନ୍ତି ଛୋଟିର ଆଚାରରୁ ଆକୁନ୍ ତକ୍ ଏକାନିକିରି ତମେ ସାମିଆବଧ ତମ ବିତା ବାଚକାନାର ଆ କଥାନ୍ ଇନ୍ନା ତମେସ୍ତି ମେନତ ଆରୁ ବୁଝରତ ଆଜ୍ଞା ଜୁହାର
1: ଜୁହାର ମାକା ପୁପୁ ଝକା ଝକା ତରଫରୁ ଏଙ୍ଗାନ ଅଲ୍ ଇଣ୍ଡିଆ ରେଡ଼ିଓ ମେହକାଦାର ଆଗେ ଲଙ୍ଗାନ ନେନ୍ ବିଶେଷ ବିଶେଷ ଧନ୍ୟବାଦ ଆଉ ନେନ୍ ଦେଙ୍ଗନ୍ ଯେ ଏହି ନାମେ ଅର୍ଜୁନ କିଷାନ ନେନ୍ କିରିମିରା ବେହେରା ମାଲତା ଜନମ ମଞ୍ଜିକାଞ୍ଚିକାନ୍ ଆସ୍ତି ଏଲ୍ ପି ସ୍କୁଲ୍ନୁ ପାଠିକାନ୍ ନେନ୍ ତାର୍ପରେ କିରିମିରା ଏମ୍ ଇ ସ୍କୁଲ୍ ପାଠତେ ହାଇସ୍କୁଲ୍ନୁ ପାଠିକାନ୍ ନେନ୍ 65 ତକ୍ 65ରେ ମେଟ୍ରିକୁଲେସନ୍ ପରୀକ୍ଷା ଚିଚିକାନ୍ ଆଉ ତାର୍ପରେ ଇ ମାନେ ମାଷ୍ଟର୍ ନାଲ୍କୁ ବି କିଛି ଦିନ ନାଞ୍ଜେକାନ୍ ନେ
0: ଆଚ୍ଛା ଆଚ୍ଛା
1: ହଁ ହଁ ମାଷ୍ଟର୍ ନାଞ୍ଜେକାନ୍ ଦୁଇ ବରଷ କେତେ ମାଷ୍ଟର୍ ନାଲ୍କୁ ନାଞ୍ଜେକାନ୍ ତାର୍ପରେ ଇଏ ମାନେ PMG ଅଫିସ୍ ପୋଷ୍ଟ ମାଷ୍ଟର୍ ଜେନେରାଲ୍ ନୁ କ୍ଲର୍କ

0: ସେତେବେଳେ ଏ ଗାଡ଼ି ଉଠି କେତେ ନିତେ କାଇବାରି ନେମ ତ ପାଦାନ୍ତ ଆଲାମ ଗାଡ଼ି ଉଠି କେଲି ମଲାଇ ଏରୁମ ଲେ ନେନ୍ ଗାଡ଼ି ଏରା ଗେଲା ଗାନ ଭୁଆ ସିଂ ତେଙ୍କାନ ଯେ ନେନ୍ ଗାଡ଼ି ଏରନ୍
1: ଆଚ୍ଛା
0: ନି ଗାଡ଼ି ଏର ଠିକ ଅଥିଲି କିନ୍ତୁ ନି ପଢ଼ୋଇ ହେଲେ ତା ନି ନିଜେ ବି ଏରା ଅଙ୍ଗଇ ବା ଚାଷ
1: ଆଚ୍ଛା
0: ଠିକ ଅଥିଲି ନେନ୍ ପାଢ଼ୋ ନାନ୍ ତାହେଲେ ନେନ୍ ଏତକିଲି ହିଁ ବୟସ ବି ମା ମଞ୍ଚ କି ଚାତ ଆରୁ ଏଙ୍ଗାନ ଭୁଆ ଅଚା ସାରୁ ନାମେ ଲେଖି ଦେଇଛି ଓ ଟାଇମ ନୁ ନେଙ୍ଗାନ ନାମେ ଲେଖିଥାନ୍ତା ସାଧାରଣତଃ ସରସ୍ୱତୀ ପୂଜା କିମ୍ବା ଗଣେଶ ପୂଜା ନୁ ନାମେ ଲେଖିଥାନା
1: ଖଡ଼ି ଛୁଆଁ କାମନାରୁ
0: ଖଡ଼ି ଛୁଆଁ ନାନ୍ନାର କିନ୍ତୁ ହୁଦାନ ହୁଦା ସେ ମତଲବ ନେନ୍ ଏତକ ଜିଦି ନାଞ୍ଜକାନ ଯେ ନେନ୍ ପାଢ଼ୋନ ହିଁ ପାଢ଼ୋନ ଯାହା ରାଜକାନ ପାର୍ଥିକାନ ପାର୍ଥି ପାର୍ଥି ତାନେ ଆମର ମାନେ ତିନ କ୍ଲାସ ନୁ ଏମ୍ ବୋର୍ଡ ପରୀକ୍ଷା ରାଜ ବୋର୍ଡ ପରୀକ୍ଷା ନୁ ବି ପାସ୍ ଆଣିଛିକାନ ଆରୁ କିର୍ମିରା ନୁ ପାର୍ଥିକାନ ଆଉ ମାନେ 65 ସାଲରେ ମେଟ୍ରିକ ପାସ୍ ଆଣିଛିକାନ ମାନେ ଏନ୍ଦରକି ପାର୍ଥିକାନ ମାନିଲେ ପ୍ୟାଣ୍ଟ ଆଉ ସାର୍ଟ ଅଣ୍ଟା ମାନେ ସରକାର ତର୍ତି ହାଖରା ଲିଆ ସେବାଶ୍ରମ ସ୍କୁଲ ନୁ ବୋଲେ ପ୍ୟାଣ୍ଟ ସାର୍ଟ ହାଖରା ଲିବା କେ ଏଙ୍ଗ ବହୁତ ଇଣ୍ଟରେଷ୍ଟ ଲାଗିଆ ଯେ ନିମା ପ୍ୟାଣ୍ଟ ସାର୍ଟ ଚିଆଲଗ ଆରୁ ଏନେ ବହି ପତର ବନ ସରକାର ଚିଅ ବୋଲି ବହୁତ ଏଙ୍ଗା ଖୁସି ଲାଗିଆ ନେନ ନଥାଲି ପାଢ଼ୋନୁ ବାଜିକାନ ଆରୁ ବାଜିକାନ ପ୍ୟାଣ୍ଟ ସାର୍ଟ ଚିତ୍ଚାର ଆଉ ବହି ଖାତା ବି ଚିତ୍ଚାର ଆଉ ବାବନ ତିନ ନାଇନ ପାର୍ଚିକାନ ନେନ
1: ଆଚ୍ଛା ହନି ତ ପାର୍ଚିକାର ସନ ମେଟ୍ରିକ ତ ପାର୍ଚିକାର ବାଲକିରି ତେଙ୍ଗାଲଦାର ହେଲେ ମେଟ୍ରିକ ପରେ କରି ଫେର ଏନ୍ଦେର ଦୁସରା ଫେର ହାୟର ଏଜୁକେସନ ଲାଗାନ କେରକା
0: ହାୟର ଏଜୁକେସନ ନେନ ମାନେ 66 ନୁ ପ୍ରି ୟୁନିଭର୍ସିଟି ଆଉ କେନ୍ତା ମାନେ ପ୍ଲସ ଟୁ ମାନଲା ରୁ ଦୁନ ଆଇଏ ରାଚା ଇଣ୍ଟରମିଡିଏଟ ରାଚା ଦୁନ ଲେ ନେନ ପାର୍ଚିକାନ ଇର ପ୍ରି ୟୁନିଭର୍ସିଟି ପ୍ରି ୟୁନିଭର୍ସିଟି ପାଠତେ ପାଠତେ ଏପଲେ ଆନ ଯେକେଞ୍ଚିକାନ ନେନ ହକାନ କେରକାନ ମାନେ ଚାକିରି ଚାକିରି ହକାନ କେରକାନ ଯେ ଆଇଏ ୱାନ୍ କମ୍ପ୍ଲିଟ ମାନଲା ନାନା
1: ଓ ପାଠନା ବନ୍ଦ ଇଆ ଚାକିରି କାମାଗେ
0: କିନ୍ତୁ ଏନ୍ ଏନ୍ ଆଲଖୁଣ୍ଟିଆ ନେନ ହକାନ ଇ କ୍ଲର୍କ ନୁ ଯେ ଏମ୍ହେ ଟେଲିଗ୍ରାଫ ଅଫିସ ବୋଥ 24 ଆୱାର୍ସ ଚାର୍ଟର ଆଲିଆ 24 ଆୱାର୍ସ ମାନେ ସିଫ୍ ଡ୍ୟୁଟି
1: ଆଚ୍ଛା
0: ହଁ ହଁ ହେଲେ ଆସାନ ଗେ ଏମେ କଲର୍ ରାଜକାଚାର ହେଲେ ଆର୍ ଗୋଟି ମାନେ ଏଙ୍ଗେ ନାଲଖୁନ ଏରିଆ ଚିକାଚାର ହେଲେ ନେ ଇଭିନିଂ କଲେଜ ନୁହେଁ ପ୍ରାହାଙ୍କାର
1: ଚାକିରି ମାନଜିକି ଯା
0: ଇସାନ ସମ୍ବଲପୁର
1: ପହଲାନୁ
0: ପହଲାନୁ
1: ଆଚ୍ଛା
0: ହଁ ପହଲାନୁ ସମ୍ବଲପୁର ନୁ ଟେଲିଗ୍ରାଫ ଅଫିସ ନୁ ରାଜକା ଟେଲିଗ୍ରାଫ ଅଫିସ ଉଭ କେନ୍ ମାନେ ଏନ୍ତା ମୋବାଇଲ ମାଲଦା ରୁ ଦୁନ କେବଳ ଟେଲିଗ୍ରାଫ ହିଁ ସାଫାର ମାନେ ହାନି ଆଣିଲେ ଫୋନୋଗ୍ରାମ ରିସିଭର ନାଲକାମ ଆଉ ଟେଲିଗ୍ରାଫ ନାଇଁ ପଠା ବାଲକାମ
1: ଚାକିରି ତା ନାଞ୍ଜିକାର
0: ହଁ
1: ଆରୁ ନିମେ ପଢ଼ା ହୁସ୍ତିନ ବନ୍ଦ ମାଞ୍ଜା
0: ବନ୍ଦ ମାଞ୍ଜିକାର
1: ହେଲେ ଚାହାଲକାର କା ଆରୁ ପଢ଼ମ ବୋଲିକିରି
0: ହଁ ଚାହାଲକାନ କିନ୍ତୁ ମାନେ ସିଫ୍ ଡ୍ୟୁଟି ଯେହେତୁ ରାଜା ମାନେ 6 ବଜୁ ବାର୍ଷକୁ ଦିନର ଦୁଇ ତକ ଦିନର ଦୁଇ ନୁ ବାର୍ଷକୁ ରାତି 10 ତକ ଏନେ ତାନେ 3 ବଜି ବାର୍ଷକୁ ରାତି 10-11-12 ତକ ଏନେ ଆଉ ସନ୍ଧ୍ୟା 6 ନୁ ବାର୍ଷକୁନ୍ ଡ୍ୟୁଟି ନା ନାଗେ ସକାଲ ପୁହା ତକ ମାନେ ନାନାଲ
1: ହଁ
0: ହଁ ସିଫ୍ ଡ୍ୟୁଟି ମାନେ ପଢ଼ାକେ ଗୋଟେ ସୁବିଧା ଟିମା ମାନାଲିଆ
1: ମାନଜା ଆଚ୍ଛା ତାହେଲେ ହଉ ଚାକିରି ନାହିଁ ରାଜକାର କାର ଦୁସରା ଫେରାର ଚାକିରି ହାକ୍କା ଚିକାର
0: ନା ନି ଦୁସରା ନାଇଁ ଦୁସରା ଚାକିରି ହାକ୍କାନ ଚିକାନ କିନ୍ତୁ ତହସିଲ ଅଫିସ ନୁ ସୁନ୍ଦରଗଡ଼ ନୁ ହାକ୍କାନ ଚିକାନ ନେନ୍ କିଷନ ଆସାନଟା ଆଉ କୁକସନଟା ନେନ୍ ସିଲେକ୍ଟ ହଁ ଜି ଚାରିଙ୍ଗାନ ନି ଏକଲା ବାର ମାନଲା ଦୁଇ ଦିନ ଛାଡ଼ିକିରି ବାରନ ବାଜିକାନ ଆଉ ଠିକ ଅଛି ବାର୍ଚେ ବାଜ କିନ୍ତୁ ଅନ୍ୟ ଜିଲ୍ଲା ତାର ଯଦି ବାର ରହିସନ୍ ନାଲଖୁନାନର ତାହେଲେ କାଟମେ ବାଚାସ ସାଦରି କଥା ଏକ ଏକ କିରି କାଟମେ ବୋଲି
1: ବାଚାସ
0: କେରକାନ ଆଉ ମାନେ ମା କାଦର ବାଜିକାନ ଆରୁ ବୁଙ୍କାନ ବାଜିକାନ
1: ତାପରେ
0: ଇତାନ ହାକାନ କି ଆଉ ମାନେ ତ୍ରାହିମ
1: ଲେଖା ଏକା ମସିହା ନୁ ନିମିତାନ ଜଏନ କାମ କରି
0: ନେନ ଇଟା 1969 ନୁ 69 8-4-69 ନୁ ନେ ଜଏନ ନେନ ଯେକାନ ନେନ କଟକ ନୁ ଟ୍ରେନିଂ ଅଛିକାନ ତିନି ମାସ ତାପରେ 69 ନେନ ସମ୍ବଲପୁର ନୁ ଜଏନ ଆଣିଛିକାନ ସମ୍ବଲପୁର ରାତେ ରାତେ ବେସ୍ ଏକଦମ ହାନି ରାଚିକାନ ଆଉ ତାପରେ ଏଙ୍ଗାନ ଏଡମିନିଷ୍ଟ୍ରେଟିଭ ଅଫିସ କେଚାର କେରାର 74 ମସିହା ନୁ ସୁପରିନଟେଣ୍ଟ ଟେଲିଗ୍ରାଫ ଟ୍ରାଫିକ ଡିଭିଜନ ଆ ଅଫିସର ଚେଙ୍ଗାନ ଆରୁ ମା ମି ଆସିନ ଏଙ୍ଗାନ ଆସାନି ଉଇ ଆସେ ବଢି ଆସ
1: ମା ମାଞ୍ଜା
0: ହଁ ଇଶାନୀ ରାଜକାନ 90 ମସିହା ନୁ ଏମ୍ ଟେଲିଗ୍ରାଫ ଅଫିସ ବୋଧ ପୁରା ପୁରୀ ମାନେ ବନ୍ଦ ମାଞ୍ଜା କେରା ବନ୍ଦ ମାଞ୍ଜା କେରା ବାକେନ ନେନ ଇଞ୍ଜିନିୟରିଂ ସାଇଡ ଭୂମିକାନ ବାର୍ଚିକାନ ଆଜ୍ଞା ମୋର ଜୀବନ ଯାକରା ମୋର ଜୀବନ ଯାକରା ଆଜ୍ଞା ରାଜକାନ ନେନ 69 ସାଲ ନୁ ନେନ ଚାକିରି ନେ ଦେଖାନ 70 ସାଲ ନୁ ବେଞ୍ଜା ମାଞ୍ଜା କେରା
1: ଆଚ୍ଛା
0: ଆଉ କେନ୍ ବେଞ୍ଜା ବଦନଟା ବହୁତ ମାନେ ହାନି ମାଞ୍ଜା କିଆ କଥା ମାଞ୍ଜା ଏନେ ଦୁନ ଯେ ନା ଗୁଠି କୁଣହାର ଗୁଠି ବର୍ତ୍ତିଆ ମା କାଲକାତ ଫୁଲ ବିହା ମାନାଲି ଫୁଲ ବିହା ମାନେ ଇ କୁକାହଦାର ଗୁଠି ଆରୁ ଆଲାର ଭି କାଲିଆର ଆଉ ହୁକାଇନ୍ ମନ

0: ಇದ ಭೋಲ್ ಮಲ್ಲಿದು ನೀನ್ ಪಡಹಾಲ್ದೈಪಾರೆ ಮುಲಿಗಿರಿ ಅನ್ನೇ ತೆಂಗ್ಯಾರ ಜಹಾ ಭಿ ಅಲ್ಲ ಜಿ ತಾಸಗಿನು ಅಮ್ಮು ಚಿಚ್ಚಾರರು ಟಾಟಾ ಮನೆ ಪುಡಾ ಬಜಾರರು ಸರ್ವತಂಜಾರು ಹಪ್ತೀಚಾರ ಸಂಧ್ಯಾ ಸುದ್ಧಾ ಇರೇ ಠಿಕ್ ಮಂಜಾಕರ ಸಂಸ್ಟೋಕೆ ತನೆ ಮಾ ತೆಂಗಿಯಾರ ಜಿ ಈದ್ ಸಬ್ಕನು ಬಢಿಯಾ ಔಷಧ ಬಲಿಕಿರಿ ಟಾಟಾ ಬನ್ ମାନେ ଚିଚୁନୁ
1: କୁଡ଼ରଚର
0: କୁଡ଼ରଚର ଆଉ ଟିକେ ହାନିମନ ଯାହା ଲିଆଦାନ ଭଲ କିରି ଚାଟ କରଚର ସାମାନ୍ୟ ଟିକେ ଲୁଣ ଚିଅର ଆଉ ଅନ୍ ଗ୍ଲାସ ବଗେର ହାଫ କରଚର କିଛି ସମୟ ପରେ ପରିସ୍ରା ଯଦି କେରା ହେଲେ ନିମ ଆହା ଯେ ତାନେ ନିମେ ମାନେ ଝାଉ ଡେମନାବତ ମାନେ ଛାଡ଼ରକ ବୋଲି ଏନେ ବି ମନାଲିଆ
1: ହଁ
0: ଏନେ ଗୋଟି ମନାଲିଆ କିରିମିରାନ୍ ତାଲା ବି ଟିକେ ଅବଶ ଆପକେନ ପଢ଼ାବା କେନ ଟିକେ ପଢା ପୁଢି ଦେଙ୍ଗେ ଟିକେ ଠିକ ମାନାଲିଆ ଦୁ ପାଦାନ ତାଲାର ସାଫାର ତେଙ୍ଗନାର ଯେ ଡିମେ କୁକୋସିନ ପଢ଼ତା ସ୍କୁଲ ନୁ ଯେତକି ତାନ ଆତନାର ସବକର ନୁ ଏମେ ହାତରୁ ଉଠିଆର ଭଲ ବାଲନା ରୁ ଆରୁ ତାନ ଏକଦମ ସଫା ନୁ ଠିକ ଆତଲ ଦାସନ ନିମା ପଢ଼ତା ପଢ଼ତା ବୋଲିକିରି ଆ ଅନୁସାରେ ଯେତେବେଳେ ସାତ କ୍ଲାସ ପାସନ ଯେକାନ ମାନେ ମାଷ୍ଟର ଅମକେ ନା ନା ବୋଲି ତେଙ୍ଗିଆରେ ତାଙ୍ଗ ଗୁଠି ତେଙ୍ଗିଆର ଆଗଲି ସାତ କ୍ଲାସ ମାଷ୍ଟର ଗୋଟେ ମନାଲିଆ ମାନେ ହାଇସ୍କୁଲ ନୁ ପଢ଼ତା ଚିଆ ଏନ୍ତା ମାନେ ପାଦା ନୁ ତ ହାଇସ୍କୁଲ ଦେଲି ତୁ ହଁ
1: ହଁ ମାନେ ଯେହେତୁ ନିମେ ଦ୍ୱାରା ପାଠ ମନାଲିଆ
0: ହଁ ମନାଲିଆ
1: ପଢ଼ା ହାଲ ନା ଯେହେତୁ ପଢ଼ା ଅଙ୍ଗର ଏନ୍ତିକି ମା ପଢ଼ରାରୁ ଏତକି ବେଶୀ ଟିକେ ଏନ୍ତିକି ମା
0: ହଇ ହଇ
1: ହନେ ରାଜା ମେ ଲଗାଏ ଆଚ୍ଛା ହେଲେ ନିମା ଆକ୍ଚୁଆଲି ନାମେ ଆଲର୍ତା କୁନ ନାମ ପାଦାନୁ ରାଜକାତ କେ ନିମ ଯେନ୍ତା ତେଙ୍ଗାଲ କାର ମୁୟା କେଦା କାଲିଆର ହଁ ଆରୁ ପାଦାନୁ ଯାହା ହାକରା ଲିଆ ଇଞ୍ଜୁ ମଣ୍ଡି ଆଡ଼ା ଯାହା ମହାଲକାତ ମହାଲକାତ ଟାଉନ ନୁ ବାର୍ଷକାର କେ ନାମେ ଖାଦ୍ୟ ପେୟ କେ ନିମେ ହନେ କିଛି ପରିବର୍ତ୍ତନ ମାନଯାକ
0: ଖାଦ୍ୟ ପେୟ ତ ସାଧାରଣ କଥା ଦୁନ ଆରୁ ଯେନ୍ତା ତାନେ ନେ ମନାମଲ ଏନେ ତ ପୋଖାଲ ଅନ୍ନା ମହନା ବୋଧ ଏମେ ଆକୁନ ବି ଅନା ମହଲ ଦାମୁ ବଡି ଦେଖା ଦଣ୍ଡା ମାନେ ଏସେପ୍ଟ ନା ନାଲି
1: ଠିକ
0: ଆବନ ନେ ଅନା ମହଲ ଦାମ
1: ଆଦିଗେଲ ଆଦିଗେଲ ଗଣିତା ଏକାବତ ବଡି ଠିକ ଏସେପ୍ଟ ନା ନାଲି ବାର୍ଷକାର ଯେନ୍ ତେଙ୍କାର ହନେ ଯଦି ନାମ ହୁ ହିସାବ ଯଦି ଚାଲର ଥନେ ଅନତ ମହତାଲେ ନାମେ ମେଦୁଧି ନାମେ ସ୍ୱାସ୍ଥ୍ୟ ଠିକ ର ଆଜିକାଲି ନି ମେଣ୍ଟେନ କାମ କଥା ବୋଲି ଠିକ ଠାକ କଥା ଯା ହଉ ବଢିଆ କଥା ହନେ ମେଣ୍ଟେନ କାମନା କଥା ତଥାପି ଏକଲା ଘାଏ ଘାଏ ହନେ ନିମା ଲାଗି କାଏ ଯେ ବେଶୀ ଏକା କୁନ ମହାଗେ ଭଲ ଲାଗି ନିମା ମୋହନା ଅନ୍ନା ଅନ୍ନା ମୋହନା
0: ମୋହନା ଅନ୍ନା ବାସ୍କୁ ନେନ ମହାନ ଟିକେ ଅନ୍ନା ମୋହନା ନୁ ଟିକେ ମହାନ କୋଟ କଣ ନାନ୍ଦାନ ଚିନ୍ହ ଟିକେ ଏନେ ବାହାରୁ ଖରାପ ଜିନିଷ ନୁମାମ ହଦାନ ଏନେ ତ ନେନ ରିଟର୍ନ ମଞ୍ଜିକା ପରେ ରିଟର୍ନ ତି ତାର ପୂର୍ବରୁ ବି ଆହାଡ଼ା ବନ ମାମ ହୋଦାନ ଏନ୍ତେ ମାମ ହୋଦାନ ଏ ପାଲୁ ବୋଧ ଟିକେ କିତା ପାଲୁ ମାନେ ଜମେନ ପାଲୁ ବୋଧ ମାଲ୍ଲା ଦିନ ହେଲେ ଟାଣ ଜିନିଷ ବନ ଚାବା ପଲଦାନ ଆଜିକାଲି ମୁଁ ବୁଲିକିରି ନେନ ଆହାଡ଼ା ମାଲା ଇଞ୍ଜୋ ଛୋଟ ଛୋଟ ଇଞ୍ଜୋ ବନ ନେନ ମୋଦା
1: ତା ନାମେ ମେଦୁକେ ଜାଣିକିରି
0: ଜାଣିକିରି ଆଉ ଇ ବିହା ବର୍ପନ ବା ଯେତକି ଭି ମାନି ଦୁନୁ ଉଡ଼ା ଗୁଠିନୁ ଯେନ୍ ଇଡ଼ାର ଗୁଠି ଚିନାର ବିଭିନ୍ନ ପ୍ରକାର ଆଇସକ୍ରିମ ଆଇସକ୍ରିମ କେବେ ମାମ ହୋଦାନ ନେନ ଏ ମେଦୁନୁ ମା କହିଦାର ନା ମାମ ହୋଦାନ ଆରୁ ଇ ଆହାଡ଼ା ଗୁଠି ମାମ ହୋଦାନ ତେଲିଆ ଜିନିଷ ଭି ନେନ ମାନି ମାନ
1: ହେଲେ ନିମ ତ ଯାହା ବି ମଞ୍ଚା ପଦାନ୍ତି ନିମ ପାଠ ପାର୍ଚକାର ଟାଉନ କି ବାର୍ଚକାର ବେଞ୍ଜରକାର ଚପକାର ଚାକିରି ବାକରି ଭି ନିମେତା ନଞ୍ଜକାର ବଢ଼ିଆ ଅଛି ହାଦୁ ବଚୁ ଭି ମଞ୍ଚାର ନାତି ନାତୁଣ ଭି ଏରକାରିନ ହଁ ମାନେ ଏର ଥାଲି ଅଣ୍ଟା ପୁରା ଫୁଲ ସଂସାର ଅଣ୍ଟା ନିମେ ହେସା ନାତିଲି ହେଲେ ଫିର ଭି ଏକଲା ଏକଲା ହମେ ଇଚ୍ଛା ଲାଗି କାହିଁ ଯେ ଆହୁରି କିଛି ବାକି ରାଚା କେରା ଆହୁରି କିଛି ଅଣ୍ଟା ମାଞ୍ଜିକିର ଦେ ବୋଲିକିରି କିଛି ନିମେ ଅଫସୋସ ରାଇକା ନିମ ଖୁସିରୁ ପୁରା
0: ମାନଲା ଅଫସୋସ ମାନେ ନା ଅଣ୍ଟା ଦୁସରା ଆଲାରେ ଜିନିଷ ପତ୍ର ନାନ୍ନା ବା ଦୁସରା ଆଲାରେ ଏକାନ ଚାରଟା ଆନ୍ନେ ଯଦି ନା ମାନେ କମ୍ପେୟାର ନେ ଯୁନ ବହୁତ ଖରାପ ଲାଗିଦୁନ ଆଜିକାଲି ନେନ ଇ ବନ ଜିନିଷ ବନ ମାନନ୍ନାନ ଏହି ଯେତକି ତାନେ ପେନସନ ହାଖରାଲି କା ଯେତକି ଗୁଠି ପଇସା ଏହି ସନ ଆତଲି ଦୁନ ଆତ୍କନ ନେ ଖୁସି ରାନାଗେ ଚେଷ୍ଟା ନାନ୍ନାନ ଆରୁ ଇଦାଦି ମୁଣ୍ଡା ମେନ୍ ପଏଣ୍ଟ ଦୁନ ଯେନ୍ଟାକି ମାନେ ଖୁସି ରାନା ବୋଧ ସବକନୁ ମେନ୍ ଦୁନ ଇଟା ଆରୁ ଆହୁରି ଅଣ୍ଟା ଏନେ ଗାଡ଼ି ଫାଡ଼ି ମାନନା କଥା ଯେନ୍ ନିମ ବିଶ୍ୱାସ ମାନନ୍ଦା ନେନ ଗାଡ଼ି ବାଲଦାନ ହଁ ସ୍କୁଟର କିମ୍ବା ମୋଟରସାଇକେଲ ବାଲଦାନ ଆକଲି ଏଡ଼ପାନୁ କିନ୍ତୁ ନେନ ମା ଅକ୍କଦାନ ଆରୁ ଆପକୁନ ହାତଦାର ଗୁଠି ଏଙ୍ଗାନ ପୁରାପୁରି ମନା ନ ନାର୍ଚିନାର ବାପା ନିମ ଗୁଠି ଟେମ୍ପୁନ ପଛେ କାଲକେ ଆର୍ ଇବଡ଼ା ଗାଡ଼ି ଶିଖିରକେ ମାରିଲା କାଁ ଯେ ଏଙ୍ଗେ ସାମନାନୁ ନେମ ଗୁଠି ଏରକା ଦାନ ଶିଖର ଆଲିଆର ଆରୁ ଏନେ ଗୋଟିଏ ଆସ୍ତେ ଆସ୍ତେ କାନାନୁ ବଛର ତୁ ଗାଡ଼ି ଆଲାର ଠୁସାବ ନାର୍ଚିନାର
1: ଆଉ ଯାହା ହଉ ଇନା ବାର୍ଷକାର ଯେ ପ୍ରକୃତିରେ जितकी चल रहा कि भगवान जिचकी ज्यादा सफिशियंट।

0: ଭଗବାନ କେ ଦୟା ବହୁତ ଟିଆତଲି ନିମେ ମିଆ ଆଉ ଯେତକି ନିମା ଚିନା କଥା ଚିଚକିଚି ହେତକି ଟିଭି ନିମ ଖୁସି ଆତଲାର ଇଦତ ବଢ଼େଟି କଥା ନାମେ ସାନ ଇଓ ରାଇ ଇଓ ମାଲ୍ଲାଦିନ ଇତାନ ଯଦି କମ୍ପିୟର ନ ନଥିଲେ ନାମ ଦୁଃଖୀ
1: ଦୁଃଖୀ ମାନ
0: ଆରୁ ଯଦି ନାମେ ଜିଆନୁ ଯଦି ଦୁଃଖୀ ମାନଜିକାତ କେର କଥା ନାମେ ଜିଆକେ କିଛି ଫାଇଦା ମାନ
1: ଫାଇଦା
0: ହଁ ଇଦତ ସତ କଥା ଯେ ଜିଆନୁ ଦୁଃଖ ବିବାର ସୁଖ ବିବାର କିନ୍ତୁ ଦୁଃଖ ଭିତରେ ବି ନାମ ସୁଖ ବନ ଯଦି ବାଧ୍ୟତାରୁ ଖୁସିନୁ ରାଗେ ଯଦି ନାମ ଚେଷ୍ଟା ନ ବୋଲେ ଖୁସିନୁ ରହ ଯା ହୋଇ ନା ବାର୍ଷକାର ଆରୁ ନିମେ ନିଜର କଥା ବନ୍ଦ ତେଙ୍କାର ଏକା ନେଇକିରି ନିମେ ଛୋଟି ସାମିଆବତ କଟ୍ରା ଏକା ନେଇସନ୍ ବାର୍ଷକାର ଚାକିରି ବାକିରି ନାନିକିରି ଏକୁନ୍ ଘଣ୍ଟା ସୁନ୍ଦର ମାନେ ଆଡ଼ପାଣ୍ଡା କାମିକିରି ହାତୁ ବଚର ଚାକିରି ବାକିରି ନାନାଲାର ଆରୁ ନାତ ନାତିଣୀ ଏରିକିରି ବଢ଼ିଆ ଖୁସି ନତଲଦାର ଏମ୍ ମହାପୁରୁ ଧର୍ମେ ବେଲାସିନ ପ୍ରାର୍ଥନା ନାନମ ଯେ ନିମେ ଜିଆବତ ଆହୁରି ହନେ ଦୀର୍ଘାୟୁ ମାନ୍ନା ଭଲକିରି ସ୍ୱାସ୍ଥ୍ୟବାନ ହେଇକିରି ଆହୁରି ରର ନିମେ ଇନେ କଥା ପଦୀ ବନ ଘାଇ ଘା ବାରର ଆରୁ ତେଙ୍ଗର ଯେ ନାମେ ମେନର ଆଉ ନିମେ ଆଶୀର୍ବାଦ ଇନେ ରାନା ତା ଆକାଶବାଣୀ ତାତି ନିମାନ ଇନା ବାର୍ଷକାର ଆରୁ ଏତିକି କଥା ତେଙ୍କାର ନିମେ ଯେ ନିମାନ ଅଶେଷ ଅଶେଷ ଧନ୍ୟବାଦ ଜୁହାର
1: ଜୁହାର।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାସୀ ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଏଠାରେ ଶୁଣନ୍ତୁ କଥାଚିତ୍ର ବାଗିଠୁ ରହି ଗୀତ ଅଙ୍କିତ ତିୱାରୀ ଓ ଶ୍ରୁତି ପାଠକ କଣ୍ଠରେ, ସଙ୍ଗୀତ ଗୌରବ ରୋଶନ, ଗୀତ ରଚନା କୁମାର।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ଶୁଣନ୍ତୁ କଥାଚିତ୍ର ଲଭ୍ ଇନ୍ ଲଣ୍ଡନ। ଗୀତ ରଚନା କୁମାର, କଣ୍ଠଦାନ କରିଛନ୍ତି ଆସ୍କିଙ୍ଗ ପ୍ରକୃତି, ପ୍ରକୃତି କକର ଓ ସାହିଦ ଶର୍ମା, ସଙ୍ଗୀତ ରାଘବ ସଞ୍ଚାର।

0: କାର୍ଯ୍ୟକ୍ରମର ଶେଷ ଗୀତ କଥାଚିତ୍ର ଠାଲ୍ କଣ୍ଠଦାନ କରିଛନ୍ତି ସୁଖବିନ୍ଦର ଓ ଅଲକା ୟାଜ୍ଞିକ ଗୀତ ଆନନ୍ଦ ବକ୍ସି ସଙ୍ଗୀତ ଏ ଆର୍ ରେହମାନ
1: କଣ ରିମା ଘରେ ସୋଲାର ଲଗେଇଦେଲ

over.

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚନିର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଓସ୍ଲୋରେ ଆଜି ହେବାକେ ଥିବା 3 ନମ୍ବର ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ। ଜଗଦଲପୁରଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କର ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ପେଟ୍ରୋଲ ଆଉ ଡିଜେଲ ଦର ଲିଟର ପିଛା ବଢ଼ିଲା 90 ପଇସା। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗେ କୃଷି ଆଉ କୃଷକମାନଙ୍କର ଗୁରୁତ୍ୱ ଆଇବା ଦିନେ ଅତ୍କା ବଢ଼ବା କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କର କୃଷିମନ୍ତ୍ରୀ ସମ୍ମିଳନୀକେ କଲେ ସମ୍ବୋଧନ। ଆଇବାକାଲି ବାହାରିବା 2 ପରୀକ୍ଷା ଫଲ। ଦ୍ୱିପହରର 3 ବଜେ ଛାତ୍ରଛାତ୍ରୀମାନେ ଲଗ୍ଇନ୍ କରିକି ପରୀକ୍ଷା ଫଲ ଜାଣିପାରିବେ। ରାଜସ୍ୱ ସେବାକେ ତୃଣମୂଳ ସ୍ତରନ ପହଞ୍ଚାବାର ଲାଗି ରାଜସ୍ୱ ବିଭାଗ ତରଫୁ ଖୁବ୍ ଜଲ୍ଦି ମୂଲ କରାଯିବା ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫୁ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଆଇବା 25 ତାରିଖ ତକ ବଢ଼ାଯାଇଛେ ଫର୍ମ ଭରବାର ସମୟ। ଶ୍ରୀକ୍ଷେତ୍ର ପୁରୀନ ଆଷ୍ଠାନୁ ଫେର ଥରେ ମୂଲ ହେବା ଭିତର ରତ୍ନଭଣ୍ଡାର ଗନ୍ତି କାମ। ରାଜ୍ୟ କ୍ରାଇମ୍ବ୍ରାଞ୍ଚର ମହିଳା ଆଉ ଶିଶୁ ଅପରାଧ ନିରାକରଣ ଶାଖା ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ତରଫୁ ନିଖୋଜ ଛୁଆମାନଙ୍କୁ ଖୋଜବାର ଲାଗି ଆଇବାର ଗୁରୁବାରଠାରୁ 30 ତାରିଖ ତକ ହେବା ଅପରେସନ ଅନ୍ୱେଷଣ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିନ ପୁରୀ ଶ୍ରୀମନ୍ଦିରରେ ଆଇବାକାଲି ଅନୁଷ୍ଠିତ ହେବା ଶ୍ରୀଜୀଉଙ୍କ ବନକ ଲାଗି ନୀତି। ସନ୍ଧ୍ୟା 6 ବଜେରୁ ରାତି 10 ବଜେ ତକ ବନ୍ଦ ରହିବା ସର୍ବସାଧାରଣ ଦର୍ଶନ। ବୌଦ୍ଧ ଜିଲ୍ଲାର ମୁଲେଇଚେ ଜନଭାଗିଦାରୀ ଅଭିଯାନ। ନୂଆପଡ଼ା ଜିଲ୍ଲାର ପେଟ୍ରୋଲ ଆଉ ଡିଜେଲ ଅପବ୍ୟବହାରକେ ରୋକବାର ଲାଗି ଆଉ ଯୋଗାଣକେ ସ୍ୱାଭାବିକ ରଖବାରକେ ନିର୍ଦ୍ଦେଶ ଦେଇଛନ୍ ଜିଲ୍ଲାପାଳ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ର ଶୁଭାରମ୍ଭ ହୋଇଛେ ଜିଲ୍ଲା ମଙ୍ଗଳ ବିଭାଗ ତରଫୁ ଜନଜାତୀୟ ଗାରିମା ଉତ୍ସବ 2026। ଉତ୍ସବ ଆଇବା 25 ତାରିଖ ତକ ଚାଲବା। ଆଉର୍ ଆଇବା 5 ଦିନ ଭିତରେ ରାଜ୍ୟର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ ବଢ଼ବା ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର। ଏଚନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ର 5 ବଜେ।
0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ନାଟକ ସିଦ୍ଧାର୍ଥ। ରଚନା ଗୀତାଞ୍ଜଳି ପଣ୍ଡା, ପ୍ରଯୋଜନା ପଞ୍ଚାନନ ମିଶ୍ର। ଶୁଣନ୍ତୁ ନାଟକ ସିଦ୍ଧାର୍ଥ।

ପ୍ରାପ୍ତିରେ ହିଁ ବିନାଶ, ପ୍ରାପ୍ତିର ପରବର୍ତ୍ତୀ କ୍ଷଣରେ ହିଁ ମୁକ୍ତି, ଏବଂ ତାପରେ ତାପରେ ନିର୍ବାଣ, ନୈରାଶ୍ୟ, ସଂଘର୍ଷ ଓ ଦ୍ୱନ୍ଦ୍ୱମୟ ମାନସିକତା ଭିତରେ ଆଜିର ସିଦ୍ଧାର୍ଥ ଖୋଜୁଛି ମୁକ୍ତି, ମୋକ୍ଷ, ନିର୍ବାଣ। कारण से

0: କଲ୍ୟାର ମନ ତଳେ ଶାନ୍ତି କାହିଁ ଡାଡି, ଏ କଳଙ୍କିତ ସଂଜ୍ଞାରୁ ମୁକ୍ତି କାହିଁ? ଅଖଣ୍ଡ କ୍ଷମତାର ଅଧିକାରୀ ଚଣ୍ଡିଦାସ ମହାପାତ୍ର ଆଇଏଏସ୍‌ଙ୍କ ଝିଅ ହେଇ ଷ୍ଟାଟସ୍ ପ୍ରତିପତ୍ତି ଭିତରେ ଥାଇବି ଖାଲି ମୁଁ ଖୁସି ନଥିଲି, ଜଣେ ଉଚ୍ଚ ପଦସ୍ଥ ଆଇଏଏସ୍ ଅଫିସରଙ୍କ ପତ୍ନୀ ହେଇବି ଖୁସି ନଥିଲି। ଆଉ ଆଜି ଆଜି ବି ମୋର ବର୍ତ୍ତମାନକୁ ନେଇ ମୁଁ ଖୁସି ନୁହେଁ ଡାଡି, ମୁଁ ଖୁସି ନୁହେଁ, ଜମା ଖୁସି ନୁହେଁ ଡାଡି, ଜମା ଖୁସି ନୁହେଁ, ଜମା ଖୁସି ନୁହେଁ।
1: ଅହଲ୍ୟା ପାଇଁ କିଛି ଗୋଟେ ନିଷ୍ପତ୍ତି ନେବାକୁ ପଡିବ, ତା ଆଗରେ ଯେ ଅସରନ୍ତି ଦିନ।
2: କଣ କରିବି, ମୁଁ କିଛି ଭାବି ପାରୁନି ଦମୟନ୍ତୀ।
1: ରିଟାୟାର ହେଇ ଘରେ ବସିଛ, ଏଥର ଏମାନଙ୍କ କଥା ଟିକେ ଭାବ।
2: ଖାଲି ମୁଁ ଭାବୁଥିବି ନୁହେଁ, ଆଉ ତୁମେମାନେ ତୁମେମାନେ ମୋ କଥା କେବେ ଚିନ୍ତା କରିଛ? ରିଟାୟାର କଲା ପରଠୁ ମୋତେ ଆଉ କେହି ମଣିଷ ବୋଲି ଭାବିଛ? ହଁ, ମୋ ଭାଗ୍ୟଟା ହିଁ ଖରାପ।
3: ଭାଗ୍ୟର ଦୁହାଇ ଦେଇ ବଞ୍ଚିଥିବା ପ୍ରତ୍ୟେକ ମଣିଷ ଗୋଟାଏ ଗୋଟେ ଦୁର୍ବଳ ଜୀବ ଡ୍ୟାଟ।
2: ସିଦ୍ଧୁ
1: ସିଦ୍ଧୁ, ମୋ ସୁନାଟା ପରେ ତୁ କାହିଁକି ଏମିତି ହଉଛୁ କହିଲୁ?
3: ରାତିର ଅନ୍ଧାରରେ ପାପ କରି ଦିନର ଆଲୁଅରେ ନିଜକୁ ପୁଣ୍ୟବାନ ବୋଲିବାଟାକୁ ମୁଁ ଘୃଣା କରେ ମମ୍।
2: ତୁ ଯାହା କରୁଛୁ ତୁ ଠିକ କରୁନୁ ସିଦ୍ଧୁ।
3: ସେଥିପାଇଁ ମୁଁ ତ କେବଳ ସାଧନା କରୁଛି ଡ୍ୟାଟ, ମୋର ପ୍ରତ୍ୟେକ କାମ ଗୋଟିଏ ଗୋଟିଏ ସାଧନା।
2: କିଛି କରିପାରିବୁନି ତୁ ତୋ ଜୀବନରେ, ଧାଇଁ ଧାଇଁ ଥକିଯିବୁ, ତଥାପି
3: ମୁଁ ସିଦ୍ଧାର୍ଥ ଡାଟ, ମାଇସେଲ୍ଫ ସିଦ୍ଧାର୍ଥ, ମୁଁ ଖୋଜୁଛି ନିର୍ବାଣ ରାତିର ବହଳ ଅନ୍ଧାରରେ, ସୁରାର ଗନ୍ଧରେ ଆଉ ସାକିର ନିଶାରେ।
2: ତୋତେ ଲାଜ ଲାଗୁନି? ମଦ ପିଉଛୁ, ଡ୍ରଗ୍ସ ନଉଛୁ, ଲଫଙ୍ଗାଙ୍କ ଭଳି ବାଜେ କାମ ସବୁ କରୁଛୁ। କେବେ ଚିନ୍ତା କରିଛୁ ତୋ ପାଇଁ ଏ ଘରର ଆଭିଜାତ୍ୟ ପ୍ରତିଷ୍ଠା ସମ୍ମାନ କେମିତି ନଷ୍ଟ ହଉଛି?
3: ଘର ଇଟା ସିମେଣ୍ଟ କାନ୍ଥ ଝରକା ଛାତ ଏସବୁର କମ୍ବିନେସନରେ କଣ ଘର ହୋଇଯାଏ?
2: ତୋ ମୁହଁ ଖୁବ୍ ବଢି ଯାଉଛି ସିଦ୍ଧୁ, ତୁ କାହିଁକି ଭୁଲି ଯାଉଛୁ ଯେ ତୋର ଗୋଟେ ପରିବାର ଅଛି, ସେ ପରିବାର ପ୍ରତି ତୋର ଦାୟିତ୍ୱ ଅଛି, କିଛିଟା କର୍ତ୍ତବ୍ୟ ଅଛି।
3: ମୋ ପ୍ରତି ବି ତ ତମର କର୍ତ୍ତବ୍ୟ ଦାୟିତ୍ୱ ଅଛି, କଣ କରିଛ ମୋ ପାଇଁ ତୁମେ?
2: ଏଇ ପ୍ରଶ୍ନ ତୁ ନିଜକୁ ପଚାର ସିଦ୍ଧୁ।
3: ମୁଁ ଜଣେ ମଣିଷ, ଅନ୍ୟମାନଙ୍କ ଭଳି ମୋର ବି ଇଚ୍ଛା ଅନିଚ୍ଛା ସବୁ ଅଛି, ପେଟରେ ଭୋକ ଅଛି, ଭୋକର ଜ୍ୱାଳ ଅଛି, ଛାତି ତଳେ ମନ ଅଛି, ମନ ଭିତରେ ସୁଖ ଦୁଃଖ ସବୁ, ଆଖିରେ ଆଖି ସ୍ୱପ୍ନ ଅଛି, ସ୍ୱପ୍ନ ସାକାର ନ ହୋଇପାରିବାର ଲୋଭ ବି ଅଛି। କାହିଁକି ଗୋଟେ କଥା ଭୁଲି ଯାଉନି ଡ୍ୟାଡ, ଏଇଟା ମୋର ସିନ୍ସିୟର ରିକ୍ୱେଷ୍ଟ, ମୁଁ ସେ ସିଦ୍ଧାର୍ଥ ନୁହେଁ ଯିଏ ବୋଧିତ୍ରୁମ ତଳେ ବସି ନିର୍ବାଣ ପାଇଥିଲି। ମୁଁ ସେ ସିଦ୍ଧାର୍ଥ ନୁହେଁ, ମୁଁ ସେ ସିଦ୍ଧାର୍ଥ ନୁହେଁ ଡ୍ୟାଡ, ମୁଁ ସିଦ୍ଧାର୍ଥ ଦାସ ମହାପାତ୍ର, ସନ୍ ଅଫ୍ ଚଣ୍ଡିଦାସ ମହାପାତ୍ର ଆଇଏଏସ୍, ଅତି ମାମୁଲି ମଣିଷଟିଏ ଡ୍ୟାଡ, ଅତି ମାମୁଲି ମଣିଷଟିଏ।
1: ସିଦ୍ଧୁ, ମୋ ସୁନାଟା ପରା, ତୁ କାହିଁକି ଏମିତି ହଉଛୁ କହିଲୁ? ଦେଖ ମୋ ମୁହଁକୁ, ଦେଖ ତୁ ଏସବୁ ଛାଡ଼ିଦେ ବାପା, ଏସବୁ ଛାଡ଼ିଦେ, ଜୀବନରେ ତତେ ବହୁତ କିଛି କରିବାର ଅଛି।
3: କରିବା ନ କରିବା ଭିତରେ ହିଁ ତ ମୁଁ ଅନେକ କିଛି କରିଛି ମମ୍, ପାଇବା ନ ପାଇବା ଭିତରେ ଅନେକ କିଛି ପାଉଛି। ଦେଖ ଦେଖ ଦେଖ ମମ୍, ମୁଁ ମୁଁ ପୁରା ପରିସ୍ଥିତି ପ୍ରଜ୍ଞ ନିର୍ବିକାର, ମୋ ପାଇଁ ମୋ ପାଇଁ ସୁଖ ଦୁଃଖ ସବୁ ସମାନ। ଚାହୁଁଛି ମମ୍, ଚାହୁଁଛି
1: ସିଦ୍ଧୁ। ଆରେ ଶୁଣ, ଶୁଣିଛ ସିଦ୍ଧୁ?
2: ଦେଖୁଛ ଦେଖୁଛ ଦମୟନ୍ତୀ, ଅନୁଭବ କରିପାରୁଛ ମୁଁ କେତେ ଅସହାୟ, କେତେ ବିବଶ। ଅତୀତର ଆଇଏଏସ୍ ଅଫିସର ଚଣ୍ଡିଦାସ ମହାପାତ୍ର, ଯାହାର ଦିନେ ଅଜସ୍ର ପ୍ରତିପତ୍ତି ଆଉ ଅଖଣ୍ଡ କ୍ଷମତା ଥିଲା, ଥିଲା ଆଭିଜାତ୍ୟ ଆଉ ପ୍ରତିଷ୍ଠା, ମାନଗୋବିନ୍ଦର ସ୍ୱାଭିମାନରେ ପଦ୍ମଫୁଲର କଢ଼ି ଫୁଟୁଥିଲା, କଢ଼ି ପାଖୁଳା ମେଲୁଥିଲା,

0: Paroma? Paroma? My dear Paroma?
1: Siddhu Babu, ehi pani.
0: Have a tap.
1: How? Dhaluji. Inyo.
0: Siddhu Babu.
1: Mo pai? କୋଉ ଅଫିସରେ ଚାକିରି ପାଖରେ ଖଣ୍ଡେ ଦେଖିଦେଲୁନି? କୋଉ ବଡ ବଡିକିଆ ଖୋଜୁଛି କି? ଛୋଟିଆ ମୋଟିଆ ଖଣ୍ଡେ ହେଇଗଲେ ଚଳିଯିବ।
0: ଦରିନେ ତୋ ଚାକିରି ହେଇଗଲ, ତାପରେ?
1: ତାପରେ ଗାଁରେ ଖଣ୍ଡେ ଘର କରିବି।
0: ତାପରେ?
1: ତାପରେ ନିଜେ ବାହା ହେଇ ପଡ଼ିବି।
0: ତାପରେ?
1: ତାପରେ ଆଉ କଣ, ଆରାମରେ ରହିବା କଥା।
0: ଏଇଠି ମଣିଷ ଭୁଲ କରେ ପରମା, ଆରାମରେ ସେ କେବେ ରୁହେନି। ସବୁ କିଛି ପାଇଗଲା ପରେ ସେ ଆହୁରି ଖୁସି, ଆହୁରି ଚାହେଁ।
1: ସିଦ୍ଧୁ ବାବୁ, ତମେ ହୋସ୍ରେ ଅଛ ତ?
0: ସିଦ୍ଧାର୍ଥ କେବେ ବେହୋସ ହୁଏନି ପରମା, ମାଲ ପିଇଲେ ସେ ମଣିଷ ହୁଏ। ତଥାଗତଙ୍କର 12 ବର୍ଷର ତପସ୍ୟାର ସିଦ୍ଧିକୁ ଗୋଟେ ମୁହୂର୍ତ୍ତରେ ହାସଲ କରେ। ଜିନ୍ଦଗି ଜିନ୍ଦା ଦିଲି କା ନାମ ହେ, ମୁର୍ଦୋ କ୍ୟା ଖାକ ଜିଆ କରତେ ହେ। କଣ ବୁଝିଲୁ?
2: ଜିନ୍ଦଗି ଜିନ୍ଦା ଦିଲି କା ନାମ ମୁର୍ଦୋ, ୟା ମାନେ କଣ?
3: ସିଦ୍ଧୁ
0: ମମି,
3: ତତେ ଟିକେ ଲାଜ ଲାଗୁନି? ତ ମନକୁ ଯାହା ଆସୁଛି କରିଯାଉଛୁ। ଆଉ ଆଉ କେତେ ଦିନ ଏମିତି ଦହଗଞ୍ଜ କରିବୁ? ବଞ୍ଚିଥିବା ଯାଏ ସିନା ମୁଁ ମରିଗଲେ, ମରିଗଲେ ମୋ ଶବ ଉପରେ ମୁଣ୍ଡ ବାଡ଼େଇ ଦେଲେ ବି ତୋ କଥା ଆଉ କେହି ଶୁଣିବେନି, ତତେ ଆଉ କେହି ବାରଣ କରିବେନି। ତତେ ଆଉ କେହି ବାରଣ କରିବେନି ସିଦ୍ଧୁ।

0: ஹாய் டார்லிங், ஹவ் ஆர் யூ?
1: ଆରେ ଅଭିଷେକ, କେତେବେଳେ?
0: ଏଇ ତ ଜଷ୍ଟ ଆସିଲି।
1: ବସ।
0: ଥ୍ୟାଙ୍କ୍ସ।
1: କଫି, ଚା ନା ଡ୍ରିଙ୍କ?
0: ନୋ ଥ୍ୟାଙ୍କ୍ସ। କ'ଣ, ମୁଁ ତୁମ ଅଫିସର ବସ୍ ବୋଲି ଏତିକି ଖାତିରେ?
1: ଏତିକି ବୁଝିପାରୁ ନା,
0: ମୁଁ ତୁମ ପାଇଁ ଖାଲି କ'ଣ ବସ୍, ତା ଛଡ଼ା ଆଉ କିଛି ନୁହେଁ।
1: ନିଜେ ଏତିକି ବୁଝିପାରୁନ ଯେ ପୁଣି ମୋ ମୁହଁରୁ ଶୁଣିବାକୁ ଚାହୁଁଛ? ସତରେ ଅଭିଷେକ, ଏଇ କେତେ ବର୍ଷ ଭିତରେ ଆମେ କେତେ ଜହ୍ନରାତି ଏକାଠି ଉପଭୋଗ କରିଛେ କହିଲ।
0: ସତରେ ନା କ'ଣ, ଏଇ ରାତି ହେବାକୁ ଆହୁରି ଅନେକ ଡେରି ଅଛି, ଏବେଠାରୁ ଏତେ ରୋମାଣ୍ଟିକ
1: ଯୋ ତମେ ତ।
0: ସତରେ ଅହଲ୍ୟା, ତମକୁ ଗୋଟାଏ ମୁହୂର୍ତ୍ତ ବି ଛାଡ଼ି ବଞ୍ଚିବାର କଳ୍ପନା ମୁଁ କରିପାରୁନି।
1: ମୁଁ ବି ଅଭିଷେକ, ମୁଁ ବି ତୁମକୁ ଛାଡ଼ିଦେଲେ ଯେମିତି ମୁଁ ମୋ ସ୍ଥିତି ହରାଇ ବସୁଛି, ତମେ ହିଁ ତ ମୋର ସର୍ବସ୍ୱ, ମୋ ଜୀବନର ଆଶା, ଆକାଂକ୍ଷା, ସ୍ୱପ୍ନ, ସମ୍ଭାବନା, ସବୁକିଛି।
0: ଏବେଠୁ ଏତେ ଇମୋସନାଲ ହେଲେ ଚଳିବ? ବହୁତ ସମୟ ଅଛି, କ୍ଲବ ଯିବା ପରା।
1: ହଁ ହଁ,
0: ଚାଲ।

0: ଚାଲ।
1: ଦେଇ କୁଆଡ଼େ ଯାଉଛ?
0: ତୋର ମତଲବ?
1: ନାଇଁ ମାନେ ମା ବଡ଼ବାବୁ ଯଦି ପଚାରନ୍ତି।
2: ସମସ୍ତଙ୍କର ସବୁକିଛି ଜାଣିବା କ'ଣ ନିହାତି ଜରୁରୀ?
1: ମୁଁ କ'ଣ ଜାଣେ, ମତେ ପଚାରନ୍ତି ବୋଲି ପଚାରିଦେଲି ନା।
2: କହିଦେବୁ, ବାଜେ କଥାର ଜବାବ ଦେବା ପାଇଁ ମୋ ପାଖରେ ସମୟ ନାହିଁ।
1: ଦେଇ
2: ଚାଲ ଅଭିଷେକ।
3: ହଁ ଚାଲ।
4: ପରମା, ପରମା
1: ମା,
4: ଅହଲ୍ୟାକୁ ଦେଖିଥିଲୁ?
1: ଗଲେଣି, ଅଭିଷେକ ବାବୁଙ୍କ ସାଙ୍ଗରେ ଗଲେଣି। ସେ
4: କୁଆଡ଼େ?
1: ତାଙ୍କ କଥା ତାଙ୍କୁ ଜଣା, ଏତେ କଥା ମୁଁ କୋଉଠୁ ଜାଣିବି?
4: କରୁ, ଯାହା କରୁଛି କରୁ, ମୁଁ ଏ ଘରେ କିଏ କି, ମତେ କିଏ କାହିଁକି କ'ଣ କହିବ? ମା ବୋଲି ଭାବୁଥିଲେ ସିନା।
5: ଦୁଃଖ କାହିଁକି କରୁଛ ଦମୟନ୍ତୀ? ଭାଗ୍ୟରେ ଯାହା ଅଛି ତାକୁ ତ ଭୋଗ କରିବାକୁ ହିଁ ପଡ଼ିବ। ଚାହିଁଲେ ବି କ'ଣ ଆମେ ତାକୁ ଫାଙ୍କି ଦେଇପାରିବା? ନା, କେବେ ନୁହେଁ ଦମୟନ୍ତୀ, କେବେ ନୁହେଁ।
4: ଆମେ କ'ଣ ଏଇଆ ଦେଖିବା ପାଇଁ ସଂସାର କରିଥିଲେ? ଏଇଥିପାଇଁ ସ୍ୱପ୍ନ ଦେଖିଥିଲେ?
5: ସ୍ୱପ୍ନ ତ ଅନେକ ଦେଖିଥିଲେ ଦମୟନ୍ତୀ, ଅସଂଖ୍ୟ ସ୍ୱପ୍ନ, ପୃଥିବୀଠୁ ନେଇ ଆକାଶ ଯାଏ। ହେଲେ ହାତ ପାହାନ୍ତାକୁ ଆସି ଆଞ୍ଚୁଡ଼ା ଭିତରୁ ସ୍ୱପ୍ନ ସବୁ ଯେମିତି ଆଜି ଖସି ଯାଉଛନ୍ତି ଦମୟନ୍ତୀ, କାହାକୁ ବି ଧରି ରଖି ହେଉନି, କାହାକୁ ବି ଧରି ରଖି ହେଉନି। ଶୁଣୁଛ, ଶୁଣୁଛ ଦମୟନ୍ତୀ, ହେଇ ଶୁଣ। ସୁଖ ଦୁଃଖକୁ ସମାନ କରି କେତେ ନିର୍ବିକାର ଭାବରେ ସେ ମଣିଷଟି କେନ୍ଦରା ବଜାଉଛି। ତାହାରି ଜୀବନରେ ମଧ୍ୟ ଅପ୍ରାପ୍ତି, ଅଭାବବୋଧ ଆଉ ନିରାଶା ଥିବ, ତଥାପି ସେ ସୁଖୀ, ଆଉ ଆମେ ଛି କାନ୍ଦନି ତମହିନ୍ତି, କାନ୍ଦନି, କାନ୍ଦନି ତମହିନ୍ତି।

0: ପରମା
1: ମା
0: କୁନାଳ ପାଖକୁ ଚିଠିଟା ଡାକରେ ପକେଇଲୁ?
1: ହଁ ମା। ମା ଏ ସ୍ୱେଟରଟା କାହା ପାଇଁ ବୁଣୁଛ?
0: ଏଇଟା ଏଇଟା ଆମ କୁନାଳ ପାଇଁ। କାହିଁ କେତେ ଦିନ ହେଇଗଲାଣି ତାକୁ ଦେଖିନି।
1: କି ପାଠ ପଢ଼ୁଛନ୍ତି କି ଜାଣି, ନା ଚିଠି ଖଣ୍ଡେ ଦଉଛନ୍ତି ନା ଫୋନଟିଏ କରୁଛନ୍ତି। ଏମିତି ହେଲେ କ'ଣ ତାଙ୍କୁ ବେଳ ହଉନି? ବଡ଼ ବାବୁ ହେଲେ ଯାଇକି ତାଙ୍କୁ ଭଲ ମନ୍ଦ ବୁଝି ଆସନ୍ତେ।
0: କ'ଣ କରିବୁ କହିଲୁ, କେତେ ଥର କହିଲିଣି ଗଲେ ସିନା।
1: ମୁଁ କାହିଁକି ଯିବି? ନାଇଁ ନାଇଁ ମୁଁ କାହିଁକି ଯିବି?
0: କୁନାଳଟା 6 ମାସ ହେଲା ଘରକୁ ଆସୁନି, ତା ବିଷୟରେ କେବେ ଥରେ ଚିନ୍ତା କରିଛ? ତମ ଛାତିରେ ମନ ଅଛି ନା ପଥର ଅଛି କେଜାଣି?
1: ହଁ ହଁ ମୋର ମନ ହୃଦୟ ବୋଲି କିଛି ନାହିଁ, ମୋ ଛାତିରେ ପଥର ଅଛି ପଥର, ବୁଝିଲ? ମୋର ରିଟାୟାରମେଣ୍ଟ ପରଠୁ ମୋତେ ଆଉ କେହି ମଣିଷ ବୋଲି ଭାବୁନ। ଭାବୁଛ ଏ ଘର ପାଇଁ ମୁଁ ଯେମିତି ଗୋଟେ ବୋଝ?
0: ଓହୋ ପାଟିଟା କାଇଁ କରୁଛ କହିଲ?
1: ଖାଲି ମୁଁ ପାଟି କରୁଛି ନୁହେଁ, ମୁଁ ପାଟି କରୁଛି, ଖାଲି ମୁଁ ପାଟି କରୁଛି।
2: ମମି ମମି ଡ୍ୟାଡି ଡ୍ୟାଡି
0: କ'ଣ ହେଲା ହଲ୍ୟ?
2: ମମି ଏତେ ବଡ ଅଘଟଣଟେ ଘଟିଗଲା।
0: କ'ଣ ହେଇଛି?
2: ଖଡ଼ଗପୁର IIT ଯେ ଷ୍ଟୁଡେଣ୍ଟ ଆଉ ପୋଲିସ ଭିତରେ ଦଙ୍ଗା ହେଇଯାଇଛି, ସହର ସାରା କର୍ଫ୍ୟୁ।
0: ହେ ଭଗବାନ,
2: ପୋଲିସ ଗୁଳିରେ କିଛି ଲୋକ?
0: ନା ନା ନା, ଆମ କୁନାଳର କିଛି ହେଇନଥିବ, ସେ ତ ଭଲ ପିଲାଟା, ଏ ଗଣ୍ଡଗୋଳ ଭିତରେ ସେ ଜମା ନଥିବ। ଆଚ୍ଛା ଅହଲ୍ୟ, ଏସବୁ ତତେ କିଏ କହିଲା?
2: ଏଇ ନ୍ୟୁଜ୍ ପେପରରେ ପଢ଼ିଲି।
1: ଦେଲୁ ଦେଲୁ ସେ ନ୍ୟୁଜ୍ ପେପରଟା ଦେଲୁ? ଖଡ଼ଗପୁର IIT ପୋଲିସ ଛାତ୍ର ସଂଘର୍ଷରେ 8 ଜଣ ଛାତ୍ର ପୋଲିସ ଗୁଳିରେ ମୃତ, ସହର ସାରା କର୍ଫ୍ୟୁ, ମୃତ ଛାତ୍ରଙ୍କର ପରିବାରବର୍ଗଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କର ଘୋଷଣା। ଓଃ ମାଇ ଗଡ୍,
2: ଆଜିକାଲି ପିଲାମାନେ କୋଉ ଭଲ, ଯେତେ ସବୁ ବାଜେ କାମ ଏଇ କଲେଜ ପିଲାଙ୍କର, ପାଠ ପଢ଼ାର ତ ଜମା ଇଚ୍ଛା ନାହିଁ।
0: ନା ନା, ମୋ କୁନାଳ ସେମିତି ନୁହେଁ, ମୋ କୁନାଳ ସେମିତି ନୁହେଁ, ମୋ କୁନାଳ
1: ଦମୟନ୍ତୀ,
0: ମୋ କୁନାଳ ସେମିତି
1: ଦମୟନ୍ତୀ ଦମୟନ୍ତୀ।
2: ମମି ସରି ମମି,
0: କେତେ ଥର ତମକୁ କହିଲି ଯାଅ

0: Evet. Sittu. Sittu. Amo kunal, amo ko chali chali golari. Amo samastam ko chali se chali gola.
1: Se chali jai ni de. Mori jai. Au, au tome hi taku mari dei.
0: Sittu. Tomu chuku aji kunal mori gola tet. Kibol tomu chuku.
1: Kali samaste mori jibi. Tothapi. Tothapi tome mori boni tet. ବଞ୍ଚିଥିବ ତମେ ଏକୁଟିଆ ବଞ୍ଚିଥିବ ତମର ବୃଥା ଅହଂ ଆଉ ସ୍ୱାର୍ଥକୁ ଜାଗୁଟି ଥିବ
0: ସମସ୍ତେ ହିପୋକ୍ରେଟ୍ ସବୁ କିଛି ହିପୋକ୍ରେଟ୍

0: କିଛି କରିବାର ସହସାହସ ବା ଦୁଃସାହସ ତମର ନାହିଁ।
1: ତୁ ମୋ ପାଇଁ କୁନାଲ ମରିଗଲା ଟେ, ତୁ ମୋ ପାଇଁ କୁନାଲ ମରିଗଲା। ମଣିଷ ହେବା ଆଗରୁ ମୁଁ ସିଦ୍ଧାର୍ଥ ପାଲଟିଛି, ଅହଲ୍ୟା ଗୋଟେ ସଫିଷ୍ଟିକେଟେଡ କଲଗାମ ହେଇଗଲା।
2: ସିଦ୍ଧୁ ସିଦ୍ଧୁ, ମୋ ବାପାଙ୍କ ସାମ୍ନାରେ ଏପରି କଥା କହିବାକୁ ତୁ ସାହସ କରିପାରିଲୁ? ଚାଲିଯା, ତୁ ଚାଲିଯା ଏଠୁ, ଚାଲିଯା।
3: କାହିଁକି ଏତେ ଦ୍ୱନ୍ଦ୍ୱ, କାହିଁକି ଏତେ ମାନସିକ ସଂଘର୍ଷ, କେଉଁ କାରଣରୁ ଏତେ ସମସ୍ୟା? ଆମ ଜୀବନରେ କେବଳ ସମସ୍ୟା ହିଁ ସମସ୍ୟା, ସମାଧାନର ସୂତ୍ର ଖୋଜୁଛେ ଆମେ ସମସ୍ତେ। ଇଚ୍ଛା ହିଁ ସମସ୍ୟା, ସମାଧାନ ତାପରେ ସେହି ଇଚ୍ଛାରୁ ନିବୃତ୍ତି, ମୁକ୍ତି, ମୁକ୍ତ, ନିର୍ବାଣ। ସମସ୍ତେ ଖୋଜୁଛନ୍ତି ନିର୍ବାଣ, ତେବେ ଖୋଜୁଛନ୍ତି ତାଙ୍କର ବୃଥା ଅହଂ ଆଉ ସ୍ୱାର୍ଥ ଭିତରେ। ମୁଁ ଖୋଜୁଛି ମଦ ବୋତଲ ଭିତରେ, ଅହଲ୍ୟା ଖୋଜୁଛି ତାର ସାମୟିକ ଦୈହିକ ସୁଖ ଭିତରେ, ଅଭିଷେକ ବି ଖୋଜୁଛି, କର୍ମ ବି ଖୋଜି, ସମସ୍ତେ ଖୋଜି, କାରଣ ସେଇଠି ହିଁ ସାନ୍ଧାନ, ସେଇଠି ହିଁ।

0: ଦେହର କ୍ଷୁଧା ମେଣ୍ଟାଇବା ପାଇଁ ପରପୁରୁଷ ସହିତ ରାତି ରାତି ବାହାରେ କଟାଉଛ, ଲୋକଙ୍କ ଆଗରେ ତ ବିନା ଲଜ୍ଜାରେ ଛିଡ଼ା ହିଁ ପଡ଼ିଛ।
1: ଅଭିଷେକ,
0: ପାର୍ଟି କରି ବାସ୍ତବତାକୁ ତୁମେ ଫାଙ୍କି ଦେଇ ପାରିବନି ହଲ୍ୟା।
1: ଏସବୁ ମିଛ, ମୋ ନାଁରେ ଗୋଟେ ମନଗଢ଼ା କଥା।
0: ଏସବୁ ସତ।
1: ମୁଁ ତମ ପିଲାର ମା ହେବାକୁ ଯାଉଛି, ମତେ ନିରାଶ କରନି।
0: ତୁମ ଗର୍ଭରେ ବଢୁଥିବା ସନ୍ତାନର ପିତା କେବଳ ମୁଁ କାହିଁକି, ଆହୁରି ବି ଅନେକ ଲୋକ ହୋଇଥାଇ ପାରନ୍ତି।
1: ଅଭିଷେକ, ହ୍ୱାଟ ଡୁ ୟୁ ମିନ୍?
0: କାରଣ ଗୋଟେ ବେଶ୍ୟା ଆଉ ତମ ଭିତରେ କୌଣସି ତଫାତ ନାହିଁ।
1: ଅଭିଷେକ,
0: ତମେ ଜଣେ କେବଳ ନାରୀ, ପତ୍ନୀ ହେବାର ଯୋଗ୍ୟତା ତମର ନାହିଁ। ୟୁ ଆର୍ ଓନ୍ଲି ଏ ସିମ୍ବଲ ଅଫ୍ ଏନ୍ଜୟମେଣ୍ଟ।
1: ଅଭିଷେକ, ଅଭିଷେକ, ମତେ ବିଶ୍ୱାସ କର, ତମେ ମୋଠୁ ଯେତେବେଳେ ଯାହା ଚାହିଁଛ ମୁଁ ତୁମକୁ ତାହା ଦେଇଛି, ଯାହା ଚାହିଁଛ ତାହା କରିଛ। ଏପରିକି ମନ୍ତ୍ରୀ ନେତାଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଫିସର ପର୍ଯ୍ୟନ୍ତ ସମସ୍ତଙ୍କ ସହ ରାତି ରାତି କଟେଇଛି, କେବଳ ତୁମର ନିର୍ଦ୍ଦେଶରେ, କେବଳ ତୁମର କମ୍ପାନୀର ଲାଭ ପାଇ।
0: ନା ନା, ମୋ କମ୍ପାନୀର ଲାଭ ପାଇଁ ନୁହେଁ, ବରଂ ତୁମ ଦେହର ଚୁହା ବୁଝିବା ପାଇଁ।
1: ନା ଅଭିଷେକ, ନା, ମତେ ବୁଝିବାକୁ ଚେଷ୍ଟା କର ପ୍ଲିଜ। ମୁଁ କେବଳ ତୁମକୁ ହିଁ ଭଲ ପାଇଛି, ଯାହା ବି କରିଛି କେବଳ ତମ ପାଇଁ ହିଁ କରିଛି। ଆଉ ଆଜି ଆଜି ମୁଁ ତୁମ ପିଲାର ମା ହେବାକୁ ଯାଉଛି।
0: ରାତି ରାତି ଧରି ତମେ ମୋ ଭଳି ଅସଂଖ୍ୟ ପୁରୁଷମାନଙ୍କ ସହ ରାତ୍ରି ଯାପନ କରିଛ, ସେମାନେ ତମକୁ ଉପଭୋଗ କରିଛନ୍ତି, ଆଉ ଆଜି ଆଜି କେଉଁ ଅଧିକାରରେ ତମେ ସାବ୍ୟସ୍ତ କରୁଛ ଯେ ତମ ପିଲାର ବାପା ମୁଁ ବୋଲି?
1: ଅଭିଷେକ,
0: ଦେଖ ଅଲିଆ, ତମେ ହେଉଛ ମୋର ରକ୍ଷିତା, ଆଉ ରକ୍ଷିତା କେବେ ବିବାହର ସ୍ୱପ୍ନ ଦେଖିନା।
1: ତମେ ମତେ ପ୍ରତାରିତ କରିଛ, ମୋର ନିସଙ୍ଗତର ସୁଯୋଗ ନେଇ ମୋର ସର୍ବସ୍ୱ ଲୁଟି ନେଇଛ, ମୋ ଭାବ ପ୍ରବଣତା ସହ ତୁମେ ଖେଳିଛ।
0: ମୁଁ ନୁହେଁ ଅହଲ୍ୟା, ମୁଁ ନୁହେଁ, ବରଂ ତମେ ତମେ ନିଜେ ହିଁ ନିଜ ସହିତ ଖେଳିଛ। ତମ ସହିତ ଖେଳିବା ପାଇଁ ତମେ ନିଜେ ହିଁ ସେମାନଙ୍କୁ ସୁଯୋଗ ଦେଇଛ।
1: ୟୁ ଇଡିଅଟ, ଗେଟ୍ ଆଉଟ୍, ଆଇ ସେ ଗେଟ୍ ଆଉଟ୍। ପରମା, ତୁ?
2: ମୁଁ ମୁଁ କିଛି ଶୁଣିନି, କିଛି କିଛି ଦେଖିନି। ମୁଁ
3: କଣ ହଉଛି? ପରମା, ପରମା,
2: ପାଣି ଆଣ। ହଁ, ଦେଇ ପାଣି।

0: ତୁ ଭୁଲ ନକଲି ବେ, ଆଜି ମୋ ସାଙ୍ଗରେ ଯାହା ଚାହୁଁଛୁ ଭୁଲ କରିପକା। ହେଲେ ମୋ ପିଲାର ବାପା ହେବା ପାଇଁ ମନା କରୁନା, ଆଜି ଭୁଲ କରିପକା। ପରମା ଆ ପରମା
1: ତମକୁ ମୁଁ କଣ ଭାବି ନଥିଲି, ହେଲେ ତମେ ଏତେ ତଳକୁ ଖସି ଯାଇପାରିଲ। ତମେ ମଣିଷ ନୁହେଁ, ଗୋଟେ ପଶୁ। ରାତି ଅଧିଆ ରାସ୍ତା କଡ଼ରେ ଦେହ ବିକୁଥିବା ମାଇପ ମାନଙ୍କଠୁ ବି ହୀନ।
2: ମୋ ଘରେ ମଣିଷ ହେ, ମୋ ଘରେ ନିଆଁ ଲଗାଇବାକୁ ଲାଜ ଲାଗିଲା ତତେ?
3: ମା ଚୁପ, ଏଇ କାମ କରିବା ପାଇଁ ତୋ ସାହସ କଲୁ କେମିତି?
1: ବାବୁ ମୋ କଥା ଶୁଣ, ବାବୁ
3: ମୁଁ କିଛି ଶୁଣିବିନି। ବଦମା, ମୋରି ଘରେ ତୋର ଏଡ଼େ ସାହସ, ଆଜି ମୁଁ ତତେ ଛାଡ଼ିବିନି। ତତେ ମୁଁ ମାରି ମାରି ଖତମ କରିଦେବି, ତତେ ମୁଁ ଶେଷ କରିଦେବି, ତତେ ମାରିଦେବି। ନା, ମୋତେ ଛାଡ଼ିବିନି, ମୋତେ ଛାଡ଼ିବିନି ତତେ।
1: ବହୁତ ହେଇଗଲା ବାବୁ, ବହୁତ ହେଇଗଲା। ମୁଁ ବଦମାସ ନା, ମୁଁ ଆରେ ଆପଣଙ୍କ ଝିଅକୁ ପଚାରନ୍ତୁ ବଦମାସ କିଏ। ପଚାରନ୍ତୁ ଆପଣଙ୍କ ଝିଅକୁ ଅଭିଷେକ ବାବୁଙ୍କ ସାଙ୍ଗରେ ରାତି ରାତି ବାହାରେ ରହି ସେ କି ଲୀଳା କରୁଥିଲେ। ନିଜ ଗେରସ୍ତଠୁ ଏତେ ଦିନ ଧରି ଅଲଗା ରହିବି, ସେ ଆଜି କାହାର ପାପ ଗର୍ବ ବୋଇଛନ୍ତି?
2: ମୁଁ ଏସବୁ କଣ ଶୁଣୁଛି?
3: ଅହଲ୍ୟା, ପରମା ଯାହା କହିଲା ସେସବୁ କଣ ସତ? ଜବାବ ଦେ ଅହଲ୍ୟା, ପରମା ଯାହା କହିଲା କଣ ସେସବୁ ସତ?
2: ହଁ ଦେବୀ, ହଁ ପରମା ଯାହା କହୁଛି ସବୁ ସତ।
3: ଅହଲ୍ୟା, ଶେଷରେ ଶେଷରେ ତୁ ଏଇ ପ୍ରତିଦାନ ଦେଲୁ, ଏତେ ତଳକୁ ତୁ ଖସି ଯାଇପାରିଲୁ?
2: ହଁ ହଁ, ମୁଁ ତଳକୁ ଖସି ଯାଇଛି, ଗୋଟେ ନଷ୍ଟ ଚରିତ୍ର ହୋଇଯାଇଛି। ଘରର ସମ୍ମାନ ଇଜ୍ଜତ ମୋ ପାଇଁ କଳଙ୍କିତ ହୋଇଛି। ହେଲେ ହେଲେ ସବୁଥିପାଇଁ ଦାୟୀ କିଏ ଡ୍ୟାଡି? କାହା ପାଇଁ ଆଜି ମୁଁ ସ୍ୱାମୀ ଥାଇବି ସ୍ୱାମୀ ପରିତ୍ୟକ୍ତା? କାହା ପାଇଁ ଆଜି ମୁଁ ନଷ୍ଟ ଚରିତ୍ର? ସବୁଥିପାଇଁ କେବଳ ତୁମେ ଯାଇ ଡ୍ୟାଡି, ତୁମେ। ମୋ ଅନିଚ୍ଛା ସତ୍ତ୍ୱେ ମୋର ବାହା କରାଇଦେଲ ଜଣେ IAS ଅଫିସରଙ୍କ ସହିତ, କେବଳ ତମର ପ୍ରତିଷ୍ଠା ବଢ଼ାଇବା ପାଇଁ। ଆମ ଭିତରେ ଯେତେବେଳେ ମନାନ୍ତର ହେଲା, ମୋତେ ତାଗିଦ କରିବା ପରିବର୍ତ୍ତେ ତମେ ହିଁ ମୋତେ କହିଥିଲ ମୋ ସ୍ୱାମୀକୁ ଛାଡ଼ ପଚାରି ଦେବା ପାଇଁ। ଝିଅର ସଂସାର ସଜାଡ଼ିବା ପରିବର୍ତ୍ତେ ତାକୁ ତାକୁ ନିଜ ହାତରେ ଭାଙ୍ଗି ଦେଲ, ଭୁଲିଗଲ ସାମ୍ନାରେ ଅସରନ୍ତି ଜୀବନ। ତାର ବି ମନ ଅଛି, ମନର ଭୋକ ଅଛି, ତାର ଦେହ ଅଛି, ଦେହର ଜଳ ଅଛି, ଇଚ୍ଛା ଅନିଚ୍ଛା ସବୁ ଅଛି। ସବୁ ସ୍ତ୍ରୀ ଭଳି ମୁଁ ବି ମା ହେବାକୁ ଚାହିଁଥିଲି ଡେଡି। ଅଭିଷେକର କମ୍ପାନୀରେ ଚାକିରି କରିବା ପାଇଁ ମୋତେ ତୁମେ ହିଁ ଉପଦେଶ ଦେଇଥିଲ। ପ୍ରଚ୍ଛନ୍ନ ଭାବରେ ତା ସହ ମିଳାମିଶା କରିବାର ସୁଯୋଗ ତମେ ଦେଲ, କାରଣ କାରଣ ସେ କୋଟିପତି। ମୁଁ ମୋ ମନକୁ ରୋକି ପାରିଲିନି ଡ୍ୟାଡି, ରୋକି ପାରିଲିନି। ମୋର କ୍ଷୁଧ, ମୋର କ୍ଷୁଧ ତୃଷ୍ଣ ଜଳ
3: ଠିକ କହୁଛି ଡ୍ୟାଡ, ଏ ଘରର ପ୍ରତ୍ୟେକଟି ବିପର୍ଯ୍ୟୟ ପାଇଁ ତମେ ଦାୟୀ। ଚଣ୍ଡିଦାସ ମହାପାତ୍ର ତା ଜୀବନରେ କେବେ ହେଲେ ଭୁଲ କରିପାରେ ନା, ସେ ଯାହା କରିଛି ଠିକ କରିଛି, ଆଉ ଯାହା ବି କରିବ ଠିକ ହିଁ କରିବ।
4: ଏଇଟା ତମର ଅହଂ ଡ୍ୟାଡ, ଆଉ ଏଇ ଅହଂ ହିଁ ହେଉଛି ତମର ବଡ ଦୁର୍ବଳତା, ଯୋଉଥିପାଇଁ ଆମ ମାନଙ୍କର ଆଜି ଏ ବିପର୍ଯ୍ୟୟ।
3: ଶୁଣୁଛ ଶୁଣୁଛ ଦମୟନ୍ତୀ, ସିଦ୍ଧୁ କଣ କହୁଛି ଶୁଣୁଛ?
5: ସିଦ୍ଧୁ ଯାହା କହୁଛି ଠିକ କହୁଛି
3: ଦମୟନ୍ତୀ।
5: ନିଜର ସ୍ୱାର୍ଥ ପାଇଁ ଏ ଘରକୁ ତମେ ହିଁ ନଷ୍ଟ କରିଦେଇଛ।
3: ନା, ଚଣ୍ଡିଦାସ ମହାପାତ୍ର କେବେ ହେଲେ ଭୁଲ କରିପାରେ ନା, ନେବାର। ମାନଗୋବିନ୍ଦର ସ୍ୱାଭିମାନ ନେଇ ସେ ବଞ୍ଚେ ଗର୍ବର ସହିତ। କୁରୁକ୍ଷେତ୍ରରେ ସଂଘଟିତ ମହାଭାରତ ଯୁଦ୍ଧ ପାଇଁ କ'ଣ ମାନଗୋବିନ୍ଦ ଦୁର୍ଯ୍ୟୋଧନ ପାଇଁ ପାଣ୍ଡବମାନଙ୍କ ପ୍ରତି ଅନ୍ୟାୟ କ'ଣ ମାନଗୋବିନ୍ଦର ଭୁଲ? ନା, କଦାପି ନୁହେଁ, କଦାପି ନୁହେଁ।

ଶୁଣିଲେ ନାଟକ ସିଦ୍ଧାର୍ଥ, ରଚନା ଗୀତାଞ୍ଜଳି ପଣ୍ଡା, ପ୍ରଯୋଜନା ପଞ୍ଚାନନ ମିଶ୍ର, ସହାୟତା ସତ୍ୟରଞ୍ଜନ ବେହେରା, ଯାନ୍ତ୍ରିକ ସହାୟତା ଘନଶ୍ୟାମ ମନ୍ଦାରୀ, ସଙ୍ଗୀତରେ ଥିଲେ ଦେବାଶିଷ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପ୍ରଦୀପ୍ତ ଶେଖର ମହାପାତ୍ର ଓ ଘନଶ୍ୟାମ ମନ୍ଦାରୀ। ବିଭିନ୍ନ ଭୂମିକାରେ ଥିଲେ ଦିଲୀପ କୁମାର ପଣ୍ଡା, ସୁରେଶ କୁମାର ତ୍ରିପାଠୀ, ପ୍ରଦୀପ୍ତ କୁମାର ପଣ୍ଡା, ପ୍ରଦ୍ୟୁମ୍ନ ମୋହନ ଦାସ, ଡକ୍ଟର ସବିତା ମିଶ୍ର, କଲ୍ୟାଣୀ ମିଶ୍ର ଓ ପଞ୍ଚାନନ ମିଶ୍ର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚ୍ଏନ୍ଆର୍ ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ନରୱେ ଗସ୍ତର ଦୁଇ ନମ୍ବର ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭେଟିଛନ୍ ଆଇସ୍ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟନ୍ ପ୍ରସ୍ତାଦୋତିନ୍ଙ୍କୁ। ଦୁଇ ଜଣଙ୍କ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ବଢ଼ବାର୍କେ ନେଇକରି ହେଇଛି ଆଲୋଚନା। ଜଗଦଲପୁରଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ପେଟ୍ରୋଲ ଆଉ ଡିଜେଲ ଦର ବଢ଼ିଲା ଲିଟର ପିଛା 90 ପଇସା। ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିବାର ଲାଗି ଲୋକଙ୍କର ସୁରକ୍ଷା ଆଉ ଜୀବିକା ଲାଗି କୃଷି କ୍ଷେତ୍ରର ବିକାଶ ଅତି ଜରୁରୀ ବୋଲି କହିଛନ୍ ମୁଖ୍ୟମନ୍ତ୍ରୀ। ରାଜ୍ୟ ପେଟ୍ରୋଲ ଉତ୍ପାଦିତ ସାମଗ୍ରୀର ଉପଲବ୍ଧତାକେ ନେଇକରି ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା। ଅଯଥାତେ ଭିଡ୍ ନାଇଁ କରବାର ଆଉ ଦରକାର ନାଇଁଥିଲେ ଅତକା ମହଜୁଦ ନାଇଁ ରଖବାର୍କେ ଦେଲେ ପରାମର୍ଶ। ଆଇବାକାଲ ବାହାରିବା ଯୁକ୍ତ 2 ପରୀକ୍ଷା ଫଲ ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ orissaresult.nic.in ଦେଖିପାରିବେ ପରୀକ୍ଷା ଫଲ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଆଇବା 25 ତାରିଖ ତକ ବଢ଼ାଯାଇଛି ଫର୍ମ ଭରବାର ସମୟ। ଶ୍ରୀକ୍ଷେତ୍ର ପୁରୀନ ଆଷ୍ଠାନୁ ଫେର୍ ଥରେ ମୂଲେଲା ଭିତର ରତ୍ନଭଣ୍ଡାର ଗନ୍ତି କାମ। ରାଜସ୍ୱ ସେବାକେ ତୃଣମୂଳ ସ୍ତରନ ପହଞ୍ଚାବାର ଲାଗି ରାଜସ୍ୱ ବିଭାଗ ତରଫ ଖୁବ୍ ଜଲ୍ଦି ମୂଲ କରାଯିବା ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ। ଜ୍ୟେଷ୍ଠ ମାସର ଅନ୍ଧାରପକ୍ଷର ଚତୁର୍ଥୀ ତିଥିନ ପୁରୀ ଶ୍ରୀମନ୍ଦିରନ ଆଇବାକାଲି ଅନୁଷ୍ଠିତ ହେବା ମହାପୁରୁମାନଙ୍କର ବନକ ଲାଗି ନୀତି। ସନ୍ଧ୍ୟା 6 ବଜେନୁ ରାତିର 10 ବଜେ ତକ ବନ୍ଦ ରହିବା ସର୍ବସାଧାରଣ ଦର୍ଶନ। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ବୌଦ୍ଧ ଜିଲ୍ଲାନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଉପରେ ଭିନ୍ ଭିନ୍ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କ ସଙ୍ଗେ ଅନୁଷ୍ଠିତ ହୋଇଯାଇଛି ଗୋଟିଏ ବୈଠକ। ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଆଉ ଲକ୍ଷ୍ନୌ ସୁପର ଜାଏଣ୍ଟ ଭିତରେ ଖେଳାଯିବା ମ୍ୟାଚ୍। ଆଉର୍ ରାଜ୍ୟର ଭିନ୍ ଭିନ୍ ଜାଗାନ ଗ୍ରୀଷ୍ମ ପ୍ରବାହ ରହିଛି ଜାରି। ଚଳିତ ମାସର ଶେଷ ତକ ସମ୍ଭାବନା ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବା କେରଳ। ଏଚ୍ଏନ୍ଆର୍ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଗାନ୍ଧି ଚର୍ଚ୍ଚା। ଆଜି ଏଥିରେ ଶୁଣନ୍ତୁ ଆଲୋଚନା ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିରେ ସାକ୍ଷରତା। ଆଲୋଚନା କରିଛନ୍ତି ଉମାକାନ୍ତ ଦ୍ୱିବେଦୀ।

0: ଶିକ୍ଷା ମଣିଷର ମୌଳିକ ଅଧିକାର। କେହି ଯେପରି ଶିକ୍ଷାରୁ ବଞ୍ଚିତ ନୁହନ୍ତି ସେଥିପାଇଁ ସମସ୍ତଙ୍କ ସାକ୍ଷରତା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଅଛି। ଆଉ ଆଜିର କମ୍ପ୍ୟୁଟର ଯୁଗରେ ଶିକ୍ଷାର ଗୁରୁତ୍ୱ କେତେ ଯେ ମହତ୍ତ୍ୱପୂର୍ଣ୍ଣ ତାହା ଅନୁଭବ କରିହୁଏ। ମହାତ୍ମା ଗାନ୍ଧୀ ମଧ୍ୟ ସମସ୍ତଙ୍କ ଶିକ୍ଷା ଓ ସାକ୍ଷରତା ନିମନ୍ତେ ଦୂରଦୃଷ୍ଟି ରଖିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଆସନ୍ତୁ ଶୁଣିବା ଆଲୋଚନା, ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିରେ ସାକ୍ଷରତା। ଆଲୋଚନା କରୁଛନ୍ତି ଉମାକାନ୍ତ ଦ୍ୱିବେଦୀ।
1: ଏ ସାକ୍ଷରତା କହିଲେ ଆମେ ପ୍ରକୃତରେ ବୁଝୁ କ'ଣ? ନା, ମଣିଷ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଭେଦରେ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା ପାଇବାର ଅଧିକାର ଅଛି। ଏହା ତାର ମୌଳିକ ଅଧିକାର। ଏବଂ ଯେଉଁ ପରିବାର ପିତାମାତା ଏବଂ ଯେଉଁ ସମାଜ ତାକୁ ଶିକ୍ଷାରୁ ବଞ୍ଚିତ କରେ ସେ ହେଉଛି ତାର ପ୍ରକୃତ ଶତ୍ରୁ, ଏବଂ ସର୍ବୋପରି ଏଇ ଦେଶର, ଏଇ ସମାଜର ସେ ଶତ୍ରୁ। ଅର୍ଥାତ୍ ଜଣେ ବ୍ୟକ୍ତି ନିରକ୍ଷର ହେଲେ ସେ ଗୋଟିଏ ଅନ୍ଧ ସଦୃଶ ରହିବ। ଚାଣକ୍ୟ ଯେପରି କହିଛନ୍ତି ଯେ ଜଣେ

ଅନ୍ଧ ବ୍ୟକ୍ତି ଯେପରି ଜଣେ ନିରକ୍ଷର ବ୍ୟକ୍ତି ମଧ୍ୟ ଆଖି ଥାଇ ସେ ଅନ୍ଧ, ସେ ଦୁନିଆରେ କିଛି ଜିନିଷକୁ ଦେଖିପାରେ ନାହିଁ, ଭୋଗ କରିପାରେ ନାହିଁ, ଅନୁଭବ କରିପାରେ ନାହିଁ, ଏବଂ ତା ଉପରେ ଅତ୍ୟାଚାର ଚାଲେ, ରାଜନୈତିକ ଅତ୍ୟାଚାର, ସାମାଜିକ ଅତ୍ୟାଚାର, ଏବଂ ସର୍ବୋପରି ସେ ଶେଷରେ କେବଳ ଗୋଟିଏ ଗରିବ ହୋଇ ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ମରିଯାଏ। ତାହା ମଧ୍ୟ ସେ ଭଲ ଭାବରେ ଗଣ୍ଡେ ଖାଇବାକୁ ପାଏ ନାହିଁ ଏବଂ ସେ ଖଣ୍ଡେ ପିନ୍ଧିବାକୁ ପାଏ ନାହିଁ। ସରକାରଙ୍କ ଦୃଢ଼ ସଂକଳ୍ପ ପାର୍ଲିଆମେଣ୍ଟରେ ଘୋଷଣା କରାହୋଇଛି, ସବୁଜ ଭାରତ ଯେପରି ଶିକ୍ଷାର ଭାରତ ହେବ, ସାକ୍ଷର ଭାରତ, ଆକୁମାରିକା ହିମାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ବାଳକ ବାଳିକା 6-14 ବର୍ଷ ପର୍ଯ୍ୟନ୍ତ ସମସ୍ତେ ମାଗଣା ଶିକ୍ଷା ପାଇବେ, ଅର୍ଥାତ୍ ଜନ୍ମରୁ 6 ବର୍ଷ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷା, ତାପରେ ନିମ୍ନ ମାଧ୍ୟମିକ ଶିକ୍ଷା 14 ବର୍ଷ ପର୍ଯ୍ୟନ୍ତ ସେ ପାଇବ। ଏହା ହେଉଛି ସରକାରଙ୍କର ଦାୟିତ୍ୱ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ମିଶି ଏହି କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ସେଇଟା କେବଳ ସରକାରଙ୍କର କାମ ନୁହେଁ, ପ୍ରତ୍ୟେକ ବ୍ୟକ୍ତି ଏହି ଗୁରୁ ଦାୟିତ୍ୱ ବହନ କରିବାକୁ ପଡ଼ିବ। ସମାଜର ପ୍ରତ୍ୟେକ ବ୍ୟକ୍ତି ଅତ୍ୟନ୍ତ ଜାଣିବା ଉଚିତ ଯେ ମୁଁ ଗୋଟିଏ ଲୋକ, ମୁଁ ଜଣକୁ ହିଁ ଶିକ୍ଷିତ କରିବାର ମୋର ଦାୟିତ୍ୱ, ସାକ୍ଷର କରିବାର ମୋର କର୍ତ୍ତବ୍ୟ। ଆମେ ଗୋଟିଏ ପରିବାରକୁ ଅନୁଧ୍ୟାନ କରିବା, ଆମ ଘରକୁ ଅନେକ ନିରକ୍ଷର ବ୍ୟକ୍ତି ଆସୁଛନ୍ତି ଯେଉଁମାନେ କି ଶିକ୍ଷାର ଆଲୋକ ପାଇନାହାନ୍ତି, ନିରକ୍ଷର, ସେମାନଙ୍କୁ ଦେଖିଲେ ପ୍ରତ୍ୟେକ ବ୍ୟକ୍ତି ତାଙ୍କର ଦାୟିତ୍ୱହୀନତା ପ୍ରମାଣ ପାଇଯିବେ ଯେ ଆମେ ତା ପାଇଁ କରିଛେ କ'ଣ। ତେଣୁ ଆମର ଦାୟିତ୍ୱ ହେଲା ସେମାନଙ୍କୁ ଶିକ୍ଷିତ କରିବା। ଆମେ ଅଣ୍ଟା ଭିଡ଼ି ବାହାରିବାକୁ ପଡ଼ିବ, ଶିକ୍ଷିତ ଭାରତ କରିବାକୁ ପଡ଼ିବ, ସାକ୍ଷର ଭାରତ ତିଆରି କରିବାକୁ ପଡ଼ିବ। ଆମର ଗୋଟିଏ ନାରା ଏଇ ସାକ୍ଷରତା ଅଭିଯାନର ଥିଲା, ମା ହେଲେ ପାଠୋଇ ଦେଶ ଯିବ ଆଗେଇ। ତେଣୁ ମା ଯଦି ପାଠୋଇ, ଅର୍ଥାତ୍ ସ୍ତ୍ରୀ ଯେଉଁମାନେ କି ଜନନୀ ହୁଅନ୍ତି, ସେମାନେ ଯଦି ପାଠୋଇ ନ ହୁଅନ୍ତି, ତାଙ୍କର ସ୍ୱାମୀକୁ ଏବଂ ସନ୍ତାନ ସନ୍ତତିକୁ ଠିକ୍ ବାଟରେ ନେଇପାରିବେ ନାହିଁ, ଠିକ୍ ଖାଦ୍ୟ ପରିବେଷଣ କରିପାରିବେ ନାହିଁ, ଠିକ୍ ନୈତିକ ଶିକ୍ଷା ଦେଇପାରିବେ ନାହିଁ। ତେଣୁ ଆମର ମଧ୍ୟ ଚାଲିଛି ଜାତି ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ସମସ୍ତେ ଶିକ୍ଷିତ ହେବାକୁ ପଡ଼ିବ, ସାକ୍ଷର ହେବାକୁ ପଡ଼ିବ, ଅକ୍ଷର ଶିଖିବାକୁ ପଡ଼ିବ, ପଢ଼ି ଶିଖିବାକୁ ପଡ଼ିବ, ଲେଖି ଶିଖିବାକୁ ପଡ଼ିବ। ରେବତୀ ଗଳ୍ପ ଫକୀରମୋହନଙ୍କର ପଢ଼ିଥିବେ, ଫକୀରମୋହନ ସେହି ସମୟରେ ମଧ୍ୟ ଏହି ନାରୀ ଶିକ୍ଷା ପ୍ରଚଳିତ କରିବା ପାଇଁ ସେ ଅଣ୍ଟା ଭିଡ଼ିଥିଲେ। ମହାତ୍ମା ଗାନ୍ଧୀ ସେ ଆଫ୍ରିକାରେ ଓକିଲାତି ଆରମ୍ଭ କଲେ, ବିଲାତରୁ ବାରିଷ୍ଟରୀ ପାଠ ପଢ଼ି ଆସି ସେ ଭାରତରେ ନ କରି ସେ ଆଫ୍ରିକା, ଗୋଟିଏ ତମସାପୂର୍ଣ୍ଣ ମହାଦେଶ ହେଉଛି ଆଫ୍ରିକା, ସେଇଠି ସେ ଯାଇ ତାଙ୍କର ଓକିଲାତି କଲେ। ମୋହନଦାସ କରମଚାନ୍ଦ ଗାନ୍ଧୀ ସେଠେ ବୋଲାଇଲେ କୁନି ବାରିଷ୍ଟର, ଏବଂ ଜଙ୍ଗଲରେ ରହନ୍ତି, ଫଳମୂଳ ଖାଆନ୍ତି, ସବୁ ଥାଇ ମଧ୍ୟ ସେମାନେ ଚାଷ କ'ଣ ଜାଣନ୍ତି ନାହିଁ, ପାଠ କ'ଣ ଜାଣନ୍ତି ନାହିଁ, ଏବଂ ସେଇଠି ଗୋରାମାନଙ୍କର ଚାଲେ ଚାବୁକ ମାଡ଼, ସେମାନେ ହୁଅନ୍ତି କ୍ରୀତ ଦାସ, ଏବଂ ତାଙ୍କର ଗୁଲାମ ହେଇ ସେମାନେ ଜୀବିକା ନିର୍ବାହ କରନ୍ତି। ସେଇମାନଙ୍କୁ ଦେଖି ମହାତ୍ମା ଗାନ୍ଧୀଙ୍କର ହୃଦୟ ତରଳିଗଲା, ଏବଂ ସେ ନିଜର କୋଠରୀରେ ଶୋଇ ଆଫ୍ରିକା ଦେଶ ସହିତ ଆମର ଭାରତକୁ ତୁଳନା କଲେ ଯେ ଭାରତ ଏହିପରି ମଧ୍ୟ ଆମର ଅନ୍ଧକାରରେ ଜୁଡ଼ୁବୁଡ଼, ନା ମୋତେ ଭାରତକୁ ମୁକ୍ତି କରିବାକୁ ପଡ଼ିବ, ମୋ ପ୍ରିୟ ଭାରତ ଭୂମିକୁ ଗୋରା ସାହେବ ଠାରୁ ମୁକ୍ତ କରିବାକୁ ପଡ଼ିବ, ମୁକୁଳାଇବାକୁ ପଡ଼ିବ, ଆମ ଦେଶରେ ଆମେ ହିଁ ଆମକୁ ଶାସନ କରିବା, ସ୍ୱରାଜ୍ୟ ପ୍ରତିଷ୍ଠା କରିବା। କିନ୍ତୁ ମହାତ୍ମା ଗାନ୍ଧୀଙ୍କର ଗୋଟିଏ ଚିନ୍ତା ଆସିଥିଲା, ଯା ବିଦ୍ୟା ସା ବିମୁକ୍ତ ହେ, ବିନା ଶିକ୍ଷାରେ ଆମେ କୌଣସି ଅସ୍ତ୍ର ଉତ୍ତୋଳନ କରିପାରିବା ନାହିଁ। ତାଙ୍କର ଅସ୍ତ୍ର ନଥିଲା ବନ୍ଧୁକ, ତାଙ୍କର ଅସ୍ତ୍ର ନଥିଲା ଖଣ୍ଡା, ତାଙ୍କର ଅସ୍ତ୍ର ନଥିଲା ତରବାରୀ।

ଦେଶ ତାର ଶିକ୍ଷା ଉପରେ ନିର୍ଭର କରେ। 1966 କୋଠାରୀ କମିଶନଙ୍କ ରିପୋର୍ଟ ଯଦି ଦେଖିବେ, ସେ ପ୍ରଥମ ଧାଡ଼ିରେ ଗୋଟିଏ ଲେଖିଛନ୍ତି ଯେ ଯେଉଁ ଦେଶ ଯେତିକି ଶିକ୍ଷାରେ ଉନ୍ନତ ସେହି ଦେଶ ପ୍ରଗତିଶୀଳ। ତେଣୁ ଆମକୁ ଶିକ୍ଷାକୁ ମୂଳଦୁଆ କରିବାକୁ ପଡ଼ିବ। କିନ୍ତୁ ବିଧାତାର ବିଡ଼ମ୍ବନା, ଏଇ ଗୋରା ସାହେବଙ୍କର କୁଚକ୍ରାନ୍ତ ଫଳରେ ଭାରତୀୟ ଗରିବ ସମାଜର ଲୋକ ଚା ବଗିଚାରେ କୁଲିଗିରି କରନ୍ତି ଏବଂ ଆମ କୃଷ୍ଣ କାର୍ପାସ ମୃତ୍ତିକାରେ ସେମାନେ କପା ତୋଳନ୍ତି। ସେଇ ଇଂରେଜ ମାଞ୍ଚେଷ୍ଟରରେ ତାଙ୍କର ବସ୍ତ୍ର ବୁଣିବା ପାଇଁ ମାଞ୍ଚେଷ୍ଟରର ସୂତାକଳ ଜାଗି ଉଠେ, ଉନ୍ନତ ହୁଏ, ଫୁଲି ଉଠେ ଏଇ ଗରିବ ଭାରତୀୟ ମାନଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ। କିନ୍ତୁ ମହାତ୍ମା ଗାନ୍ଧୀଙ୍କୁ ତ ଆବାଦିଲା, ଆମେ ରକ୍ତ ଢାଳି ଦେଉଛୁ ଅନ୍ୟର ସୁଖ ସ୍ୱାର୍ଥ ବିଳାସ ପାଇଁ। ଦିଲ୍ଲୀ ଦରବାରରେ ଯେଉଁ ସୌଖୀନ, ଯେଉଁ ଆନନ୍ଦ ଉଲ୍ଲାସ ଇଂରେଜ ସାହେବମାନେ ଉପଭୋଗ କରୁଥାନ୍ତି, ସେ ଭାରତୀୟମାନଙ୍କ ରକ୍ତ ବିନ୍ଦୁ। ତେଣୁ ଯେହେତୁ ଭାରତୀୟମାନେ ସବୁ ଥାଇ ନିଶ୍ୱ ଅସହାୟ କାଙ୍ଗାଳ, ଆମର କ'ଣ ନାହିଁ, ଆମର ଯେଉଁ ଦେଶରେ ପୁଣ୍ୟତୟା ଗଙ୍ଗା ବ୍ରହ୍ମପୁତ୍ର ନର୍ମଦା କାବେରୀ ପ୍ରବାହିତ, ଯେଉଁ ଦେଶର ମାଟି ସ୍ୱର୍ଣ୍ଣପ୍ରସୁ, ଯେଉଁ ଦେଶର ମାଟି ତଳେ ଅସରନ୍ତି ଭଣ୍ଡାର, ସେଇ ଦେଶର ନାଗରିକ ନିଶ୍ୱ କାଙ୍ଗାଳ ଭିକାରୀ ଏବଂ ଅନ୍ୟର ଗୁଲାମ। ଇଂରେଜ ସରକାର ଏହି ଅଶିକ୍ଷାର ସୁଯୋଗ ନେଇ ସେ ଭାରତର ଶାସନ ଡୋରିକି ଧରି ଭାରତୀୟମାନଙ୍କୁ ଚାବୁକ ମାଡ଼ ଦେଇ ସେ କାମ କଲେ ଏବଂ ସେ ବୋହି ନେଲେ ପ୍ରଚୁର ଧନ ସମ୍ପତ୍ତି ସୁନା ରୂପା ବିଲାତକୁ। ବିଲାତ ଫୁଲି ଉଠିଲା, ଭାରତ ସୁଖୀ ଆସିଲା, ଭାରତ ସୁଖୀ ଆସିଲା, ସଙ୍କୁଚିତ ହେଲା, ଆମର ସାମାଜିକ ସ୍ଥିତି ଖରାପ ହେଇଗଲା। ମହାତ୍ମା ଗାନ୍ଧୀ ନିଭୃତ କୋଠରୀରେ ଶୋଇ ଆଖିରୁ ଲୁହ ଗଡ଼ାଇଲେ ଏବଂ ଚିନ୍ତା କଲେ, ନା ମୁଁ ଭାରତ ଫେରିଯିବି, ମୁଁ ପବିତ୍ର ଦେଶକୁ ମୁଁ ଫେରିଯିବି। 1914 ମସିହାରେ ସେ ଆଫ୍ରିକା ଛାଡ଼ି ଆମର ଭାରତ ଆସିଲେ ଏବଂ ସେତେବେଳକୁ ଆମର ସାକ୍ଷର ସଂଖ୍ୟା ଶତକଡ଼ା 15 ମାତ୍ର, ଶତକଡ଼ା 85 ଆମର ନିରକ୍ଷର ପାଠ କ'ଣ ଜାଣିନାହାନ୍ତି। ସେ ନାରା ଦେଲେ ଯେ ତୁମେ ସବୁ ଶିକ୍ଷିତ ହେବ। ଭାରତର ପୁରପଲ୍ଲୀରେ ଗାଁ ଗଣ୍ଡା ଆଣ୍ଠୁ ଲୁଚା ଖଣ୍ଡେ ଲୁଗା ପିନ୍ଧି ଚଦର ଖଣ୍ଡେ ଘୋଡ଼େଇ ଗାଁ ଗଣ୍ଡା ରାସ୍ତା କାଦୁଅରେ ସେ ଅତିକ୍ରମ କରି ସେ ସର୍ବେକ୍ଷଣ କଲେ ଯେ ଆଜି ଯେଉଁ ଜାତିର କୁସଂସ୍କାର, ଜାତିଭେଦ, ବର୍ଣ୍ଣବୈଷମ୍ୟର ମୂଳ କାରଣ ହେଲା ନିରକ୍ଷରତା। ତେଣୁ ଏଇ ନିରକ୍ଷରତାକୁ ଦୂର କରିବା ପାଇଁ ସେ ଆହ୍ୱାନ ଦେଲେ ଯେ ପ୍ରତ୍ୟେକ ବ୍ୟକ୍ତି ସାକ୍ଷର ହେବେ, ପାଠ ପଢ଼ିଲେ ଯାଇ ସେମାନେ ଆଲୋକ ପାଇବେ। ଏଇ ଯେଉଁ ଦର୍ଶନ ଭାରତୀୟ ଶିକ୍ଷା ପଦ୍ଧତିର ମୂଳଦୁଆ ହେଲା ଏବଂ ସାକ୍ଷରତାର ମୂଳ ହେଲା ମହାତ୍ମା ଗାନ୍ଧୀଙ୍କର ଶିକ୍ଷା ଦର୍ଶନ। ତେଣୁ ଜାତି ବର୍ଣ୍ଣ ଲିଙ୍ଗ ଭେଦରେ ଶତକଡ଼ା 90 ଲୋକକୁ ସାକ୍ଷର କରିବା ହେଉଛି ସମ୍ପୂର୍ଣ୍ଣ ଶିକ୍ଷା ବା ସମ୍ପୂର୍ଣ୍ଣ ସାକ୍ଷରତା। ଆମ ହୃଦୟକୁ ଆମେ ଯଦି ଗୋଟିଏ ବର୍ଣ୍ଣନା କରିବା ଗୋଟିଏ ଅନ୍ଧକାର କୁଟୀର, ଏଇଠି ହେଉଛି ଆମର ସଚ୍ଚିନ୍ତା ହେବ ଶିକ୍ଷା। ଶିକ୍ଷା ଏକ ଦୀପାଳୀ, ତେଣୁ ଏଇ ଅଭିଯାନ କାମ କଲା। ଭାରତ ସରକାର, କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଆମର ଶିକ୍ଷାକୁ ଏକ ମୌଳିକ ଅଧିକାରରେ ପରିଣତ କରିଛନ୍ତି। ଆମର ସମ୍ବିଧାନରେ ଯେଉଁ 45 ଧାରା ଥିଲା, ଯଦିଓ ସେ ଆମର ସେତେବେଳେ ମୌଳିକ ଅଧିକାର ଚାପ୍ଟରରେ ସେ ସ୍ଥାନ ପାଇନଥିଲା, କିନ୍ତୁ 1910 ମସିହାରେ ସେ ଆମର ସମ୍ବିଧାନରେ ସ୍ଥାନ ପାଇଲା। ଶିକ୍ଷା ହେଉଛି ମାନବର ଅଧିକାର, ଏକ ମୌଳିକ ଅଧିକାର, ବେସିକ୍ ନିଡ୍। ତେଣୁ ଏଇ ଶିକ୍ଷା ପାଇବା ପାଇଁ, ଦେବା ପାଇଁ ଆମର ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଦାୟିତ୍ୱ ଗ୍ରହଣ କଲେ ଏବଂ ଶିକ୍ଷା ବିଭାଗ ତତ୍ପର ହୋଇ ଉଠିଲା ଯେ କିପରି ଭାବରେ ଆମର ପୁରପଲ୍ଲୀ

0: ମିଳିଲେ ଏ ଶିକ୍ଷାର ଆଲୋକ ଦିଆଯିବ। ସେଥିପାଇଁ ନୂତନ ବିଦ୍ୟାଳୟ, ଉପଯୁକ୍ତ ତାଲିମ ପ୍ରାପ୍ତ ଶିକ୍ଷକ ଏବଂ ଗୁଣାତ୍ମକ ପୁସ୍ତକ ରଚନା ଆମର ଏଇ ଏକ ମୌଳିକ ଉପାଦାନ ହେଇକି ଗଢ଼ି ଉଠିଲା। ଏବଂ ଆମର ଲେଖକମାନେ ଲାଗି ପଡ଼ିଲେ ଯେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ କିପରି ଗୁଣାତ୍ମକ ପୁସ୍ତକ ରଚନା କରାଯାଇପାରେ ଏବଂ ଉପଯୁକ୍ତ ତାଲିମ କେନ୍ଦ୍ର ଖୋଲାଯାଇ କିପରି ଆମର ଶିକ୍ଷକମାନଙ୍କୁ ତାଲିମ ପ୍ରାପ୍ତ କରି ଆମର ଛୋଟ ଛୁଆମାନଙ୍କୁ କିପରି ଏକ ବୈଜ୍ଞାନିକ ନୂତନ ଚିନ୍ତାଧାରାରେ ଉଦ୍ବୋଧିତ କରିବେ, ଶିକ୍ଷିତ କରିବେ, ସାକ୍ଷର କରିବେ, ଏଥିପାଇଁ ଅନେକ ତାଲିମ କେନ୍ଦ୍ର ସବୁ ଖୋଲାଗଲା। ତେଣୁ ଉପଯୁକ୍ତ ତାଲିମ ଦେଇ ତାଲିମ ପ୍ରାପ୍ତ ଶିକ୍ଷକ ଏବଂ ସେଥିପାଇଁ ସରକାର ଶିକ୍ଷାର ବଜେଟରେ ପରିମାଣ ପୂର୍ବ ଅପେକ୍ଷା ବୃଦ୍ଧି କଲେ ଏବଂ ନୂତନ ନୂତନ ବିଭାଗ ସବୁ ଖୋଲାଗଲା। ପୁରପଲ୍ଲୀରେ ଆମର ସର୍ବଶିକ୍ଷା ଅଭିଯାନ ଆରମ୍ଭ ହେଲା। ଜଣେ ମହାନ ବ୍ୟକ୍ତି କହିଛନ୍ତି, ଅର୍ଥାତ୍ ଗୋଟିଏ ବ୍ୟକ୍ତି ଗୋଟିଏ ସନ୍ତାନକୁ ଗୋଟିଏ ଛୋଟ ଛୁଆକୁ ଯଦି ଆମେ ଭଲ ମଣିଷଟି ତିଆରି କରିଦେଇପାରିଲେ ତାହେଲେ ସେ ଲକ୍ଷେ ଲୋକକୁ ଯାହାକୁ ସଂସ୍ପର୍ଶରେ ଯିଏ ଆସିବ ସେ ନିଶ୍ଚୟ ବିକଶିତ ହୋଇଯିବ।
1: ଏତେବେଳେ ଯେ ଶୁଣୁଥିଲେ ଆଲୋଚନା, ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିରେ ସାକ୍ଷରତା ଆଲୋଚନା କଲେ ଉମାକାନ୍ତ ଦ୍ୱିବେଦୀ।

ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ହୋଇଥିଲା। ଛୋଟବେଳରୁ ସେ ଦେଶପ୍ରେମ ଓ ସମାଜସେବା ପ୍ରତି ଆକର୍ଷିତ ଥିଲେ। ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାରୁ ପ୍ରଭାବିତ ହୋଇ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଦେଶର ସ୍ୱାଧୀନତା ପାଇଁ ସେ ଅନେକ ସଂଘର୍ଷ କରିଥିଲେ ଓ କାରାବାସ ମଧ୍ୟ ଯାଇଥିଲେ। ସ୍ୱାଧୀନତା ପରେ ସେ ଭାରତୀୟ ରାଜନୀତିରେ ଏକ ଶକ୍ତିଶାଳୀ ଓ ସମ୍ମାନନୀୟ ନେତା ଭାବେ ପରିଚିତ ହୋଇଥିଲେ। ତାଙ୍କ ସତ୍ୟନିଷ୍ଠା ଓ କର୍ମନିଷ୍ଠା ତାଙ୍କୁ ଲୋକମାନଙ୍କ ମନରେ ଅତ୍ୟନ୍ତ ଲୋକପ୍ରିୟ କରିଥିଲା। ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ ଏବଂ ରାଜ୍ୟର ଉନ୍ନତି ପାଇଁ ବହୁତ ଉଦ୍ୟମ କରିଥିଲେ। ତାଙ୍କ ନେତୃତ୍ୱରେ କୃଷି, ଶିକ୍ଷା ଓ ଗ୍ରାମୀଣ ବିକାଶରେ ବହୁତ ଉନ୍ନତି ହୋଇଥିଲା। ସେ ସବୁବେଳେ ସାଧାରଣ ଲୋକମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଥିଲେ। ଏହି କାରଣରୁ ସେ ଜଣେ ଜନନେତା ଭାବେ ପରିଚିତ ହୋଇଥିଲେ। ପରେ ସେ ଲୋକସଭାର ସ୍ପିକର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସ୍ପିକର ଭାବେ ତାଙ୍କର ନିଷ୍ପକ୍ଷତା ଓ ଶାନ୍ତ ନିଷ୍ପତ୍ତି ସମସ୍ତଙ୍କ ମନ ଜିତିଥିଲା। ସେ ସଦା ଗଣତନ୍ତ୍ରର ମର୍ଯ୍ୟାଦାକୁ ରକ୍ଷା କରି 1977 ମସିହାରେ ଭାରତର ଷଷ୍ଠ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ରାଷ୍ଟ୍ରପତି ପଦରେ ଥାଇ ମଧ୍ୟ ସେ ନିଜର ସରଳ ଜୀବନ ଓ ନମ୍ର ସ୍ୱଭାବ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିଲେ। ଆଜିର ଯୁବପିଢ଼ି ତାଙ୍କ ଜୀବନରୁ ପ୍ରେରଣା ନେବା ଆବଶ୍ୟକ। ବର୍ତ୍ତମାନ ସମାଜରେ ଯେଉଁଠାରେ ସ୍ୱାର୍ଥ ଓ ଅସତ୍ୟ ବଢ଼ୁଛି, ସେଠାରେ ନୀଲମ ସଞ୍ଜୀବ ରେଡ୍ଡିଙ୍କ ଆଦର୍ଶ ଆମ ପାଇଁ ଏକ ପଥପ୍ରଦର୍ଶକ ଭଳି ଅଟେ। ତ ଚାଲନ୍ତୁ ଶ୍ରୋତାବନ୍ଧୁ, ଆଜି ଯୁବବାଣୀ କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା। କଥାଚିତ୍ର ପ୍ରେମ ରତନ ଧନପାୟୁ, କଣ୍ଠ ଅନ୍ୱେଷା ବିନୀତ ସିଂ, ହରଦୀପ କୌର, ସାହବାବ ସାବ୍ରି, ସଙ୍ଗୀତ ହିମେଶ ରେଶମିଆ, ଗୀତ ଇରସାଦ କାମିଲ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ସମୟ ତ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ଉପସ୍ଥାପନାରେ ମୁଁ କୁସୁମ। ନମସ୍କାର।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ଆମ ଦେଶରେ ଏପରି ଅନେକ ମହାନ ବ୍ୟକ୍ତିତ୍ୱ ଜନ୍ମଗ୍ରହଣ କରି ଦେଶ ପାଇଁ ଅନେକ ଅବଦାନ ଦେଇଯାଇଛନ୍ତି, ଯେଉଁଥିପାଇଁ ଆଜି ମଧ୍ୟ ଆମେ ସେମାନଙ୍କୁ ସ୍ମରଣ କରିଥାଉ। ସେମିତି ଜଣେ ବିଶେଷ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଭାରତର ଷଷ୍ଠ ରାଷ୍ଟ୍ରପତି ନୀଲମ ସଞ୍ଜୀବ ରେଡ୍ଡି। ସେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ କଲେଜ ପାଠ ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ସେଥିପାଇଁ ସେ କାରାବରଣ ମଧ୍ୟ କରିଥିଲେ। ସେ ଆନ୍ଧ୍ରପ୍ରଦେଶ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ, ଲୋକସଭାର ବାଚସ୍ପତି ମଧ୍ୟ ହୋଇଥିଲେ। ସେ ହେଉଛନ୍ତି ଭାରତର ପ୍ରଥମ ରାଷ୍ଟ୍ରପତି ଯିଏ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ସେ 1913 ମଇ ମାସ 19 ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସ୍ୱଚ୍ଛ ପ୍ରଶାସନ ଏବଂ ଉଚ୍ଚ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ପ୍ରସିଦ୍ଧ। ଆସ ପିଲାଏ, ତାଙ୍କର ସତ୍ୟନିଷ୍ଠ ଦେଶପ୍ରେମ ଗୁଣ ସବୁକୁ ଆମେ ଶିଖିବା ଏବଂ ଆମ ଜୀବନରେ ପ୍ରୟୋଗ କରି ନିଜକୁ ଉଚ୍ଚ ପ୍ରତିଷ୍ଠିତ କରି ଦେଶ ପାଇଁ ଗୌରବ ଆଣିବା ପାଇଁ ଉଦ୍ୟମ କରିବା। ପିଲାଏ, ମଇ ମାସ 19 ତାରିଖରେ ବିଶ୍ୱ ଫେୟାର ପ୍ଲେ ଦିବସ ମଧ୍ୟ ମିଳିତ ଜାତିସଂଘ ଦ୍ୱାରା ସାରା ବିଶ୍ୱରେ ପାଳନ କରାଯାଏ। କ୍ରୀଡ଼ା ମାଧ୍ୟମରେ ସଦ୍ଭାବ, ସମାନତା ଏବଂ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଏ। ଆସ ପିଲାଏ, ଆମେ ମଧ୍ୟ ଖେଳ ମାଧ୍ୟମରେ ସମ୍ମାନ, ସତ୍ୟନିଷ୍ଠତା, ସହନଶୀଳତା ଏବଂ ସମନ୍ୱୟ ଭଳି ମାନବୀୟ ଗୁଣକୁ ଶିଖିବା ଏବଂ ବଜାୟ ରଖିବାରେ ସହଯୋଗ କରି ବିଶ୍ୱ ଶାନ୍ତି, ଲିଙ୍ଗଗତ ସମାନତା ଏବଂ ସାମାଜିକ ସମନ୍ୱୟ ରକ୍ଷା କରିବାରେ ସହଯୋଗ କରିବା, ଏହି ସୁଚିନ୍ତା ସହିତ ଶୁଣିବା କାର୍ଯ୍ୟକ୍ରମରେ ଗୀତଟିଏ। ଗୀତଟିକୁ ତୁମ ପାଇଁ ଗାଇଛନ୍ତି ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ, ନମିତା ଦାସ ଏବଂ ରଣଧୀର ମହାନ୍ତ। ଗୀତଟିକୁ ତୁମ ପାଇଁ ରଚନା କରିଛନ୍ତି ଦୁର୍ଗାଚରଣ ସାମନ୍ତରାୟ।

0: ଲାଗିଲାଏ ଆମ ଦେଶ ଆଜି ସ୍ୱାଧୀନ, କାହିଁକିନା ଏଥିପାଇଁ ଅନେକ ମହାନ ବ୍ୟକ୍ତି ନିଜର ଅବଦାନ ଦେଇଯାଇଛନ୍ତି। ଆଜି ଆମେ ଯାହାଙ୍କ ବିଷୟରେ କଥା ହେବା, ସେ ମଧ୍ୟ ଜଣେ ମହାନ ବ୍ୟକ୍ତି ଯିଏ ଆମର ଦେଶର ସ୍ୱାଧୀନତା ପାଇଁ ଅବଦାନ ଦେଇଯାଇଛନ୍ତି। ସେ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ରାସବିହାରୀ ବୋଷ। ଆସ ପିଲାଏ, ବଡ଼ ମଣିଷଙ୍କ କଥାକ୍ରମରେ ଆଜି ଶୁଣିବା ଆଲୋଚନା ରାସବିହାରୀ ବୋଷ। ତୁମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଅପା ଅନୁପମା ବିଶ୍ୱାଳ।
1: ରାସବିହାରୀ ବୋଷ ଥିଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ନିର୍ଭୀକ ମହାନ ବିପ୍ଳବୀ। ସେ 25 ତାରିଖ ମେ ମାସ 1886 ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ସୁବଲଦାହା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଶ୍ରୀଯୁକ୍ତ ବିନୋଦ ବିହାରୀ ବୋଷ ଏବଂ ମାତାଙ୍କ ନାମ ଭୁବନେଶ୍ୱରୀ ଦେବୀ ଥିଲା। ମାତ୍ର 3 ବର୍ଷ ବୟସରେ ଅର୍ଥାତ୍ 1898 ତାଙ୍କ ମାତାଙ୍କର ଦେହାନ୍ତ ହୋଇଥିଲା। ପରେ ତାଙ୍କ ମାଉସୀ ବାମା ସୁନ୍ଦରୀ ଓ ଜେଜେବାପା କାଳିଚରଣ ବୋଷ ତାଙ୍କର ଲାଳନ ପାଳନ କରିଥିଲେ। ତାଙ୍କୁ ସ୍ନେହରେ ରାସୁ ବୋଲି ସମସ୍ତେ ଡାକୁଥିଲେ। ତାଙ୍କ ପ୍ରାଥମିକ ଶିକ୍ଷା ନିଜ ଗ୍ରାମ ସୁବଲଦାହାର ଚାଟଶାଳୀରୁ ଆରମ୍ଭ ହୋଇଥିଲା। ପରେ ତାଙ୍କ ପିତା ସରକାରୀ ଚାକିରି କରୁଥିବାରୁ ସେ ଫ୍ରେଞ୍ଚ ଶାସନାଧୀନ ଚନ୍ଦନନଗରକୁ ଚାଲିଯାଇ ସେଠାରେ ଥିବା ଡୁପ୍ଲେକ୍ସ କଲେଜରେ ଅଧ୍ୟୟନ କରିଥିଲେ। ସେଠାରେ ଅଧ୍ୟକ୍ଷ ଚାରୁ ଚନ୍ଦ୍ର ରାୟ ତାଙ୍କୁ ବିପ୍ଳବୀ ରାଜନୀତି ପ୍ରତି ଅନୁପ୍ରାଣିତ କରିଥିଲେ। ପ୍ରଥମରୁ ନିଜ ଜେଜେବାପା କାଳିଚରଣ ବୋଷଙ୍କଠାରୁ ଶୁଣିଥିବା ବୀରତ୍ୱ ଓ ଦେଶାତ୍ମବୋଧ କାହାଣୀ ତାଙ୍କ ମନରେ ସ୍ୱାଧୀନତା ଆନ୍ଦୋଳନର ନିଆଁ ଜାଳିଥିଲା। ପିଲାଦିନରୁ ହିଁ ସେ ବେଶ୍ ସାହସୀ ଏବଂ ଜିତଖୋର ଥିଲେ। ସେ କୌଣସି ପରିସ୍ଥିତିରେ ଅନ୍ୟାୟ ନିର୍ଦ୍ଦେଶକୁ ମାନୁନଥିଲେ। ଚନ୍ଦନନଗରରେ ଥିବା ସମୟରେ ସେ ଫ୍ରେଞ୍ଚ ସଂସ୍କୃତି ଏବଂ 1799 ଫ୍ରେଞ୍ଚ ବିପ୍ଳବର ମହାନ ଚିନ୍ତାଧାରା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ପରେ ସେ କଲିକତାର ମୋର୍ଟନ୍ ସ୍କୁଲରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ମେଡିକାଲ ସାଇନ୍ସ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ବିପ୍ଳବ ଆକର୍ଷଣ ଜେଜେବାପାଙ୍କ ଓ ଶିକ୍ଷକଙ୍କ ଗପ ଶୁଣିବାରୁ ହିଁ ହୋଇଥିଲା। ତା ସହିତ ସେ ଗାଁରେ ଲାଠି ଖେଳ ମଧ୍ୟ ଶିଖିଥିଲେ। ପାଠପଢ଼ା ସହିତ ଶାରୀରିକ ସାହସ ଓ ଶକ୍ତି ପ୍ରତି ଅଧିକ ଧ୍ୟାନ ଦେଉଥିଲେ। ଚନ୍ଦନନଗରରେ ପଢ଼ିବା ସମୟରେ ଶ୍ରୀଶ ଚନ୍ଦ୍ର ଘୋଷ ତାଙ୍କ ସବୁଠାରୁ ପ୍ରିୟ ବନ୍ଧୁ ଥିଲେ। ଦୁହେଁ ମିଶି ବ୍ରିଟିଶ ବିରୋଧୀ ଚିନ୍ତାଧାରା ଆଲୋଚନା କରୁଥିଲେ ଓ ପରବର୍ତ୍ତୀ ସମୟରେ ଏକାଠି ବିପ୍ଳବୀ ସଂଗଠନରେ ଯୋଗ ଦେଇଥିଲେ। ତାଙ୍କ ରାଜନୈତିକ ଏବଂ ସ୍ୱାଧୀନତା ସଂଗ୍ରାମ ଅନନ୍ୟ ଓ ଅସାଧାରଣ ଥିଲା। ପ୍ରାରମ୍ଭିକ ବିପ୍ଳବାତ୍ମକ କାର୍ଯ୍ୟକଳାପର କିଛି ଧାରଣା ଏଠାରେ ଦେବା। ସେ ବଙ୍ଗଳାର ଯୁଗାନ୍ତର ଏବଂ ଅନୁଶୀଳନ ସମିତି ଭଳି ଗୁପ୍ତ ବିପ୍ଳବୀ ସଂଗଠନ ସହିତ ଜଡ଼ିତ ଥିଲେ। ବ୍ରିଟିଶ ସରକାରଙ୍କ ନଜରରୁ ବଞ୍ଚିବା ପାଇଁ ସେ ଡେରାଡୁନ୍ର ଫରେଷ୍ଟ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ରେ ଜଣେ ପ୍ରଧାନ କିରାଣୀ ଭାବରେ ଚାକିରି କରିଥିଲେ। ଏହି ଚାକିରି ପଛରେ ପ୍ରକୃତ ଉଦ୍ଦେଶ୍ୟ ଥିଲା ବଙ୍ଗଳା, ପଞ୍ଜାବ ଏବଂ ଉତ୍ତରପ୍ରଦେଶର ବିପ୍ଳବୀମାନଙ୍କୁ ଏକାଠି କରି ବ୍ରିଟିଶ ଶାସନ ବିରୋଧରେ ଏକ ବଡ଼ ଆନ୍ଦୋଳନ ପ୍ରସ୍ତୁତ କରିବା। ତାଙ୍କର ସବୁଠାରୁ ବଡ଼ ସଫଳତା ଥିଲା 1912 ଦିଲ୍ଲୀ ଲାହୋର ଷଡ଼ଯନ୍ତ୍ର, ଯେଉଁଥିରେ ସେ ବ୍ରିଟିଶ ଭାଇସରାୟ ଲର୍ଡ ହିଡିଙ୍ଗ୍ସଙ୍କ ଉପରକୁ ବୋମା ମାଡ଼ କରିବା ପାଇଁ ଯୋଜନା କରିଥିଲେ। ଦିନଟି ଥିଲା 23 ଡିସେମ୍ବର 1912। ବ୍ରିଟିଶ ଭାରତର ରାଜଧାନୀ କଲିକତାରୁ ଦିଲ୍ଲୀ ସ୍ଥାନାନ୍ତର ହେଉଥିଲା। ସେହି ସମୟରେ ଦିଲ୍ଲୀର ଚାନ୍ଦିନୀ ଚୌକଠାରେ ହାଡିଞ୍ଜଙ୍କ ରାଜକୀୟ ଶୋଭାଯାତ୍ରା ଉପରକୁ ବୋମା ଫିଙ୍ଗା ଯାଇଥିଲା। ଏହାର ଫଳାଫଳ ଗୁରୁତର ଥିଲା। ଆକ୍ରମଣରେ ଭାଇସରାୟ ବଞ୍ଚିଯାଇଥିଲେ ମଧ୍ୟ ବହୁତ ଆଘାତ ପାଇଥିଲେ। ପୋଲିସ ଖୋଜି ବସିଲା ରାସବିହାରୀଙ୍କୁ, ହେଲେ ସେ କ'ଣ ଧରାପଡ଼ନ୍ତେ? ବ୍ରିଟିଶ ପୋଲିସକୁ ଚକମା ଦେଇ ଚତୁରତାର ସହ ଡେରାଡୁନ୍ ଫେରିଯାଇ ନିଜ ଚାକିରିରେ ଯୋଗ ଦେଇଥିଲେ, ଯେମିତିକି କିଛି ସେ ଜାଣିନାହାନ୍ତି। ବ୍ରିଟିଶ ଅଧିକାରୀମାନଙ୍କୁ ନେଇ ଏକ ନିନ୍ଦା ସଭା ଆୟୋଜନ କରି କଡ଼ା ଭାଷାରେ ଅଭିନୟ ଭାଷଣ ଦେଇଥିଲେ। ଏହାଦ୍ୱାରା ବ୍ରିଟିଶ ସରକାର ଭାବିଥିଲେ ଯେ ବୋଷ ଜଣେ ବ୍ରିଟିଶ ଭକ୍ତ ନାଗରିକ। ତାଙ୍କ ଉପରୁ ବ୍ରିଟିଶ ସରକାର ସନ୍ଦେହ ହଟାଇ ଦେଇଥିଲା। ଏହି ସମୟରେ ତାଙ୍କ ସାଙ୍ଗ ବସନ୍ତ କୁମାର ବିଶ୍ୱାସ, ଅବଧ ବିହାରୀ ଓ ଅମୀର ଚାନ୍ଦ ସହଯୋଗ କରିଥିଲେ। 1915 ଗଦର ଆନ୍ଦୋଳନ ଓ ସଶସ୍ତ୍ର ବିଦ୍ରୋହର ପ୍ରୟାସ ଘଟିଥିଲା। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ରାସବିହାରୀ ବୋଷ ଗଦର ପାର୍ଟିର ବିପ୍ଳବୀମାନଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ବ୍ରିଟିଶ ଭାରତୀୟ ସେନାରେ ଥିବା ଭାରତୀୟ ସୈନିକମାନଙ୍କ ସହାୟତାରେ 21 ଫେବୃଆରୀ 1915 ଏକ ସାରା ଭାରତୀୟ ସଶସ୍ତ୍ର ବିଦ୍ରୋହ ପାଇଁ ଯୋଜନା କରିଥିଲେ, କିନ୍ତୁ ଜଣେ ବିଶ୍ୱାସଘାତକ ଯୋଗୁଁ ବ୍ରିଟିଶ ସରକାର ଏହି ଯୋଜନା ବିଷୟରେ ଆଗୁଆ ଜାଣିବାକୁ ପାଇଲେ ଏବଂ ଅନେକ ବିପ୍ଳବୀଙ୍କୁ ଗିରଫ କଲେ। ବୋଷଙ୍କୁ ଧରିବା ପାଇଁ ବ୍ରିଟିଶ ସରକାର ବଡ଼ ପୁରସ୍କାର ଘୋଷଣା ମଧ୍ୟ କଲେ। ତେଣୁ ସେ ରବୀନ୍ଦ୍ରନାଥ ଟେଗୋରଙ୍କ ଜଣେ ସମ୍ପର୍କୀୟ ପିଏନ୍ ଟେଗୋର ଅର୍ଥାତ୍ ପ୍ରିୟନାଥ ଟେଗୋରଙ୍କ ଛଦ୍ମ ନାମରେ ଭାରତ ଛାଡ଼ି ମେ 1915 ଜାପାନ ପଳେଇଥିଲେ। ସେଠାରେ ପହଞ୍ଚିବା ପରେ ବ୍ରିଟିଶ ସରକାର ତାଙ୍କୁ ଭାରତ ଫେରସ୍ତ ଆଣିବା ପାଇଁ ଜାପାନ ସରକାରଙ୍କ ଉପରେ ଚାପ ପକାଇଥିଲେ, କିନ୍ତୁ ଜାପାନର କିଛି ଜାତୀୟତାବାଦୀ ନେତା ତାଙ୍କୁ ସୁରକ୍ଷା ଦେଇଥିଲେ। ସେଠାକାର ଜଣେ ପ୍ରଭାବଶାଳୀ ନେତା ମିତ୍ସୁରୁ ତୋୟାମା ତାଙ୍କୁ ଲୁଚାଇବାରେ ସାହାଯ୍ୟ କରିଥିଲେ। ଟୋକିଓର ଏହି ପ୍ରସିଦ୍ଧ ବେକେରୀ ନାକାମୁରାୟାରେ ଲୁଚାଇ ବୋଷଙ୍କୁ ରଖାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଏବଂ ଜାପାନର ନାଗରିକତ୍ୱ ପାଇବା ପାଇଁ ସେ ସେହି ବେକେରୀ ମାଲିକଙ୍କ ଝିଅ ତୋଶିକୋ ସୋମାଙ୍କୁ ବିବାହ କରିଥିଲେ। ଏହି ବିବାହ ପରେ ବ୍ରିଟିଶ ସରକାର ଆଇନଗତ ଭାବରେ ତାଙ୍କୁ ଆଉ ଗିରଫ କରିପାରିନଥିଲେ। ରାସବିହାରୀ ବୋଷ ଜାପାନରେ କେବଳ ରାଜନୀତି ନୁହେଁ, ସେ ଦେଶରେ ସ୍ୱାଦିଷ୍ଟ ଇଣ୍ଡୋ କରି ସହ ପରିଚିତ କରାଇ ସଫଳ ସାଂସ୍କୃତିକ କୂଟନୀତି ମଧ୍ୟ କରିଥିଲେ। ସେଠାକାର ଲୋକମାନଙ୍କୁ ପ୍ରକୃତ ଭାରତୀୟ ମସଲାଯୁକ୍ତ ଚିକେନ୍ କରି ଖାଇବାକୁ ଦେଉଥିଲେ, ଯାହା ଜାପାନୀମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ସେମାନେ ସିଧାସଳଖ ଭାରତୀୟ ସ୍ୱାଦର ପରିଚୟ ପାଇଥିଲେ। 1927 ସୋମା ପରିବାର ବେକେରୀ ଉପରେ ଏକ ରେଷ୍ଟୁରାଣ୍ଟ ଖୋଲି ଏହାକୁ ବିକ୍ରି କରିବା ଆରମ୍ଭ କଲେ। ଏହା ଏତେ ଲୋକପ୍ରିୟ ହୋଇଥିଲା ଯେ ନାକାମୁରାୟା କମ୍ପାନୀ ଅତି ଶୀଘ୍ର ବୃଦ୍ଧି ପାଇ ଟୋକିଓ ଷ୍ଟକ୍ ଏକ୍ସଚେଞ୍ଜରେ ମଧ୍ୟ ପଞ୍ଜୀକୃତ ହୋଇଥିଲା। ଆଜି ମଧ୍ୟ ଜାପାନରେ ଏହା ସବୁଠାରୁ ପ୍ରିୟ ଖାଦ୍ୟ ମଧ୍ୟରୁ ଗୋଟିଏ। ଏହି ଖାଦ୍ୟ ପାଇଁ ତାଙ୍କୁ ଜାପାନରେ ବୋଷ ଅଫ୍ ନାକାମୁରାୟା ବୋଲି କୁହାଗଲା। ଏହି କରି ଖାଇବାକୁ ଯେଉଁ ସେନା ଅଧିକାରୀ ନେତା ସାମ୍ବାଦିକମାନେ ଆସୁଥିଲେ, ବୋଷ ସେମାନଙ୍କୁ ଭାରତର ସ୍ୱାଧୀନତା ଆନ୍ଦୋଳନ ସପକ୍ଷରେ ପ୍ରଭାବିତ କରୁଥିଲେ। ଏଥିରୁ ତାଙ୍କର ଅଦମ୍ୟ ସାହସ ବାରି ହେବା ସହ ଦେଶପ୍ରେମ ଜଣାପଡ଼ିଯାଉଥିଲା। 1942 ଜୁନ୍ ଥାଇଲାଣ୍ଡର ବ୍ୟାଙ୍କକ୍ ଠାରେ ରାସବିହାରୀ ବୋଷଙ୍କ ନେତୃତ୍ୱରେ ଏକ ଐତିହାସିକ ସମ୍ମିଳନୀ ହୋଇଥିଲା। ଏହି ସମ୍ମିଳନୀରେ ଏକ ପ୍ରସ୍ତାବ ଗୃହୀତ ହେଲା ଯେ ଜର୍ମାନୀରେ ଥିବା ସୁଭାଷ ଚନ୍ଦ୍ର ବୋଷଙ୍କୁ ପୂର୍ବ ଏସିଆକୁ ଆସିବା ପାଇଁ ନିମନ୍ତ୍ରଣ କରାଯାଉ। ରାସବିହାରୀ ବୋଷ ଜାଣିଥିଲେ ଯେ ତାଙ୍କର ବୟସ ଏବଂ ଅସୁସ୍ଥତା ଯୋଗୁଁ ସେ ଆଜାଦ ହିନ୍ଦ ଫୌଜକୁ ଯୁଦ୍ଧ ମଇଦାନକୁ ନେଇପାରିବେ ନାହିଁ। ତେଣୁ ସେ ନିଜର ଆତ୍ମସମ୍ମାନକୁ ପଛରେ ପକାଇ ଜଣେ ନିଃସ୍ୱାର୍ଥପର ନେତା ଭାବେ ସମସ୍ତ କ୍ଷମତା ନେତାଜୀଙ୍କୁ ସମର୍ପଣ କରିଦେଇଥିଲେ। ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ରାସବିହାରୀ ବୋଷ ଜାପାନରେ ରହି କେବଳ ରାଜନୈତିକ କ୍ଷେତ୍ରରେ ନୁହେଁ, ବରଂ ଜାପାନୀ ଭାଷାରେ ଅନେକ ପୁସ୍ତକ ରଚନା ଏବଂ ସାହିତ୍ୟିକ ପ୍ରକାଶନ ମାଧ୍ୟମରେ ସାହିତ୍ୟ ସେବା କରିଥିଲେ। ତାଙ୍କ ସାହିତ୍ୟିକ ଏବଂ ସାଂସ୍କୃତିକ ଅବଦାନ ନିଶ୍ଚିତ ଭାବରେ ଚିରସ୍ମରଣୀୟ ଅଟେ। ଜାପାନୀ ଭାଷାରେ ପ୍ରାୟ 18 ପୁସ୍ତକ ଏବଂ 50 ଅଧିକ ପ୍ରବନ୍ଧ ଲେଖିଥିଲେ। ତାଙ୍କର ପ୍ରସିଦ୍ଧ ପ୍ରବନ୍ଧଗୁଡ଼ିକ ମଧ୍ୟରେ ଇଣ୍ଡୋନୋ ସାକେବି ଅର୍ଥାତ୍ ଭାରତର ଆର୍ତ୍ତନାଦ ଅନ୍ୟତମ ଅଟେ। ଏହି ପୁସ୍ତକ ମାଧ୍ୟମରେ ସେ ଭାରତୀୟ ସଂସ୍କୃତି ଏବଂ ସ୍ୱାଧୀନତା ଆନ୍ଦୋଳନ ସମ୍ପର୍କରେ ଜାପାନୀ ନାଗରିକଙ୍କୁ ଅବଗତ କରାଇଥିଲେ। ପୁସ୍ତକର ମୁଖ୍ୟ ବିଷୟଗୁଡ଼ିକ ହେଲା ଭାରତର ସ୍ୱାଧୀନତା ସଂଗ୍ରାମ, ବ୍ରିଟିଶ ଶୋଷଣର ଚିତ୍ର, ରାଷ୍ଟ୍ରପ୍ରେମ ଓ ବିପ୍ଳବୀ ଚେତନା, ଭାରତ ଜାପାନ ସମ୍ପର୍କ ଓ ଏସିଆର ଏକତାର ଆବଶ୍ୟକତା। ଏହା କେବଳ ଏକ ପୁସ୍ତକ ନଥିଲା, ବରଂ ଭାରତର ସ୍ୱାଧୀନତା ପାଇଁ ଏ ବିପ୍ଳବୀ ହୃଦୟର ଏକ ଡାକ ଥିଲା। ଏହା ଜାପାନରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ପ୍ରତି ସହାନୁଭୂତି ସୃଷ୍ଟି କରିଥିଲା। ବହିଟି ସୁଭାଷ ଚନ୍ଦ୍ର ବୋଷଙ୍କୁ ମଧ୍ୟ ପ୍ରେରଣା ଦେଇଥିଲା। ସେ ଦି ନ୍ୟୁ ଏସିଆ ଏବଂ ଦି ଏସିଆନ୍ ରିଭ୍ୟୁ ଭଳି ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକାଗୁଡ଼ିକର ସମ୍ପାଦନ କରିଥିଲେ। ଏସବୁ ପତ୍ରିକାରେ ସେ ଏସିଆର ସ୍ୱାଧୀନତା ଏବଂ ଉପନିବେଶ ବିରୋଧୀ ଚିନ୍ତାଧାରାକୁ ଲେଖା ମାଧ୍ୟମରେ ପ୍ରକାଶ କରୁଥିଲେ। ତା ସହିତ ପୂର୍ବୀୟ ସଂସ୍କୃତିର ମହତ୍ତ୍ୱ ଓ ପଶ୍ଚିମା ଶକ୍ତିମାନଙ୍କ ପ୍ରଭାବ ମଧ୍ୟ ପ୍ରକାଶ କରୁଥିଲେ। ଭାରତର ସ୍ୱାଧୀନତା ବିଷୟକ ଚିନ୍ତା, ନୂତନ ଏସିଆ ତତ୍ତ୍ୱ, ଏସିଆର ଜାତୀୟ ଆନ୍ଦୋଳନ, ଭାରତ ଓ ଜାପାନ ଇତ୍ୟାଦି ପ୍ରବନ୍ଧ ସେ ଲେଖିଥିଲେ ଜାପାନୀ ଭାଷାରେ। ଲେଖନୀ ସହିତ ସେ ଜାପାନରେ ଭାରତୀୟ ସାଂସ୍କୃତିକ ଖାଦ୍ୟ ପରିଚିତ କରେ। ଯାଇଥିଲେ। ସେଥିପାଇଁ ଜାପାନ ସରକାର ତାଙ୍କୁ ସମ୍ମାନଜନକ ଅର୍ଡର ଅଫ୍ ଦି ରାଇଜିଂ ସନ୍ ଉପାଧିରେ ଭୂଷିତ କରିଥିଲେ। ମହାନ ଭାରତୀୟ ମହାପୁରାଣ ରାମାୟଣକୁ ଜାପାନୀ ଭାଷାରେ ଅନୁବାଦ କରି ବେଶ୍ ପ୍ରଶଂସିତ ହୋଇଥିଲେ। ଅନେକ ସାଂସ୍କୃତିକ ସଂସ୍ଥା ଯଥା ଇଣ୍ଡିଆନ୍ ସୋସାଇଟି ଏବଂ ଇଣ୍ଡୋ ଜାପାନିଜ୍ ଫ୍ରେଣ୍ଡସ୍ ସୋସାଇଟି ପ୍ରତିଷ୍ଠା କରିଥିଲେ। ଏହି କାର୍ଯ୍ୟଗୁଡ଼ିକ ମାଧ୍ୟମରେ ସେ ଏସୀୟ ଦେଶମାନଙ୍କ ମଧ୍ୟରେ ଏକତା

0: ବା ପ୍ୟାନ୍ ଏସିଆନିଜିମ୍ ଭାବନାକୁ ପ୍ରୋତ୍ସାହିତ କରିଥିଲେ। ସବୁରି ମଧ୍ୟରେ ତାଙ୍କ ଜୀବନ ଏକ ସଂଘର୍ଷମୟ ଥିଲା। ଦୀର୍ଘ ଦିନ ଧରି ଗୁପ୍ତ ଜୀବନ, ଅତ୍ୟଧିକ ପରିଶ୍ରମ, ଚିନ୍ତା ଓ ଦୁର୍ବଳ ସ୍ୱାସ୍ଥ୍ୟ କାରଣରୁ ତାଙ୍କ ଶରୀର ଅତ୍ୟନ୍ତ କ୍ଲାନ୍ତ ହୋଇପଡ଼ିଥିଲା। ସେ ଜାପାନରେ ରହି ଭାରତର ସ୍ୱାଧୀନତା ପାଇଁ ଅବିରତ କାମ କରୁଥିଲେ। ଶେଷରେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲେ। ଶେଷ ଜୀବନ ଦୁଃଖ, ସଂଘର୍ଷ ଓ ଦେଶପ୍ରେମର ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ଅଧ୍ୟାୟ ଥିଲା। ନିଜ ଦେଶ ପାଇଁ କାମ କରି କରି ଜାପାନ ମାଟିରେ ଦିନ କଟାଉଥିଲେ। ଏହା ତାଙ୍କ ପାଇଁ ନିଶ୍ଚୟ କଷ୍ଟଦାୟକ ଥିଲା। ଗୋଟିଏ ପଟେ ମାନସିକ ଚାପ ଓ ଗୋଟିଏ ପଟେ ଦେଶପ୍ରେମ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯୁଦ୍ଧର ଚାପ, ଅଭାବ ଓ ଅସ୍ଥିରତା ମଧ୍ୟରେ ତାଙ୍କ ଚିକିତ୍ସା ସଠିକ୍ ଭାବରେ ହୋଇପାରୁନଥିଲା। ସେ ଜାଣୁଥିଲେ ଯେ ତାଙ୍କ ଜୀବନ ଧୀରେ ଧୀରେ ଶେଷ ପଥକୁ ଯାଉଛି, କିନ୍ତୁ ନିଜ ଲକ୍ଷ୍ୟରୁ ସେ କେବେ ହଟିନଥିଲେ। ସେଠାରେ ସେ ଜଣେ ଅତ୍ୟନ୍ତ ସମ୍ମାନନୀୟ ବ୍ୟକ୍ତି ହୋଇଯାଇଥିଲେ, ହେଲେ ମଧ୍ୟ ଶେଷ ଜୀବନରେ କଷ୍ଟ ଅନୁଭବ କରିଥିଲେ। ତାଙ୍କ ପତ୍ନୀ ତୋଷିକୋ ସୋମାଙ୍କ ଅକାଳ ମୃତ୍ୟୁ ତାଙ୍କୁ ବହୁତ କଷ୍ଟ ଦେଇଥିଲା। ସେଥିପାଇଁ ସେ ଏକା ଦୁର୍ବଳ ମନେ କରୁଥିଲେ। ଅସୁସ୍ଥ ହେବା ପରେ ମଧ୍ୟ ନିଜ ସହଯୋଗୀ ସହ ଆଲୋଚନା କରୁଥିଲେ ଓ ଭାରତର ସ୍ୱାଧୀନତା ନେଇ ଯୋଜନା କରୁଥିଲେ। ତାଙ୍କର ବିଶ୍ୱାସ ଥିଲା ଭାରତ ଦିନେ ନିଶ୍ଚୟ ସ୍ୱାଧୀନ ହେବ। ସେହି ବିଶ୍ୱାସ ତାଙ୍କୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବଞ୍ଚାଇ ରଖିଥିଲା। ଜୀବନର ସମସ୍ତ ଶକ୍ତି ସେ ଦେଶ ପାଇଁ ଉତ୍ସର୍ଗ କରିଦେଇଥିଲେ। 21 ଜାନୁଆରୀ 1945 ମସିହାରେ ଟୋକିଓରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ତାଙ୍କ ମୃତ୍ୟୁ ଜାପାନ ଓ ଭାରତ ଦୁଇ ଦେଶର ଦେଶପ୍ରେମୀମାନଙ୍କୁ ଗଭୀର ଦୁଃଖ ଦେଇଥିଲା। ତାଙ୍କ ଜୀବନ ପ୍ରମାଣ କରେ ଯେ ଏକ ସତ୍ୟ ଦେଶଭକ୍ତ ନିଜ ସୁଖ, ପରିବାର ଓ ଜୀବନକୁ ମଧ୍ୟ ଦେଶ ପାଇଁ ବଳିଦାନ କରିପାରେ। ସତରେ ଦେଶ ପାଇଁ ଲଢ଼ିଲେ ସାରା ଜୀବନ, ଦେଶ ହିତେ ଗଢ଼ା ତାଙ୍କ ପରାଣ, ବିଦେଶ ମାଟିରେ ଦେଲେ ଜୀବନ ହାରି, ଅମର ହେଲେ ସେଇ ରାସବିହାରୀ, ଅମର ହେଲେ ସେଇ ରାସବିହାରୀ।
1: ଶୁଣିଲ ତ ପିଲାଏ ବଡ଼ମଣିଷଙ୍କ କଥାକ୍ରମରେ ଆଲୋଚନା ରାସବିହାରୀ ବୋଷ। ତୁମ ପାଇଁ ଆଲୋଚନା କଲେ ବଡ଼ଅପା ଅନୁପମା ବିଶ୍ୱାଳ। ଏଥର କାର୍ଯ୍ୟକ୍ରମର ଶେଷରେ ଶୁଣିବା ଗୀତଟିଏ। ତମ ପାଇଁ ଗାଉଛନ୍ତି ଶ୍ରୁତି ସାଇ ତ୍ରିପାଠୀ। ତମ ପାଇଁ ଗୀତଟିକୁ ରଚନା କରିଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର।

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ଏବଂ

0: ଏକୁଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା ପହିଲାରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
1: एक जून से जो हम तय कर रहे हैं खेत बचाओ अभियान, उसमें हम ये सब चीजें कर सकते हैं। हम आधुनिक टेक्नोलॉजी की जानकारी भी दे सकते हैं, हम योजनाओं की ढंग से जानकारी दे सकते हैं। एक जून से 15 जून तक सोचा दलहन तिलहन मिशन के बारे में भी बता सकते हैं, तो किसान को जागरूक करने का काम उसमें हो सकता है। आईडी तेजी से अब बनाने का काम चल रहा है। फार्मर आईडी का मतलब है किसान के सारा विवरण एक ही जगह आ जाए, उसके पास जमीन, उसके पास परिवार, परिवार के सदस्य, बाकी संपत्ति एक जगह फार्मर आईडी, एक मिनट में, दो मिनट में बैंक लोन सैंक्शन कर सकता है।
0: ଶ୍ରୀ ଚୌହାନ କହିଛନ୍ତି, ପ୍ରତ୍ୟେକ ଚାଷୀଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି, ଫସଲ, ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ, ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ପ୍ରାକୃତିକ ଚାଷ ଦ୍ୱାରା ରାସାୟନିକ ସାରର ଆବଶ୍ୟକତା ହ୍ରାସ ପାଇବା ସହ ମାଟିର ଉର୍ବରତା ବଜାୟ ରହିବ। ଆଗାମୀ ଦିନରେ କୃଷକଙ୍କ ସୁରକ୍ଷା ପାଇଁ ନୂଆ ପେଷ୍ଟିସାଇଡ୍ ଆକ୍ଟ ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ ସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମୃଦ୍ଧ କୃଷକ ଯୋଜନାରେ ଗତ ଖରିଫ ଋତୁରେ 19 ଲକ୍ଷରୁ ଉର୍ଦ୍ଧ ଚାଷୀ ଉପକୃତ ହୋଇଛନ୍ତି। କୋରାପୁଟ, କଳାହାଣ୍ଡି ଭଳି 9ଟି ଜିଲ୍ଲାରେ 1 ଲକ୍ଷ ଏକର ଜମିରେ କଫି ବଗିଚାର ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମ୍ମିଳନୀରେ 5ଟି ରାଜ୍ୟର କୃଷିର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରସ୍ଥିତ ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ କଲେଜ ଓ ହସ୍କିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କେନ୍ଦ୍ର ସରକାରଙ୍କର କର୍ମଚାରୀ ରାଜ୍ୟ ବୀମା ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଯାଇଛି। ପ୍ରକଳ୍ପ ଅଧୀନରେ ଅନ୍ଧାରୁଆଠାରେ ସ୍ଥାୟୀ ଭିତ୍ତିଭୂମି ପ୍ରତିଷ୍ଠା ହେବାକୁ ଥିବାବେଳେ ମେଡିକାଲ କଲେଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଇଏସ୍ଆଇ ହସ୍କିଟାଲକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମଗମ୍ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭୋଟ୍ ଗଣତି ଏବଂ ଫଳାଫଳ ସାରଣୀକରଣକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସର୍ବୋତ୍ତମ ନିର୍ବାଚନ ପଦ୍ଧତି ଏବଂ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲାର କୁଡିଙ୍ଗାଠାରେ ନୂତନ ସିଭିଲ ଜଜ୍ କୋର୍ଟ ତଥା ଜେଏମ୍ଏଫ୍ସି କୋର୍ଟର ଶୁଭ ଉଦ୍ଘାଟନ ଆଜି ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମଧ୍ୟାହ୍ନ 12:30ରେ ପରିଷଦ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷାଫଳ ପୁସ୍ତିକା ଉନ୍କୋଚନ କରିବେ। ଅପରାହ୍ନ 3:00ରେ results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷାଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ଦ୍ୱାରା ଦେଶର 9ଟି ଏକକ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ସିଇଇ 2026 ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ

0: ହୋଇଛି। ଆବେଦନର ଶେଷ ତାରିଖ ଜୁନ୍ 5 ତାରିଖ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନର ବିସ୍ତୃତ ସୂଚନା RIEBBS.ac.in ପୋର୍ଟାଲରେ ପାଇପାରିବେ। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଚଳିତ ମାସ 9 ଦିନ ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବାକୁ ଦିନଧାର୍ଯ୍ୟ ହୋଇଥିବାବେଳେ ଗତ 11 ଓ 12 ତାରିଖରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଶେଷ ହୋଇଛି। ଅନ୍ୟପକ୍ଷରେ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକର ମରାମତି ଓ ସୁରକ୍ଷା, 24 ଘଣ୍ଟିଆ ସହାୟତା କେନ୍ଦ୍ର, ଦୈନିକ ରିପୋର୍ଟ ପ୍ରଦାନ ଆଦି ଉପରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ନିପୁଣ ଓଡ଼ିଶା ସେଲ୍ର ରାଜ୍ୟ ଉପଦେଷ୍ଟା ରିଟାମନି ବୋରାହା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗସ୍ତରେ ଯାଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ବିଦ୍ୟାଳୟର ଶୈକ୍ଷିକ ସମସ୍ୟା, ନିପୁଣ ଆପ୍ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟକୁ ପରିଚାଳନା କରିବା ତଥା ସର୍ବାଙ୍ଗୀନ ଶିକ୍ଷଣ ଅଭିବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଅଙ୍ଗୁଳାଇଠାରେ ଦୁଇଦିବସୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାରମ୍ପରିକ ଔଷଧ ଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ 50ରୁ ଅଧିକ ଷ୍ଟଲ୍ରେ ବିଭିନ୍ନ ଚେରମୂଳି, ଆୟୁର୍ବେଦ ଔଷଧ ଏବଂ ଚିକିତ୍ସା ପ୍ରଣାଳୀ ସଂକ୍ରାନ୍ତରେ ପ୍ରଚାର ପ୍ରସାର କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଆସନ୍ତାକାଲିଠାରୁ 29 ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା, ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା, ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ସମ୍ବଲପୁରର ହୀରାକୁଦଠାରେ ଆଜି ଅପରାହ୍ନ 2:30 ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। କାଳବୈଶାଖୀର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ଥିବାରୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳମରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ

0: ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଇଟାଲୀରେ ପହଞ୍ଚୁଛନ୍ତି। ରୋମ୍ରେ ଦୁଇଦିନିଆ ସରକାରୀ ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସକୁ ଯାଇଥିଲେ। ଏହାପରେ ନେଦରଲାଣ୍ଡ, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀ ଯାଇଛନ୍ତି। ଇଟାଲୀ ଗସ୍ତ ଶେଷ କରି ଆସନ୍ତାକାଲି ଶ୍ରୀ ମୋଦି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମ ଥର ପାଇଁ ନରୱେ ଗସ୍ତ କରିଥିଲେ। ନରୱେର ଓସ୍ଲୋଠାରେ ଦୁଇ ଦେଶର ବ୍ୟବସାୟ ଓ ଗବେଷଣା ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଘଟିଥିବା ଅଭିବୃଦ୍ଧିର ଉଚ୍ଚ ପ୍ରଶଂସା କରିଥିଲେ। ୟୁରୋପୀୟ ସଂଘ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଭାରତୀୟ ବ୍ୟବସାୟୀଙ୍କ ପାଇଁ ଆନ୍ତର୍ଜାତିକ ବଜାର ଅଧିକ ବ୍ୟାପକ ହୋଇପାରୁଛି। ଭାରତ ଏବଂ ନରୱେ ଉଭୟ ପକ୍ଷ $100 ବିଲିୟନ ନିବେଶର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଭାରତରେ 10 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏଥିପାଇଁ ଉଭୟ ଦେଶର ପ୍ରୟାସ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମ୍ମିଳନୀରେ ଶ୍ରୀ ମୋଦି ଭାରତର ଦୃଢ଼ ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି, ମାନବ ସମ୍ବଳ, ଦକ୍ଷ ଏବଂ ଆକାଂକ୍ଷୀ ଯୁବବର୍ଗ, ସୁଦୃଢ଼ ବ୍ୟବସାୟ ବ୍ୟବସ୍ଥା ଏବଂ ନିବେଶ ଅନୁକୂଳ ନିୟାମକ ଢାଞ୍ଚା ଉପରେ ଆଲୋକପାତ କରିଛନ୍ତି। ଦେଶର ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତି ବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ନିବେଶର ବ୍ୟାପକ ସୁଯୋଗ ରହିଛି। ଶ୍ରୀ ମୋଦି ନରୱେର ବ୍ୟବସାୟୀ ଗୋଷ୍ଠୀଙ୍କୁ ଭାରତରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଦେଇଛନ୍ତି। ଉଭୟ ଦେଶର ବ୍ୟାବସାୟିକ ସମ୍ପ୍ରଦାୟ ନୂତନ ସହଭାଗିତା ଗଠନ କରିବା ସହିତ ସମ୍ପର୍କ ବୃଦ୍ଧି ପାଇଁ ମାର୍ଗ ଉନ୍ମୋଚନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସମ୍ମିଳନୀରେ ବିଭିନ୍ନ କମ୍ପାନୀର 50ରୁ ଅଧିକ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଉଭୟ ଦେଶର ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ସମ୍ମିଳନୀ ଅବସରରେ ଭାରତ ଓ ନରୱେର ବିଭିନ୍ନ କମ୍ପାନୀ ଏବଂ ପ୍ରତିଷ୍ଠାନ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନରୱେ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ସ୍ୱିଡେନ୍ରେ ପହଞ୍ଚିଥିଲେ। ଗୋଥନବର୍ଗଠାରେ ଆୟୋଜିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ୍ ବୈଠକକୁ ସମ୍ବୋଧନ କରିଥିଲେ। ଭଲ୍ଭୋ ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ବୈଠକରେ ଶ୍ରୀ ମୋଦିଙ୍କ ସହ ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ ଯୋଗ ଦେଇଥିଲେ। ନିଜ ସମ୍ବୋଧନରେ ଶ୍ରୀ ମୋଦି ଭାରତ ଏବଂ ୟୁରୋପ ସଂଘ ସଦସ୍ୟ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ସମନ୍ୱୟ ଉପରେ ଆଲୋକପାତ କରିଥିଲେ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଏକ ପରିବର୍ତ୍ତନକାରୀ ଆର୍ଥିକ ସହଭାଗିତା ଭାବରେ ସେ ବର୍ଣ୍ଣନା କରିଥିଲେ। ଏହାଦ୍ୱାରା ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ସେବା କ୍ଷେତ୍ର ଏବଂ ନିରନ୍ତର ଯୋଗାଣ ଶୃଙ୍ଖଳରେ ନୂତନ ସୁଯୋଗ ସୃଷ୍ଟି ହେବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଭଳି ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ଭାରତ ୟୁରୋପ ବାଣିଜ୍ୟ ସହଭାଗିତାକୁ ଅଧିକ ତ୍ୱରାନ୍ୱିତ କରିବ। ବିବିଧ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳ ପରିସ୍ଥିତି ଉପରେ ଭାରତ ଓ ୟୁରୋପ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ମୋଦି ଗୁରୁତ୍ୱ ଦେଇଥିଲେ। ଭାରତରେ ଦୂରସଞ୍ଚାର ଓ ଡିଜିଟାଲ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଡିପ୍ଟେକ୍ ନିର୍ମାଣ, ସ୍ୱଚ୍ଛ ଶକ୍ତି, ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟସେବା ଓ ଜୀବବିଜ୍ଞାନ ଭଳି କ୍ଷେତ୍ରରେ ସହଭାଗୀ ହେବାକୁ ପ୍ରଧାନମନ୍ତ୍ରୀ ୟୁରୋପୀୟ ଶିଳ୍ପ ନେତୃତ୍ୱଙ୍କୁ ଆମନ୍ତ୍ରଣ କରିଥିଲେ। ସ୍ୱିଡେନ୍ ଗସ୍ତ ପୂର୍ବରୁ ଶ୍ରୀ ମୋଦି ନେଦରଲାଣ୍ଡ ଗସ୍ତରେ ଯାଇ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରିତାର ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ମତ ବିନିମୟ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଭୟ ରାଷ୍ଟ୍ର ସହଭାଗିତା ନେଇ ସମ୍ମତି ପ୍ରଦାନ କରିଛନ୍ତି। ଅର୍ଥନୈତିକ ସହଯୋଗ ଓ ପୁଞ୍ଜିନିବେଶ, ଜଳ, କୃଷି ଏବଂ ସ୍ୱାସ୍ଥ୍ୟକ୍ଷେତ୍ର, ଆଧୁନିକ ପ୍ରଯୁକ୍ତିବିଦ୍ୟା, ନବସୃଜନ, ବିଜ୍ଞାନ ଏବଂ ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସହଭାଗିତା ପାଇଁ ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି। ଏପରିକି ଶକ୍ତି ରୂପାନ୍ତରଣ, ନିରନ୍ତର ବିକାଶ ଏବଂ ସାମୁଦ୍ରିକ କ୍ଷେତ୍ର ପାଇଁ ଉଭୟ ରାଷ୍ଟ୍ର ମିଳିମିଶି କାମ କରିବାକୁ ସମ୍ମତ ହୋଇଛନ୍ତି। ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ପ୍ରତିରକ୍ଷା ସହଯୋଗ, ସୁରକ୍ଷା, ସୂଚନା ଆଦାନ ପ୍ରଦାନ, ଲୋକସମ୍ପର୍କ, ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମିଳିମିଶି କାର୍ଯ୍ୟ କରିବେ ବୋଲି ସ୍ଥିର ହୋଇଛି। ବିଶ୍ୱସ୍ତରରେ ଭାରତକୁ ଏକ ପ୍ରମୁଖ ଅଂଶୀଦାର ଭାବେ ଗଢ଼ି ତୋଳିବାରେ ଶ୍ରୀ ମୋଦିଙ୍କର ଏହି ପଞ୍ଚରାଷ୍ଟ୍ରୀୟ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ବିକଶିତ ଭାରତ ଲକ୍ଷ୍ୟ ପୂରା କରିବାର ଦିଗେ ଚାଷ ଆଉ ଚାଷୀମାନଙ୍କର ଗୁରୁତ୍ୱ ଆଇବା ଦିନେ ଆହୁରି ବଢ଼ିବା ବୋଲି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ମାଟିର ସ୍ୱାସ୍ଥ୍ୟ ରକ୍ଷା ଲାଗି ମୂଲ କରାଯିବା କ୍ଷେତ ବଞ୍ଚାଓ ଅଭିଯାନ। ଭୁବନେଶ୍ୱର ନ ସ୍ଥାପନା ହେବା ଇଏସ୍ଆଇ କଲେଜ ଆଉ ହସ୍ପିଟାଲ। ଆଇବାକେଲ ବାହାରବା ଯୁକ୍ତ ଦୁଇ ପରୀକ୍ଷା ଫଲ। ଆଉର୍ ରାଜ୍ୟର ଭିନ୍ ଭିନ୍ ଜାଗାନ ଜାରି ରହିଛେ ଗରମ। ମାସର ଶେଷ ତକ ଦକ୍ଷିଣ ପଶ୍ଚିମୀ ମୌସୁମୀ ବାୟୁ ପହଞ୍ଚିପାରେ କେରଳ। ଏଥର ପୂରା ଖବର। ଦେଶର ଅର୍ଥବ୍ୟବସ୍ଥାତି ଚାଷ କ୍ଷେତ୍ରକେ ଅତ୍କା ବରକସ କରିବାର ଲାଗି କେନ୍ଦ୍ର ସରକାର ଭିନ୍ ଭିନ୍ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ ବୋଲି କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ଭୁବନେଶ୍ୱରଠାରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କର କୃଷିମନ୍ତ୍ରୀ ସମ୍ମିଳନୀତି ଯୋଗଦେଇକରି ଶ୍ରୀ ଚୌହାନ କହିଛନ୍, ବିକଶିତ ଭାରତ ଲକ୍ଷ୍ୟ ପୂରା କରିବାର ଦିଗେ ଚାଷ ଆଉ ଚାଷୀମାନଙ୍କର ଗୁରୁତ୍ୱ ଆଇବା ଦିନେ ଆହୁରି ଅତ୍କା ବଢ଼ବା। ଇ ବଛର ଓଡ଼ିଶା ଧାନଘିନା କ୍ଷେତ୍ରଟି ରେକର୍ଡ କରିଛି। ରାଜ୍ୟ 76 ଲକ୍ଷ ମେଟ୍ରିକ୍ ଟନ୍ ଅତ୍କା ଧାନଘିନା ସାଙ୍ଗେ ଚାଷୀମାନଙ୍କୁ ପୂରା ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍।
1: धान की खरीदी में शायद 76 लाख मीट्रिक टन से ज्यादा किसानों से धान खरीदी है और पसीने की भी पूरी पूरी कीमत दी है। नंबर एक, खाद्य सुरक्षा सुनिश्चित करना है। 140 करोड़ भारतवासी अन्न के लिए, फल के लिए, सब्जी के लिए, दूध के लिए दुनिया के किसी देश की तरफ हाथ ना फैलाए, इसलिए हम आत्मनिर्भर बनेंगे। दूसरा, पोषण युक्त आहार उपलब्ध कराना है। और इससे भी आगे तीसरा जो लक्ष्य है, किसानों की बेहतर आजीविका आय बढ़ाना है, सुनिश्चित करना है वो सुखी जीवन।
0: ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଉର୍ବର ମାଟି, ଅନୁକୂଳ ଜଳବାୟୁ ଆଉ ଚାଷୀମାନଙ୍କର ପରିଶ୍ରମର ପ୍ରଶଂସା କରିକରି ସେ କହିଛନ୍, ଏ ଅଞ୍ଚଳ ସବୁ ଦେଶରେ ଚାଷର ବିକାଶର ମୁଖ୍ୟ କେନ୍ଦ୍ର ଭାବେ ବିକଶିତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଚାଷୀମାନଙ୍କର କମାନୀ ବଢ଼ାବାର ଆଉ ଚାଷ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ଲାଗି ପ୍ରତିବଦ୍ଧ ଆନ୍ ବୋଲି ସେ କହିଛନ୍। ଦେଶେ ସ୍ଥାୟୀ ଚାଷ ପ୍ରଣାଳୀକେ ତହକାବାର ଆଉ ଆଦର୍ଶ କୃଷି ମଡେଲ ଗଠନର ଆବଶ୍ୟକତାକେ ସରକାର ଜୋର ଦେଉଛନ୍। ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଲାଗି ମାଟିର ଉର୍ବରତା ଆଉ ଚାଷ ଉତ୍ପାଦନ ପ୍ରଭାବିତ ହେଉଛି। ଚାଷ ଜମିର ସୁରକ୍ଷା ସହିତ ସନ୍ତୁଳିତ ଚାଷ ପଦ୍ଧତି ଅପ୍ନାବାର ଲାଗି ସମ୍ମିଳନୀତି କୃଷିମନ୍ତ୍ରୀ ପରାମର୍ଶ ଦେଇଛନ୍। କୃଷକ ପଞ୍ଜୀକରଣ ବ୍ୟବସ୍ଥାର ଗୁରୁତ୍ୱ ବାବଦେ ଶ୍ରୀ ଚୌହାନ କହିଛନ୍, ଏଥିର ଜରିଏ ଚାଷୀମାନଙ୍କର ଜମିନ, ପରିବାର ଆଉ ଫସଲ ବାବଦ ସବୁ ତଥ୍ୟ ଗୋଟିଏ ପ୍ଲାଟଫର୍ମଟି ମିଳିପାରବା। ଇତାର ସହିତ ଚାଷୀମାନେ ସହସ୍ତି ଋଣ ଆଉ ସରକାରୀ ସାହାଯ୍ୟ ପାଇପାରିବେ। କୃଷକ କଲ୍ୟାଣ ଲାଗି ଅଧିକାରୀମାନେ ଦାୟିତ୍ୱବୋଧ ସହିତ କାମ କରବାରକେ ସେ ଆହ୍ୱାନ ଦେଇଛନ୍। ପୂର୍ବ ଭାରତର ଚାଷର ବିକାଶ ଲାଗି କେନ୍ଦ୍ର ସରକାର ନୂଆ ରଣନୀତି ତିଆରି କରିଛନ୍। ଧାନ ଅମଲ ଉତ୍ରୁ, ଜମିନ ଆଉ ଖାଲି ନାହିଁ ପଡ଼େ। ମାଟିର ସ୍ୱାସ୍ଥ୍ୟ ରକ୍ଷା ଲାଗି କ୍ଷେତ ବଞ୍ଚାଓ ଅଭିଯାନ ମୂଲ ହେବା। ଏ ଅଭିଯାନ ଆଇବା 1 ତାରିଖରୁ 15 ତାରିଖ ତକ ଚାଲବା ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍। ଚାଷର ବିକାଶ ଲାଗି ସରକାର ଖାଦ୍ୟ ସୁରକ୍ଷା, ପୋଷଣ ସୁରକ୍ଷା, ଚାଷୀମାନଙ୍କର କମାନୀ ବଢ଼ାବାର, ଉତ୍ପାଦନ ଖର୍ଚ୍ଚା କମାବାର ଆଉ ଚାଷୀମାନଙ୍କୁ ଦରବର ଠିକ୍ ଦାମ ଦେବାର ବାଗିର 5 ମୁଖ୍ୟ ଲକ୍ଷ୍ୟ ଉପରେ କାମ କରୁଛନ୍। ଓଡ଼ିଶା ଆମ ଆଉ ମୁଗଫଲି ଉତ୍ପାଦନଟି ପୂର୍ତ୍ତିନ 1 ହେବାର କ୍ଷମତା ରଖିଛେ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଧାନ ଅମଲ ଉତ୍ରୁ, ଜମିନକେ ପଡ଼ିଆ ନାଇଁ ରଖିକରି ଡାଲ ଚାଷ କରବାରକେ ସେ କହିଛନ୍। ପିଏମ୍ ଆଶା ଯୋଜନାଥି ସରକାର 10

ପ୍ରତିଶତ ଏମ୍ଏସ୍ପି ଥି ଦାଲ୍ ଘିନ୍ବେ। ଦାଲ୍ ମିଲ୍ ଲାଗି 25 ଲକ୍ଷ ଆଉ ତେଲ ମିଲ୍ ଲାଗି 10 ଲକ୍ଷ ଟଙ୍କା ସାହାଯ୍ୟ ମିଲ୍ବା। ନକଲି ବିହନ ଆଉ କୀଟନାଶକ ବିକ୍ବାର୍କେ କେନ୍ଦ୍ର ସରକାର ନୂଆ ସିଡ୍ସ ଆକ୍ଟ ଆଉ ପେଷ୍ଟିସାଇଡ୍ ଆକ୍ଟ ଆନୁଛନ୍। ନକଲି ଦର ବିକିଲେ ବଡ଼ ଜରିମାନା ସହିତ ଜେଲ୍ ଦଣ୍ଡ ବି ହେବା ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍। ଭୁବନେଶ୍ୱରର ଓଡ଼ିଶା, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଆଉ ଝାଡ଼ଖଣ୍ଡର କୃଷିମନ୍ତ୍ରୀ ଆଉ ବରିଷ୍ଠ ଅଧିକାରୀମାନଙ୍କ ସଙ୍ଗେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଉତ୍ତରୁ ସେ ଏହି ସୂଚନା ଦେଇଛନ୍। ବୈଠକଟି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଲ୍ ଉପସ୍ଥିତ ଥିଲେ। ଭୁବନେଶ୍ୱର ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ କଲେଜ ଆଉ ହସ୍ପିଟାଲ ସ୍ଥାପନା ଲାଗି ଗଲାକାଲି ରାଜ୍ୟ ସରକାରଙ୍କ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆଉ କେନ୍ଦ୍ର ସରକାରଙ୍କ ଇଏସ୍ଆଇସି ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଅନ୍ଧାରୁଆନ ସ୍ଥାୟୀ ଭିତ୍ତିଭୂମି ତିଆରି ହେବାର ତକ୍ ମେଡିକାଲ କଲେଜର କାମ ତୁର୍ତ୍ତି ମୂଲ କରିବାର ଲାଗି ଚନ୍ଦ୍ରଶେଖରପୁର ନଥିବା ଇଏସ୍ଆଇ ହସ୍ପିଟାଲକେ ବ୍ୟବହାର କରାଯିବା। ଶ୍ରମ ବିଭାଗ ତରଫ ହସ୍ପିଟାଲକେ ଆନୁଷ୍ଠାନିକ ଭାବେ ଇଏସ୍ଆଇସିକେ ହସ୍ତାନ୍ତର କରାଯାଇଛି। ଏହି ନୂଆ ମେଡିକାଲ କଲେଜ ସ୍ଥାପନା ହେଲେ ରାଜ୍ୟର ଶ୍ରମିକ ଆଉ ବୀମାଭୁକ୍ତ କର୍ମଚାରୀ ଆଇବା ଦିନେ ଅତ୍ୟାଧୁନିକ ଚିକିତ୍ସା ସେବା ପାଇପାରିବେ। ଭୁବନେଶ୍ୱର ଖାରବେଳ ଭବନ ସମ୍ମିଳନୀ କକ୍ଷନ ହୋଇଥିବା ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମଟି ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୁକର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଏତାର ଛଡ଼ା 1800 11 7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 29 ତାରିଖ ତକ୍ ନିଜର ମତାମତ ଦେଇପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଲ ଆଇବା କାଲି ବାହାରିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ମଧ୍ୟାହ୍ନ 12:30 ବଜେ ପରିଷଦ କାର୍ଯ୍ୟାଳୟନ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷା ଫଲ ପୁସ୍ତିକା ଉନ୍ମୋଚନ କରିବେ। ଉପରବେଳା 3 ବଜେ results.orissa.gov.in ଆଉ result.digilocker.gov.in ଥି ଲଗ୍ଇନ୍ କରିକି ଛାତ୍ରଛାତ୍ରୀମାନେ ପରୀକ୍ଷା ଫଲ ଜାଣିପାରିବେ। ଏ ବଛର ପାଖାପାଖି 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଆଉ ଧନ୍ଦାମୂଳକ ବିଷୟ ପରୀକ୍ଷା ଦେଇଛନ୍। ସିଆଡ଼େ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଫିଲ୍ଅପ୍ ପ୍ରକ୍ରିୟା ଏ ମାସର 25 ତାରିଖ ତକ୍ ବଢ଼ାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ସୂଚନା ଅନୁସାରେ ମେଟ୍ରିକ୍ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଲାଗି ଆବେଦନ ସମୟସୀମାକେ ବିଲ୍ ବଢ଼ାଯାଇଛି। ଏ ବଛର ମେଟ୍ରିକ୍ ରେଗୁଲାର ଆଉ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ 8000 ଏତକା ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ଆଉ 17055 ଜନ ଫେଲ୍ ହୋଇଥିଲେ। ସେମାନଙ୍କୁ ଫେର୍ଥରେ ସୁଯୋଗ ଦେବାର ଲାଗି ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଆବେଦନ କରାଯାଇଛି। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଆଉ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ଭିନ୍ ଭିନ୍ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ଲାଗି ଅନ୍ଲାଇନ୍ ଆବେଦନ ଆହ୍ୱାନ କରିଛି। 5 କୋର୍ସ 3 ଲେଖା ଲାଗି ସାଧାରଣ ପ୍ରବେଶ ପରୀକ୍ଷା ସିସିଇ 2026 ଜରିଏ କରାଯିବା। ଆବେଦନ ପ୍ରକ୍ରିୟା 15 ମେନୁ ମୁଲିଛେ ଆଉ ଇଟା June 5 ତକ୍ ଚାଲ୍ବା। ଆଗ୍ରହ ପ୍ରାର୍ଥୀମାନେ ସିଇଇ 2026 ପୋର୍ଟାଲ୍ ଜରିଏ ଆବେଦନ କରିପାରିବେ। ପରୀକ୍ଷା June 28 ଦିନ ସାରା ଦେଶରେ କରାଯିବା ବୋଲି ଏନ୍ସିଇଆର୍ଟି ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ କ୍ରାଇମ୍ବ୍ରାଞ୍ଚର ମହିଳା ଆଉ ଶିଶୁ ଅପରାଧ ନିରାକରଣ ଶାଖା ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ତରଫ ନିଖୋଜ ଛୁଆମାନଙ୍କୁ ଖୋଜିବାର ଲାଗି ଆଇବା ଗୁରୁବାରରୁ 30 ତାରିଖ ତକ୍ ଅପରେସନ୍ ଅନ୍ୱେଷଣ ମୂଲ ହେବା। ଏହି ଅଭିଯାନଟି ପୁଲିସ୍ ଅଲଗା ରାଜ୍ୟକେ ଯାଇକରି ନିଖୋଜ ଛୁଆମାନଙ୍କୁ ଖୋଜିବା। ଏଥିଲାଗି ସବୁ ରେଞ୍ଜ ଆଇଜି ଆଉ ଡିଆଇଜିଙ୍କୁ ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ତରଫ ଚିଠି ଜରିଏ ଜନେଇ ଦିଆଯାଇଛି। ରାଜ୍ୟ ପୁଲିସ୍ ସାଙ୍ଗେ ତାଲମେଲ ରଖବାର ଲାଗି କମିଶନରେଟ୍ ପୁଲିସ୍ ସହିତ 8 ରେଞ୍ଜକେ ଦାୟିତ୍ୱ ଦିଆଯାଇଛି। ସେମାନେ ପଶ୍ଚିମବଙ୍ଗ, ଆସାମ, ନୂଆଦିଲ୍ଲୀ ସହିତ 13 ରାଜ୍ୟକେ ଯାଇକରି ନିଖୋଜ ଛୁଆମାନଙ୍କୁ ଖୋଜିବେ। ଜ୍ୟେଷ୍ଠ ମାସର ଅନ୍ଧାରପଖର ଚତୁର୍ଥୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିର ମହାପୁରୁମାନଙ୍କର ବନକ ଲାଗି ନୀତି କରାଯିବା। 2 ଭୋଗମଣ୍ଡପ ନୀତି ଶେଷ ହେବାର ଉତ୍ତରୁ ବେଲବୁଡ଼ର 6 ବଜେରୁ ରାତି 10 ବଜେ ତକ୍ ଏହି ନୀତି କରାଯିବା। ବନକ ଲାଗି ନୀତି ଗୋଟିଏ ଗୁପ୍ତ ନୀତି ହୋଇଥିବାରୁ ମହାପୁରୁମାନଙ୍କର ସର୍ବସାଧାରଣ ଦର୍ଶନ 4 ଘଣ୍ଟା ଲାଗି ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି 3 ରଥର 42 ଚକର ତିଆର କାମ ଶେଷ କେବେ ପହଞ୍ଚିଛି। ଭୋଇ ସେବକମାନଙ୍କର ଦେଖରେଖି ସିଙ୍ଗଡ଼ା ପିଟା କାମ ଶେଷ ହୋଇଛି। ରଥଖଳାନ ମହାରଣା ସେବକମାନେ 2 ଧୂଳିଦଣ୍ଡା ତିଆର କରୁଛନ୍। ଗୋଟିଏ ଛାର ପରିଛା ଶେଷ ହୋଇଥିବା ବେଳେ 6 ତିଆର ଚାଲିଛି। ଦୋଳବେଦିନ ତିଆର କରାଯାଇଥିବା ଅସ୍ଥାୟୀ କମାରଶାଳାନ ଓଝା ସେବକମାନେ 3 ରଥର ଦଣ୍ଡ କଣ୍ଟା ତିଆର କାମ ଜାରି ରଖିଛନ୍। ଦୋଳବେଦିନ ମହାପୁରୁମାନଙ୍କର ସ୍ନାନଯାତ୍ରା ଆଉ ରଥଯାତ୍ରା ଥି ପୂଜାନୀତି ଲାଗି କୁରୁମ୍ ପିଢ଼ା, ବିଜେ ଡୋରି ଆଉ ପୈତା ପ୍ରସ୍ତୁତି ଲାଗି ପ୍ରକ୍ରିୟା ମୂଲେଇଛି। ବୌଦ୍ଧ ଜିଲ୍ଲାର ଜନଭାଗିଦାରୀ ଅଭିଯାନ ମୂଲେଇଛି। ଜିଲ୍ଲାର ବୌଦ୍ଧ, ହରବଙ୍ଗା ଆଉ କଣ୍ଟାମାଲ ବ୍ଲକ୍ର ଆଦିମ ଜନଜାତି

ପହଞ୍ଚିବାର ଲାଗି ପାଗ ଅନୁକୂଳ ରହିଛେ ବୋଲି ପାଣିପାଗ ବିଭାଗ ତରଫ ସୂଚନା ଦିଆଯାଇଛି। ସେ ମୁଖ୍ୟ ଖବର ଫେର ଘାଏ। ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଚାଷ ଆଉ ଚାଷୀମାନଙ୍କର ଗୁରୁତ୍ୱ ଆଇବା ଦିନେ ଆହୁରି ବଢ଼ବା ବୋଲି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ମାଟିର ସ୍ୱାସ୍ଥ୍ୟ ରକ୍ଷା ଲାଗି ମୂଲ କରାଯିବା କ୍ଷେତ ବଞ୍ଚାଓ ଅଭିଯାନ। ଭୁବନେଶ୍ୱରନ ଥାପନା ହେବା ଇଏସ୍ଆଇ କଲେଜ ଆଉ ହସ୍ପିଟାଲ। ଆଇବା କାଲ ବାହାରବା ଯୁକ୍ତ ଦୁଇ ପରୀକ୍ଷା ଫଲ। ଆଉ ରାଜ୍ୟର ଭିନ୍ ଭିନ୍ ଜାଗାନ ଜାରି ରହିଛେ ଗରମ। ମାସର ଶେଷ ତକ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିପାରେ କେରଳ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର, ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା 1-15 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ନରୱେ ରାଜଧାନୀ ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନରୱେ, ସ୍ୱିଡେନ୍, ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ

0: ଏବଂ ଡେନମାର୍କର ପ୍ରଧାନମନ୍ତ୍ରୀଗଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ଡେନମାର୍କର କୋପେନହେଗେନ୍ଠାରେ 2022 ଅନୁଷ୍ଠିତ ପୂର୍ବ ଶିଖର ସମ୍ମିଳନୀର ନିର୍ଯାସ ପରିପ୍ରେକ୍ଷୀରେ ଏହି ସମ୍ମିଳନୀରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରୀଭୂତ ରହିଛି। ପ୍ରଯୁକ୍ତିବିଦ୍ୟା, ନବସୃଜନ, ନିରନ୍ତରତା, ନବୀକରଣୀୟ ଶକ୍ତି ଏବଂ ଡିଜିଟାଇଜେସନ୍ କ୍ଷେତ୍ରଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହୋଇଛି। ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ବଳବତ୍ତର ରହିଥିବାବେଳେ ଏଭଳି ସମ୍ମିଳନୀରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ନୋର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ବର୍ତ୍ତମାନ ପ୍ରାୟ $19 ବିଲିୟନ୍ ପହଞ୍ଚିଛି। ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନମାର୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପଞ୍ଚରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନରୱେରୁ ଇଟାଲୀ ଅଭିମୁଖେ ଯାତ୍ରା କରିବେ। ଦୁଇଦିନିଆ ଏହି ଇଟାଲୀ ଗସ୍ତ ଅବସରରେ ଶ୍ରୀ ମୋଦି କେତେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଶ୍ରୀ ମୋଦି କେତେକ ଆଲୋଚନା ବୈଠକରେ ଅଂଶଗ୍ରହଣ କରିବେ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିବର୍ତ୍ତିତ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଜଗଦଲପୁରରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଶାହା ଆଜି କହିଛନ୍ତି 2031 ସୁଦ୍ଧା ବସ୍ତରବାସୀଙ୍କ ହାରାହାରି ଆୟ 6 ଗୁଣକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବସ୍ତରକୁ ନକ୍ସଲବାଦ ମୁକ୍ତ କରିବା ପରେ କେନ୍ଦ୍ର ଓ ଛତିଶଗଡ଼ ସରକାର ମିଳିତ ଭାବରେ ଆଗାମୀ 5 ବର୍ଷ ମଧ୍ୟରେ ଏହି ଅଞ୍ଚଳର ବିକାଶ ପାଇଁ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିଛନ୍ତି।
1: 19 ମଇ 2026 କି ଏ ତିଥି ହେ କି ଯାହା ସେ ନକ୍ସଲ ପ୍ରଭାବିତ କ୍ଷେତ୍ର ମେ ସମ୍ପୂର୍ଣ୍ଣ ବିକାଶ କି ପରିକଳ୍ପନା କୁ ଲଞ୍ଚ କିଆ ଯା ରହା ହେ। ବସ୍ତର କେ ସାତ ଜିଲ୍ଲେ କୁ ନକ୍ସଲବାଦ ସେ ମୁକ୍ତ କରାନେ କେ ଲିଏ ଭାରତ ସରକାର କେ ଦ୍ୱାରା ୟହାଁ ପର କରିବ କରିବ 200 ସୁରକ୍ଷା କ୍ୟାମ୍ପ ବନାଏ।
0: ଜଗଦଲପୁରଠାରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ 26ତମ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତିଶଗଡ଼ ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ର ସଚିବ, ସିବିଆଇ ନିର୍ଦ୍ଦେଶକ ଏବଂ ଏହି ରାଜ୍ୟଗୁଡ଼ିକର ପୁଲିସ୍ ଓ ପ୍ରଶାସନିକ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୁଲା କୁକୁରଙ୍କ ସ୍ଥାନାନ୍ତର ଏବଂ ବନ୍ଧ୍ୟାକରଣ ସମ୍ପର୍କିତ ପୂର୍ବ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ଏହାକୁ ପ୍ରତ୍ୟାହାର ନେଇ ହୋଇଥିବା ଆବେଦନଗୁଡ଼ିକୁ ବିଚାରପତି ଜଷ୍ଟିସ୍ ବିକ୍ରମନାଥ, ଜଷ୍ଟିସ୍ ସନ୍ଦୀପ ମେହେଟା ଏବଂ ଜଷ୍ଟିସ୍ ଏନ୍ଭି ଆଞ୍ଜାରିଆଙ୍କ ପୀଠ ଖାରଜ କରିଦେଇଛନ୍ତି। ମଣିଷ ଜୀବନ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦୂରାରୋଗ୍ୟ, ବ୍ୟାଧିଗ୍ରସ୍ତ ଏବଂ ପାଗଳ କୁକୁରଙ୍କ କ୍ଷେତ୍ରରେ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ କୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆବଶ୍ୟକ ସ୍ଥଳେ ପୌର ସଂସ୍ଥାଗୁଡ଼ିକ ସେହି ନିଜ ଅଞ୍ଚଳରେ ବୁଲା କୁକୁରଙ୍କ ପାଇଁ ଇଚ୍ଛା ମୃତ୍ୟୁର ଆଶ୍ରୟ ନେଇପାରିବେ ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି। ବାରମ୍ଭାର କୁକୁର କାମୁଡ଼ା କିମ୍ବା କୁକୁରଙ୍କର ଆକ୍ରମଣ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ବିପଦରେ ପଡ଼ିଥାଏ। ନୂଆଦିଲ୍ଲୀରେ ପିଲାମାନଙ୍କୁ ବୁଲା କୁକୁର କାମୁଡ଼ିବା ଏବଂ କୁକୁର କାମୁଡ଼ାଜନିତ ରୋଗ ଭୟକୁ ଦୃଷ୍ଟିରେ ରଖି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସୁପ୍ରିମକୋର୍ଟ ନିଜ ଆଡ଼ୁ ଗତ ବର୍ଷ July 28 ବିଚାର ପାଇଁ ଗ୍ରହଣ କରିଥିଲେ। ଖଣ୍ଡପୀଠ କହିଛନ୍ତି କୁକୁର କାମୁଡ଼ାଜନିତ ବିପଦରୁ ମୁକ୍ତ ଭାବରେ ସମାଜରେ ଚଳପ୍ରଚଳ କରିବା ତଥା ସମ୍ମାନର ସହିତ ସମାଜରେ ବଞ୍ଚିବାର ସମସ୍ତଙ୍କର ଅଧିକାର ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା 1ରୁ 15 ପର୍ଯ୍ୟନ୍ତ କ୍ଷେତ ବଚାଅ ଅଭିଯାନ କାର୍ଯ୍ୟକାରୀ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯାଇଛି।
2: 1 ଜୁନ୍ ସେ ହମ ତୟ କର ରହେ ହେଁ ଖେତ ବଚାଓ ଅଭିଯାନ ଉସମେ ହମ ୟେ ସବ ଚିଜେଁ କର ସକତେ ହେଁ। ହମ ଆଧୁନିକ ଟେକ୍ନୋଲୋଜି କି ଜାନକାରୀ ଭି ଦେ ସକତେ ହେଁ। ହମ ଯୋଜନାଓ କି ଢଙ୍ଗ ସେ ଜାନକାରୀ ଦେ ସକତେ ହେଁ। 1 ଜୁନ୍ ସେ 15 ଜୁନ୍ ତକ ସୋଚା ଦଲହନ ତିଲହନ ମିଶନ କେ ବାରେ ମେ ଭି ବତା ସକତେ ହେଁ। ତୋ କିସାନ କୁ ଜାଗରୁକ କରନେ କା କାମ ଉସମେ ହୋ ସକତା ହେଁ। ଆଇଡି ତେଜି ସେ ଅବ ବନାନେ କା କାମ ଚଲ ରହା ହେଁ। ଫାର୍ମର ଆଇଡି କା ମତଲବ ହେ କିସାନ କେ ସାରା ବିବରଣ ଏକ ହି ଜଗେ ଆ ଜାଏ। ଉସକେ ପାସ ଜମିନ,

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସୁନ୍ଦରଗଡ଼ ଜିଲ୍ଲାରେ ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ରାଜନୈତିକ

0: ଦଳର ପ୍ରତିନିଧିଙ୍କ ସହ ବାରମ୍ବାର ବୈଠକ ହେଉଛି ଏବଂ ବୁଥସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦାଖଲ ପାଇଁ କୁହାଯାଇଛି। ଚଳିତ ମାସ 20-29 ମଧ୍ୟରେ ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ହେବାକୁ ଥିବାବେଳେ ମେ 30 ତାରିଖରୁ 28 ଜୁନ୍ ପର୍ଯ୍ୟନ୍ତ ବିଏଲ୍ଓମାନେ ଘରେ ଘରେ ଯାଇ ଫର୍ମ ବଣ୍ଟନ କରିବେ। 5 ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଦାବି ଓ ଆପତ୍ତି ଦାଖଲ ପାଇଁ 4 ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦିଆଯିବ ଏବଂ 6 ସେପ୍ଟେମ୍ବରରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ। ଏ ନେଇ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ସୁରେଶ ପଟ୍ଟନାୟକ ସୂଚନା ଦେଇଛନ୍ତି।
1: ମୁଖ୍ୟ ନିର୍ବାଚନ କମିଶନଙ୍କର ଆଦେଶ ମୁତାବକ ଆପଣଙ୍କର ସମସ୍ତ ରାଜନୈତିକ ଦଳକୁ ଡାକିକି ବୈଠକ କରାଯାଇ କୋଉ ଭଳିଆ କରାଯିବ, କୋଉ ଭଳିଆ ଫର୍ମ ଦିଆଯିବ ଲୋକଙ୍କୁ, ଆଉ ଲୋକ ଭୋଟ ଆଣିଥିଲା ପରେ ନେକ୍ସଟ ପ୍ରୋସେସ କ'ଣ କରାଯିବ ସେଟା ବି କୁହାଯାଇଛି। 2 ନମ୍ବର ଏରିଆର ମାନଙ୍କର ଟ୍ରେନିଂ ବି ଅଲରେଡି ସରିଯାଇଛି, ତାପରେ ସେମାନେ ତାଙ୍କର ଲେବୁଲରେ ବିଏଲ୍ଓ ମାନଙ୍କୁ ପୁଣି ଆଉଥରେ ଟିକେ ରିଫ୍ରେସ୍ କରିବେ, ଆଉଥରେ ଟ୍ରେନିଂ ଦେବେ। ତ ବର୍ତ୍ତମାନ ଆମେ ଭେଣ୍ଡରକୁ ଫର୍ମ ପ୍ରିଣ୍ଟିଂ ପାଇଁ ଅଲରେଡି କାର୍ଯ୍ୟ ଦେଇ ସାରିଛୁ, ସେଇଟା 6-7 ଦିନ ଭିତରେ ଆସିଯିବ। ତାପରେ ପଲିଟିକାଲ ପାର୍ଟି ମାନଙ୍କୁ ପୁଣି ଅନୁରୋଧ କରାଯାଇଛି, କିଛି ସେମାନେ ତାଙ୍କର ବୁଥ ଲେବୁଲ ହେଡ୍ଙ୍କର ମାନେ ଆପଏଣ୍ଟମେଣ୍ଟଟା କରିନାହାନ୍ତି, ସେଟା ଶୀଘ୍ର କରିଦେବେ ବୋଲିକି। ଆଉ ଇନ୍ ଦ ମିନ୍ ଟାଇମ୍ ଆମ ସେନ୍ସସ୍ କାମ ମଧ୍ୟ ସକ୍ସେସଫୁଲି କମ୍ପ୍ଲିଟ୍ ହେଇଯାଇଛି, ଆଉ ଗୋଟେ ଭଲ ଇଲେକ୍ଟ୍ରାଲ ରୋଲ୍ ପ୍ରିପାରେସନ କରିବା ପାଇଁ ଆମେ ଆମ ଲେବୁଲରେ ଯଥାସମ୍ଭବ ଚେଷ୍ଟା କରୁଅଛୁ।
0: ରେଡ୍କ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ବିଶ୍ୱ ରେଡ୍କ୍ରସ ଦିବସ ପାଳିତ ହୋଇଯାଇଛି। ଉଦିତ ନଗର ସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଦିନା ଦସ୍ତଗିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ରେଡ୍କ୍ରସ ସଂଗଠନ ରକ୍ତଦାନ ଶିବିର, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସଚେତନତା ଭଳି ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଛି ବୋଲି କହିଥିଲେ। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ବିଭିନ୍ନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ବାସ୍ତବ ସ୍ଥିତି ସମୀକ୍ଷା କରିଥିଲେ ଏବଂ ହିତାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। 31ତମ ରାଉରକେଲା ଉନ୍ନୟନ ବୈଠକରେ ଅଧ୍ୟକ୍ଷତା କରି ସେ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଅବଗତ ହୋଇଥିଲେ। 2047 ସୁଦ୍ଧା ଭାରତ ଏବଂ 2036 ସୁଦ୍ଧା ଓଡ଼ିଶା ବିକଶିତ ହେବାରେ ରାଉରକେଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦର୍ଲିପାଲିସ୍ଥିତ ଏନ୍ଟିପିସି ତାପସ ବିଦ୍ୟୁତ୍ କେନ୍ଦ୍ର ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପର ସମୀକ୍ଷା କରିଛନ୍ତି। କାରଖାନା ପରିଦର୍ଶନ ପରେ ସେ ଅଧିକାରୀମାନଙ୍କ ସହ ଭିତ୍ତିଭୂମି ସମ୍ପ୍ରସାରଣ, ବିକାଶମୂଳକ କାର୍ଯ୍ୟ ଓ ପ୍ରକଳ୍ପ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକଳାପ ନେଇ ଆଲୋଚନା କରିଥିଲେ। ବ୍ରାହ୍ମଣୀ ନଦୀ ଉପରେ ବେଦବ୍ୟାସଠାରେ ବହୁ ପ୍ରତୀକ୍ଷିତ କଂକ୍ରିଟ୍ ପାଦଚଲା ଓ ସାଇକେଲ ପୋଲ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି। ପ୍ରଶାସନିକ ଅନୁମୋଦନ ମିଳିବା ପରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଓବିସିସି ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କାର୍ଯ୍ୟାଦେଶ ମିଳିବା ପରେ 24 ମାସ ମଧ୍ୟରେ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଲଟା ପଞ୍ଚାୟତ ପରିସରରେ ଏକ ବିଶାଳ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ 1000ରୁ ଅଧିକ କୃଷକ ଯୋଗଦେଇ ଆଧୁନିକ କୃଷି ପ୍ରଣାଳୀ, ଉନ୍ନତମାନର ବୀଜ ବ୍ୟବହାର ଓ ଅଧିକ ଉତ୍ପାଦନ ପାଇଁ ନୂତନ କୃଷି ପଦ୍ଧତି ସମ୍ପର୍କରେ ସଚେତନ ହୋଇଥିଲେ। ରାଉରକେଲା ସହରର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କୁ ନେଇ ଗଠିତ ମଞ୍ଚ ମନ୍ଥନ ଆନୁକୂଲ୍ୟରେ ଓଡ଼ିଶା ବଜେଟ୍ 2026-27 ଶୀର୍ଷକ ବୌଦ୍ଧିକ ଆଲୋଚନା ସେକ୍ଟର 4 ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
2: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେଗୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଚାଷୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନାରୁ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା 2ଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ଆଗାମୀ 5 ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରାରେ ଧୀରେ ଧୀରେ 2-3 ଡିଗ୍ରୀ ସେଣ୍ଟିଗ୍ରେଡ୍ ବୃଦ୍ଧି ଏବଂ ତାପରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କୌଣସି ବଡ଼ ପରିବର୍ତ୍ତନର ସୂଚନା ନାହିଁ। ଏଥିଲା ଚାଷୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।
1: ନାନୀ ଜୁହାର।
2: ଏ ମା, ବୁଇ କେହେରି ରେ?
1: ହଁ ଗୋ,
2: ଦେଖ ତ ଯେ ମୁଇଁ ତତେ ମନେ ମନେ ସୋର କରୁଥିଲି। କାଇଁ କହ ତ, କାଲିକା ତତେ ଦେଖିଲି ତ, ଆଜିକା ଭେଟ ପଡ଼ିଲେ ତତେ ଟିକେ ସୋର କରୁଥିଲି, ଭେଟ ପଡ଼ିଲେ କାଇଁ କେଟା କଥା ଲାଗ୍ମି ବୋଲି କରି। କାଲି ତତେ କେନ ଦେଖିଲି ପଚରା?
1: କେନ ଦେଖିଲ କି ନାନୀ?
2: ଇବା ତୁଇ ଆମର ନିନି ଛୁଆକେ ଧରିକିରି କାଇଁ ଯାଉଥିଲୁ ଯେ?
1: ଓହୋ, ହେଟା କହୁଛ? ହେ
2: ଏତେ ଖରା ଥି ହେ ତାକେ ଧରିକିରି କାଇଁ ଯାଉଥିଲୁ ରେ?
1: ହେଟା କହୁଛ ନାନୀ? ଶୁନ ତ, ହେଟା କିନି ତା ନାଁରେ ଗୋଟେ ଖାତା ଖୋଲି ଦେମି ବୋଲିକି ଯାଇଥିଲି ଗୋ ନାନୀ।
2: ଓହୋ, ଇ ବ୍ୟାଙ୍କ ନିକେ କି ପୋଷ୍ଟ ଅଫିସ? ନ,
1: ପୋଷ୍ଟ ଅଫିସ ଯାଇଥିଲି ବୋଲ ତ। ଦେଖ
2: ଯେ ଶୁନ ତ, ଏତକି ଛୋଟ ଦିନୁ ହେତା କି କେତେ 2 ବରଷ ହଉଛେ କେଞ୍ଜି?
1: 2 ବରଷ ହେଲା ଗୋ ନାନୀ।
2: ହେତାର ଫେର ଖାତା ଖୁଲବୁ ତୁଇ ପୋଷ୍ଟ ଅଫିସ ନ ବୋଲିକିରି କାଇଁ ଥିଲେ କି ଯାଇଥିଲୁ?
1: ଶୁନ ତ ଗୋ ନାନୀ, କେନ୍ତା କଥା କହେସ? ଶୁନ ତ, ଛୁଆ ଜନମ କାଣା, ଛୁଆ ପେଟେ ଥିଲେ ତାର ଲାଗି ଚିନ୍ତା ଲାଗି ଯାଇସି। ଏଟା ଫେର ଟୁକେଲ ଛୁଆ, ତାର ବଡ଼ ହେଲା ତାର ବିହାଘର କର୍ମି।
2: ହେଟା ନ କଥା ଭଲ ନେଇ କେ, ମୁଇଁ ହେତିର୍ ଲାଗି ତତେ ଏଟା ପଚରଉଥିଲି ଯେ ତୁଇ ଏତକି ଛୋଟ ଦିନୁ ତାକେ ନେଇକରି କାଁ ଏଥିର୍ ଲାଗି ତାର ଖାତା କାଁ ଏଥିର୍ ଲାଗି ଖୁଲବୁ ବୋଲିକି। ଦେଖ ତ, ଟୁକେଲ ଛୁଆ ବୋଲିକି ତାର ବିହାଘର ଲାଗି ଖାଲି ତୁଇ ଚିନ୍ତା କରୁଛୁ, ଆର ତାର ପାଠ ପଢା ଆର ତାର ଦିହି ପା ହେତିର୍ ଲାଗି ନାଇ ଚିନ୍ତା କରୁ?
1: କରୁଛେ ଗୋ ନାନୀ।
2: ଦେଖ ତ, ହେ ପାଠ ପଢ଼ବା ଯେ ହେତିର୍ ଲାଗି ପଇସା ନାଇ ଲାଗେ?
1: ହଁ,
2: ବିହାଘର ଲାଗି ତ ଦେଖ, ଟୁକେଲ ମାନଙ୍କର ହଉ କି ପିଲାମାନଙ୍କର ହଉ, ଛୁଆ ମାତ୍ର କେ ସବକ ଲାଗି ଚିନ୍ତା କରବାକେ ପଡ଼ବା। ହେଲେ ଟୁକେଲ ଛୁଆ ମାନକେ ଆମେ ପାଠ ନାଇ ପଢ଼ୁ?
1: ନାଇ ଗୋ ନାନୀ,
2: ସେମାନଙ୍କର ଦିହି ପା ଅଛେ, କେତେ କଥା ଅଛେ, ହେତିର୍ ଲାଗି ତ ଆମର ସରକାର କେତେ ଯୋଜନା କରୁଛି।
1: କେତେ ଯୋଜନା କରୁଛି
2: ତ ଜାଣୁଛୁ ତୁ, ବେଲେ କାଇଁ କାଇଁଟା ଟିକେ କହିଦେଲେ ବନେ ହେତା ନି କେ?
1: ହଁ ଗୋ ନାନୀ।
2: ଶୁନ ତ, ଇ ଯେନ୍ ଆମର ଟୁକେଲ ଛୁଆ ମାନେ ଅଛନ୍, ତାଙ୍କର ତ ସୁରକ୍ଷାର ଲାଗି, ତାଙ୍କର ଶିକ୍ଷାର ଲାଗି, ତାଙ୍କର ସୁରକ୍ଷିତ ଭବିଷ୍ୟତ ଲାଗି ଆମର ସେ ଭିନ୍ ଭିନ୍ ପ୍ରକାର ଜନକଲ୍ୟାଣକାରୀ ଯୋଜନା ମାନେ ସବୁ ସରକାର ତ କରିଛନ୍। ଆର ସେ ଭିତରୁ ଦେଖ, ଆମର ଏଇ ଶିଶୁ କନ୍ୟା ସମୃଦ୍ଧି ଯୋଜନା ବି ଅଛେ। ହେଁ, ଇତାର ମୁଖ୍ୟ କଥା ହଉଛେ ଝି ମାନଙ୍କର କେନ୍ତା କରି ପଇସା ପତ୍ର ଥି, ଯେନ୍ତା ଆର୍ଥିକ ଆର୍ ସାମାଜିକ, ସେମାନଙ୍କୁ କେନ୍ତା କରି ସଶକ୍ତିକରଣ କରାଯିବା, ସେଥିର୍ ଲାଗି ଏ ସବୁ ଯୋଜନା
1: ମାନେ ଚାଲିଛି।
2: ଆର୍ ସେମାନଙ୍କୁ କେନ୍ତା କରି ଆମେ ଟିକେ ପାଠ ପଢ଼ାଥି, ତାଙ୍କର ବିହା ବରପନ୍ ଥି, ଆମକୁ ଯେନ୍ତା ଅସୁବିଧା ନାଇଁ ହେବା, ହେଥିର୍ ଲାଗି ଇ ସବୁ ଆମକୁ ଯେନ୍ତା ବୋଝ ଟିକେ ନାଇଁ ପଡ଼ବା ବୋଲ, କେନ୍ତି କରି ପଇସା ଟିକେ ସଞ୍ଚି କରି ରଖିଲେ ସେମାନଙ୍କର ଭବିଷ୍ୟତଟା ସୁରକ୍ଷିତ କରିପାରମା, ହେଥିର୍ ଲାଗି ସବୁ ଆମର ଯୋଜନା ମାନେ ଆଏ। ଜାଣିଛୁ ତ, ଝି ହସିଲେ ଦୁନିଆ ହସି, ଆର ଝିଟା ପଢ଼ଲେ ପାଠ ପଢ଼ଲେ ଦେଶଟା ବଢ଼ସି
1: ନାଇ?
2: କେତେ କଥା ଅଛେ ଝି ମାନଙ୍କର ଲାଗି ତ, ଟୁକେଲ ଛୁଆ ମାନଙ୍କର ଲାଗି ସବୁ ଯୋଜନା ଅଛେ, ଏଇଟା ଖାଲି ଆମେ ଜାଣିକରି ସଚେତନ ହେବାର କଥା ନେଇ
1: କାମରେ ଲଗାବାର କଥା।
2: ବେଲେ ତୁଇ ହେଟା ଯାଇଥିଲୁ ଯେ ଆଜ୍ଞା ମାନେ ବତେ ବୁତା ଦେଲେ କେନ୍ତା କେନ୍ତା କରବୁ
1: ସବୁ ବତେ ଦେଲେ ଗୋ ନାନୀ? ମତେ ଗଲା ଅଏନ ଲାଗଲା ବୁଝିଲ କେ, ଯେତେବେଳେ ଛୁଆ ବଡ଼ ହେଇଯିବା ବେଲେ ସବୁ ପଇସା କିନି ଇଣ୍ଟରେଷ୍ଟ ସାଙ୍ଗେ ମିଲବା, ଅଧିକା ମିଲବା,
2: ବେଲେ ଏଇଟା 21 ବରଷ ହେଲେ ତାକେ ଯାଇକରି ମିଲବା ନାଇ କେ? ହେତକି ଦିନ ତ କରିଦେବୁ ବେଲେ ବନେ କଥା ଏଇଟା, ଆର ତାର ପାଠ ପଢ଼ାର ଲାଗି ନିଜେ ଫେର ସଞ୍ଚି କରି ରଖବାର କେ ପଡ଼ବା ନେଇ ଯେ? ଶୁନ ତ, ସବୁ କଥା ତ ବାଟେ ଆଏ, ଆର ବୈଠକ ନ ଆସିଲେ ଆମର କଥାବାର୍ତ୍ତା ଯେନ୍ ଚାଷବାସ ର କଥା ଟିକେ ନାଇଁ ଲାଗିଲେ ବନେ ନାଇଁ
1: ଆମର ମୁଖ୍ୟତଃ ହେଥିର୍ ଲାଗି ଆମର ବୈଠକ ଚାଲସି କି ଆମେ ଚାଷବାସ ବାବଦେ ଅନେକ କଥା ଜାଣି ପାରମା ବୋଲିକରି। ଯେ ଶୁନ ତ, ଆଜି ନେଇ କେ ଆମର ବଡ଼ଖା ଦଦା ଆମର ଚାଷୀ ଭାଇ ସାଙ୍ଗେ କଥା ଲାଗିଛନ୍, ବେଲେ ଆମର ଏଇ ଜୈବିକ ଚାଷୀ ଗୋ ବେଲେ ଶୁନତାଙ୍ଗେ ବୋଲିଥିଲି।
2: ହଁ, ହେଟା ଶୁନ, ତାପରେ ଫେର କଥା ହେମା।
1: ହଏ ହଏ, ଶୁନମା।
2: ହଁ
1: ହଁ,
3: ଆମର ବୈଠକ କେ ଆସିଥିବାର ସବୁ ଚାଷୀ ଭାଇ ବୁଏନ ମାନଙ୍କୁ ଜୁହାର। ଆମେ ତ ଚାଷୀ

0: ହିସାବେ ଅନେକ ଚାଷବାସ କରୁଛୁ ଓ ଯେତେବେଳେ ବି ଚାଷୀ ହିସାବେ ଆମେ ଚାଷଟେ କରୁଛୁ କି ଆମର ଭାଇ ବହିନ ମାନେ ଯେନ୍ମାନେ ବି ଚାଷଟା କରୁଛନ୍, ତ ସେମାନେ ପହଲାନୁ ଗୋଟେ ଜିନିଷ ଦେଖସନ୍ ଯେ କେନ୍ତା କରି କମ୍ ପରିଶ୍ରମ କରବେ ଆଉ କମ୍ ପରିଶ୍ରମ ଥି ଉତ୍ପାଦନ କେ କେନ୍ତା କରି ବଢ଼ାବେ, ସେ କଥା ପହଲା ଭାବିଥିସନ୍। ଆଉ ଆମେ ଦେଖୁଛୁ ଯେ ଯାହାକେ ବି ଚାଷ କରବାର ଲାଗି ଦେଖୁଛୁ ତ ସେମାନେ ବି ସେହି ହିଁ କଥା ଦେଖୁଛନ୍ ଯେ କମ୍ ପରିଶ୍ରମ ଥି ଅତକା ଉତ୍ପାଦନ ହେବା, ଆଉ ଅତକା ଉତ୍ପାଦନ କେନ୍ତା କରି ସେମାନେ କରବେ, ଆଉ ଉତ୍ପାଦନ ବଢ଼ାଲେ ଆମର ଖର୍ଚ୍ଚାଟା କମ୍ କରିକି କେନ୍ତା କରି ଆମେ ଅତକା ଲାଭ ପାଇପାର, ତ ସେ ଦିଗେ ବି ସେମାନେ ସବୁବେଳେ ଧ୍ୟାନ ଦେଇଥିସନ୍। ଆଉ ଆମର ଚାଷୀ ଭାଇ ବହିନ ମାନେ ଯେନ୍ମାନେ ବି ଚାଷବାସ କରୁଛନ୍, ତ ସେମାନେ ନିଜର ଉତ୍ପାଦନ କେ ବଢ଼େଇକରି ଖର୍ଚ୍ଚା କେ କମ୍ କରିକରି କେନ୍ତା କରି ନିଜର କୁଟୁମ୍ବାଟୁଙ୍କୁ ଭଲ କରି ରଖବେ, ତ ସେହି ହିସାବରେ ସେମାନେ ସବୁବେଳେ ଚେଷ୍ଟା ତ କରିଥିସନ୍। ଆଉ ଏହାଦେ ଚାଷ କେ ଦେଖମା ବେଲେ ଆଗନୁ ଆମେ ରାସାୟନିକ ଉପାୟରେ ଚାଷ କରୁଥିଲା, ତାପରେ ଧୀରେ ଧୀରେ କରି ଆମେ ଜୈବିକ ହିସାବରେ କେ ଗଲାନ, ଯେନ୍କେ ଅର୍ଗାନିକ ଫାର୍ମିଂ ବୋଲି ବି କହୁଛୁ। ଆଉ ଇ ଯେନ୍ ରାସାୟନିକ ହିସାବରେ ଚାଷ କରୁଛୁ, ବୈଜ୍ଞାନିକ ହିସାବରେ ବି ଚାଷ କରୁଛୁ, ତ ଏଥି ପହଲା ଆମର ଗୋଟେ ସୁବିଧା ଯେ ଆମେ କାଣା ଯେ ଉତ୍ପାଦନ କେ କେନ୍ଦ୍ରକରି ବଢ଼ାମା, ରୋଗ ପୋକ କେ କେନ୍ଦ୍ରକରି କମ୍ କରମା, ଆଉ ରୋଗ ପୋକ କେନ୍ଦ୍ରକରି ନେ ହେବା, ଯଦ୍ୱାରା ଆମର ଉତ୍ପାଦନ ବଢ଼ିଲେ ଆମକୁ ଦୁଇ ପଇସା ଅତକା ଲାଭ ମିଳିପାରବା, ତ ସେହି ହିସାବରେ ଆମେ ସବୁବେଳେ ଚେଷ୍ଟା କରିଥିସୁଁ। ଆଉ ସେହି ଚେଷ୍ଟା ଥି ହିଁ ଆମେ ସବୁବେଳେ ଚାଷଟେ କରୁଥିସୁଁ ଯେ କେନ୍ ପ୍ରକାର ଚାଷ କଲେ, କେନ୍ ବତରେ ଚାଷ କଲେ, କେତେବେଳେ ଚାଷ କଲେ ଆମେ ଅତକା ଦୁଇ ପଇସା ବିକମା, ଆଉ ଅତକା ଦୁଇ ପଇସା ଆମକୁ ଲାଭ ହେବା, ଆଉ ତାର ଯେନ୍ ଦାମଟା ଅଛେ ତ ସେଟା ବି ଅତକା ହେଇଥିବା ସେତକି ସମୟାତି, ତ ଏଇଟା ଆମର ଚାଷୀ ଭାଇ ବହିନ ମାନେ ସବୁବେଳେ ଦେଖୁଥିସନ୍। ଆଉ ସେମାନେ ସବୁବେଳେ ଯେନ୍ତା ଆମେ ଯୁଗିକରି ଚାଷ କରୁଛୁ ବୋଲି କହୁଛୁ, ତ ସେନ୍ତା ଚାଷଟେ କରିକରି ଅତକା ଦାମ ଯେତେବେଳେ ହେଇଥିବା ତୁନ୍ ଶାଗ ହେଉଥାଉ, ଯେନ୍ଟାକି ପୁଟଲ ହେଲା, କୁନ୍ଦୁରୁ ହେଲା, ମିର୍ଚା ହେଲା, ଭେଣ୍ଡି, ବାଇଗନ, ଆମେ ଗୁଆଁସେମି ଯେନ୍ଟାକି ଜଲସେମି ବୋଲି ବି କହୁଛୁ, କି ଫୁଲକୋବି ହେଲା, ବନ୍ଧାକୋବି ହେଲା, ତ ଇ ସବୁ ଚାଷ ସେମାନେ କରିଥିସନ୍। ଆଉ ତାକର ଚାଷଟା ସବୁବେଳେ ସେମାନେ ଚେଷ୍ଟା କରିଥିସନ୍ ଯେ ଯହ ଦାମ ଯେତେବେଳେ ବିକ୍ରି ହେଉଥିବା ସେ ସମୟାତି ବାହାରୁ, ତ ହେନ୍ତା ଆମର ଗୋଟେ ଚାଷୀ ଯେ କି ଚାଷ ତ କରୁଛନ୍, ତାର ସାଙ୍ଗେ ରାସାୟନିକ ପ୍ରଣାଳୀରେ ଚାଷ ତ କରୁଥିଲେ, ବୈଜ୍ଞାନିକ ପଦ୍ଧତି ବି କରୁଛନ୍, ତାର ସାଙ୍ଗେ ସାଙ୍ଗେ ଆମର ଅର୍ଗାନିକ ଯେନ୍ଟା ଆମେ କହୁଛୁ ଜୈବିକ ପଦ୍ଧତିରେ କରୁଛନ୍, ତ ସେନ୍ତା ଗୋଟେ ଚାଷୀ ଆମର ବୈଠକ ଆସିଛନ୍। ତାଙ୍କ ନାଁ ହେଉଛି ରାଜେଶ ପ୍ରଧାନ। ଆଜ୍ଞା, ପୁଡିହା ଟିକରା ଖୁଣ୍ଟପାଲି ବରଗଡ଼ରୁ ଆସିଛନ୍। ଆଜ୍ଞା, ଆପଣଙ୍କୁ ବୈଠକ କି ସ୍ୱାଗତ ଜନାଉଛୁ। ଜୁହାର,
1: ନମସ୍କାର। ଆଜ୍ଞା, ମୋ ନାଁ ରାଜେଶ ପ୍ରଧାନ, ଆମ ପୁଡିହା ଟିକରା ଖୁଣ୍ଟପାଲି ଗ୍ରାମ ପଞ୍ଚାୟତ, ବ୍ଲକଟା ବରଗଡ଼।
0: ଚାଷ ତ ଆପଣ ଅନେକ ଚାଷ କରୁଛନ୍, ତ ସେଥିର ଭିତରେ କେନ୍ କେନ୍ ଚାଷ କରୁଛନ୍ ଚାଷୀ ହିସାବରେ ସେଟା ଟିକେ କହ।
1: ଚାଷ ତ ମୁଇଁ ପୁଟଲ କରୁଛେ, କୁନ୍ଦୁରୁ କରୁଛେ, ମିର୍ଚା ବି କରୁଛେ, ଭେଣ୍ଡି ବି କରୁଛେ, କୋବି ବି ତାନେ କରୁଛେ ଆମେ।
0: ଆଉ ବାଇଗନ ଚାଷ ଆଉ ଗୁଆସେମି ବି ଚାଷ କରୁଛନ୍।
1: ଆଜ୍ଞା,
0: ତ ଠିକ ଅଛି, ଯେନ୍ଟା ଆପଣ କହିଲେ ପୁଟଲ କରୁଛନ୍, କୁନ୍ଦୁରୁ ଚାଷ କରୁଛନ୍, ମିର୍ଚା ହେଲା, ଭେଣ୍ଡି ହେଲା, ବାଇଗନ ହେଲା, ଗୁଆସେମି ଯେନ୍ଟାକି ଆମେ ଜଲସେମି ବୋଲି ବି କହୁଛୁ, ତାପରେ କୋବି ବି ଚାଷ କରୁଛେ ବୋଲି, ତ ଏହାଦେ ଆମେ ଯଦି ଚାଷଟେ କରୁଛନ୍ ପୁଟଲ ଚାଷଟା, ତ ଆପଣ ଯେତେବେଳେ ପୁଟଲଟା ଆରମ୍ଭ କଲେ, କେନ୍ ହିସାବରେ କଲେ, ଆଉ କେତେବେଳେ ଚାଷଟା ଆରମ୍ଭ କଲେ, ତ ଏହାଦେ ତ ଆମେ ଦେଖମା ବେଲେ ପୁଟଲଟା ଫଲି ବସ, ପହଲା ଯେତେବେଳେ ପୁଟଲଟା ଚାଷ କଲେ ଇ ବର୍ଷେ ଆରମ୍ଭ କଲେ, ତ ସେଟା କେନ୍ତା କେନ୍ତା କରି ଚାଷ କଲେ ଟିକେ?
1: ପୁଟଲ ଆମେ କୋଣା ଆଣିକିରି ଗୋଟେ ବାଲି ଦେଇକି ଗଜରାଲୁ।
0: ଆଜ୍ଞା,
1: ଗଜରେଇ କରି ଗୋଟେ ଗୋଟେ ଦାନେ 3 ସେଣ୍ଟିମିଟର ଭିତରେ, 2-3 ହାତ ଭିତରେ କଲୁ ସେଟା।
0: ଆଜ୍ଞା,
1: ଆଉ ସେଟା ଯେତେବେଳେ ମାନେ ପିଟେ ହେଲା, ଆମେ ତାହାକେ ଗୋଟେ ଜାଲ ଦେଇକରି ଆମେ ଲହକା ଚଢ଼ାଲୁ, ଫୁଟି ପିଟି ଜାଲ, ଏହାନେ ତ ମାନେ ଏଟା ନା ମିଲବାର, ଏଟା ବଂଶ ଏଟା ନା ମିଲବା ବେଲେ ଆମେ ଜାଲ ଦେଇକରି କରୁଛୁ ଏବେ। ଏହାନେ ସେଟା ସାର ଦେଇକରି ଆମେ ଖତ ବେଶୀ ପରିମାଣ ଖତ ଦଉଛୁ, ସାରଟା କମ୍ ୟୁଜ୍ କରୁଛୁ ଏହାନେ। ଆଉ ସେଟା ଏହାନେ 2-2 ହାତ ତାମାନେ ହେଇଗଲାନି, ଏଟା ଏବେ ଫୁଲ ଗୋଟେ ଗୋଟେ ଆସୁଛି। ଏଟା ଆମେ ମେନ୍ଲି ଆମେ ତାମାନେ ଏହାନେ ଆମର ରାସାୟନିକ ହିସାବରେ ଯେନ୍ କରୁଛୁ, ତାମାନେ ଆମେ ଅର୍ଗାନିକ ହିସାବରେ କରବାର ମୋର ପ୍ଲାନ ବହୁତ ଅଛି, କିନ୍ତୁ ଏହାନେ ସଡନ୍ ତାନେ ହେଇ ନାଇ ପାରବା ସେଟା। ଆଉ ସେଟା ଆମେ ରାସାୟନିକ ବି କିଛି ଉଷୋ କଥା ଦେଇକି କରୁଛୁ ସେଟା, ଆଉ ଏହାନେ ଫୁଲ ହଉଛେ, ଭଲ ତ ଆସିଛେ।
0: ତ ପୁଟଲ ଯେତେବେଳେ ଚାଷ ତ କଲେ ଆପଣଙ୍କ 2-2 ହାତ ଲେଖା ଲ ହେଇଗଲାନ ବୋଲଛନ୍, ଆଗନୁ ଯେତେବେଳେ ରୁଇ ରେଞ୍ଜ ମିଳୁଥିଲା ସେତେବେଳେ ତ ରୁଇ ରେଞ୍ଜ ଗାଡ଼ୁଥିଲା, ଆଉ ଏହାଦେ ଆମର ସେ ବଂଶର ରାନେ ରେଞ୍ଜ ଟା ନାଇଁ ମିଲବାର, ଆଉ ଯେହେତୁ ଗଛ ସଂଖ୍ୟା କମିଗଲାନ ଆମକୁ ବଂଶ ବି ନାଇଁ ମିଲବାର, ଘିନବାର କେ ପଡୁଛେ, ତ ସେତେବେଳେ ଆମେ ଜାଲ କରୁଛୁ, ଯେନ୍ଟାକି ଟ୍ରେଲି ପଦ୍ଧତି ବୋଲଛନ୍, ତ ସେ ଜାଲ ଦେଇକରି ଆମେ ସେଠି ମାନେ ପୁଟଲ ଲହକେ ତାହାକେ ଚଢ଼ଉଛୁ। ଆଉ ଏନ୍ତା ଗୋଟେ ଗୋଟେ ଚାଷୀ ଅଛନ୍ ଯେନ୍ ମାନେ କି ହେ ଜାଲ ଦେଇକରି ବି ମାନେ ରୁଇ ରେଞ୍ଜ ଗୁଟେ ଗୁଟେ ଦଉ, ତ ସେଟା କଲେ ଆହୁରି ସୁବିଧା ହେସି ବୋଲି ଚାଷୀ ମାନେ କହେ। ଆପଣ କାଣା
1: ରେଞ୍ଜ ବେଲେ ଗୋଟେ ଗୋଟେ ଖମ୍ ଗାଡୁଛୁ?
0: ଆଜ୍ଞା,
1: ମାନେ 3-4 ଫୁଟ ଗୋଟେ ଖମ୍ ଦଉଛୁ।
0: ଆଜ୍ଞା,
1: ବଂଶଟ ମାନେ ଖମ୍ବ ଦଉଛୁ, ତାପରେ ଜାଲ ଟାଣୁ।
0: ଆଜ୍ଞା, ନାଇଁ ମୁଇଁ ଯେନ୍ଟା ଆପଣଙ୍କୁ ପଚାରିଲି, ସେ ଆମେ ଜାଲ ଟାଣିଲା ପରେ ଖମ୍ ଦେଲା ପରେ ବି କାଣା ହେସି, ଗୋଟେ ଗୋଟେ ଚାଷୀ ରେଞ୍ଜ ଗୁଟେ ଗୁଟେ, ତ ଯେନ୍ଟାକି ପୁଟଲର ତାମାନେ ଲହଟା ଭଲ ହିସାବରେ ଯାଇପାରସି, ଆଉ ତାର ପ୍ରଡକ୍ସନରେ ଯେନ୍ ଉତ୍ପାଦନ ଥି ସେଟା କାଁ ପରିବର୍ତ୍ତନ ହଉଛି କି କାଣା, ସେଟା ମୁଇଁ ପଚାରୁଥିଲି ଆପଣଙ୍କୁ। ସେଟା
1: ଆମେ ତ ରୁଇ ତ ନା ଦେବାର, ଆଉ ହେଟା କରୁଛୁ, ବଢିଆ ହଉଛେ, ନେକ୍ସଟ ଟାଇମ୍ ବି କରୁଥିଲେ ହେଟା ବଢିଆ ହେଇଥିଲା ବି।
0: ଆଜ୍ଞା,
1: ପ୍ରଡକ୍ସନ ଭଲ ହେଇଥିଲା, ଏଇଟା ଗୋଟେ ବଦଳେଇଛୁ ଆମେ, ସେ କୋଣାକି ଦୁସରା ଜମିରେ ରାନେ ଏଇଟା କରିକି କରୁଛୁ ଏଇଟା।
0: ସେଟା ତ ବଢିଆ କଥା ଟିକେ କହିଲେ, ଯେ ପୁଟଲର ଯତ୍ନ ପାତନ କଥା କହିଲେ, ଏହାଦେ ଯେତେବେଳେ ଖରାଟିଆ ପୁଟଲ ଆପଣ ମାନେ ଚାଷ କରୁଛନ୍, 2-2 ହାତ 3-3 ହାତ ଲ ହେଲାନ ଫୁଲ ଗୋଟେ ଗୋଟେ।

0: ଦୂରିଆଟା ତ କହି ନା ପାରେ, ମୋର ତ ଦୂରିଆ ନାହିଁ।
1: ହଁ, ତ ସେଥିର ଲାଗି ଆମର ଚାଷୀ ଭାଇ ମାନେ ଗୋଟେ କଥା, ଯେତେବେଳେ ବି କୌଣସି ଗୋଟେ ଇଜେନ କଥାଟି ଆସିଲା, ଯେନ୍ତା ଆମେ କୌଣସି ମାନେ କୁବି ପଲ୍ହା ହଉ କିମ୍ବା ଯେନ୍ତା ବର୍ଷାଟିଆ କରବାର ଲାଗି ସେମାନେ ଚାହୁଁଛନ୍, ତ ସେମାନେ ପ୍ରାୟ ନିଜର ଘର ପାଖେ ଯଦି ପଲ୍ହାଟା ପକାବେ ବେଲେ ସୁବିଧା ଅସୁବିଧା ସାଙ୍ଗେ ସାଙ୍ଗ ତ ସେଟାକେ ଯାଇକିରି ନିଜେ ସଂରକ୍ଷଣ କରିପାରବେ, ବର୍ଷା ହେଲା ଡାଇବି ପାରବେ, ବର୍ଷା ନାଇଁ ହେଲା ତାହାକେ ଖୁଲି କରି ରଖିପାରବେ। ତ ଯେନ୍ତାକି ଆମର କାଣେ, ଆମେ ଯଦି ସନ୍ଧ୍ୟାରେ ବର୍ଷା ହେବା ବୋଲି ତାହାକେ ଡାବି ନମା, ବର୍ଷା ନାଇଁ ହେବା ବେଲେ ସେ ଗରମ ଥି ସେ ଅଧା ଯାଉଲି ଯିବ। ଆଉ ଯଦି ବର୍ଷା ନାଇଁ ହେବା ବୋଲି ଆମେ ଯଦି ତାହାକେ ଖୁଲା କରି ରଖିଥିମା ବେଲେ ସେ ରାତି ବର୍ଷା ହେଲା ବେଲେ ନିଜର ଜନ ଜନ ସବୁ ବିଲି ସିରିଥିବାନ। ତ ସେଥିଲାଗି ଆମର ଚାଷୀ ଭାଇ ଯେନ୍ ମାନେ ଅଛନ୍, ତ ସେମାନେ ଯଦି ବର୍ଷାଟିଆ ଫୁଲକୋବି ଚାଷ କରବାର ଲାଗି ଚାହୁଁଛନ୍, କି ଅସଡ଼ିଆ ଯେନ୍ଟାକି ଆମେ କହୁଛୁ ବନ୍ଧାକୋବି ଚାଷ କରବାର ଲାଗି ଚାହୁଁଛନ୍, ତ ସେମାନେ ମୁଖ୍ୟତଃ ତାଙ୍କର ପହଲା ମୁଖ୍ୟଟା ହଉଛି ପଲ୍ହା। ତ ପଲ୍ହାକେ ସେମାନେ ଯଦି ବଞ୍ଚେଇ ପାରିଲେ ବେଲେ ଚାଷଟେ କରିପାରବେ। ଆଉ ପ୍ରାୟ ଚାଷୀ ଆମର ଦେଖସୁ ଯେ ପଲ୍ହା ପକାଥି ଫେଲ ମାରସନ୍, ଫେଲ ଆସନ୍, କିଏ ଅଙ୍କରେଇ ନ ପାରେ, କାହାଟା ଭଲ କରି ନା ଆଙ୍କରେ, ତ କାହାଟା ଆଙ୍କରି ଥିସି ବର୍ଷାତି ବିଲି ଯାଏସି, ଆଉ କାହାଟା ସଢି ବି ଯାଏସି, ଏନ୍ତାକି ତ ଇ ଅସୁବିଧା ହେସି। ତ ସେ ଅସୁବିଧା ଦୂର କରବାର ଲାଗି ଆମର ମୁଖ୍ୟତଃ ଯଦି ଆମେ ପାଖେ କର୍ମା ପଲ୍ହା, ନିଜର ଘର ପାଖେ ଯଦି କର୍ମା ପଲ୍ହା ପକାମା ବେଲେ ବଢିଆ ହେବା। ତ ଇ ଯେନ୍ ମାନେ କୁବି ତ ଆପଣ ଜଗାବାର କଥା କହିଲେ, ଯତନ ପାତନ କଥା ଟିକେ କହୁନ୍, କେନ୍ତା କରୁଛନ୍?
0: କୁବି ତ ଫାର୍ଷ୍ଟ ଟାଇମ୍ ଯେତେବେଳେ ପଲ୍ହା ଏଇଟା ମାସେ ଗଲା କି ଆମେ ପହିଲା ଫାର୍ଷ୍ଟ ଟାଇମ୍ ରୁଜୁ ସେଇଟା,
1: ଆଜ୍ଞା,
0: ଆଉ ଦୁଇ ତିନି ଦିନ ଗଲା ପରେ ତାପରେ ଆମେ ସେ ଗ୍ରୋମର ଦେଇକରି ଖତ ଦେଇକରି ଗ୍ରୁମର ଦେଇକରି ଆମେ ଏଇଟା କରି ରେଡ଼ି ହଉଛୁ। ପନ୍ଦର ଦିନ ପରେ ପୁଣି ଫେର ଆମେ ସେ ୟୁରିଆ ସାର ଆଉ ଦେଇକରି ଆମେ ଫେର ଏଇଟା କରୁଛୁ। ମାସେ ଗଲେ ଫେର ପୁଣି ଏଇଟା ସେ ମାନେ ଡିଏପି ଆଉ ୟୁରିଆ ତିନି ମାସ ପରେ ହେଇଯିବ ତାନେ।
1: ଆଜ୍ଞା, ଏଇଟା ତ ବଢିଆ କଥାଟେ କହିଲେ। ତ ଆଉ ଗୋଟେ ହିସାବରେ ଆପଣ ଚାଷ କରବାର ଲାଗି କହୁଥିଲେ ଅର୍ଗାନିକ ଉପାୟ ଥି, ଯେନ୍ତାକି ଜୈବିକ କହୁଛୁ, ତ ସେ ଜୈବିକ ଚାଷ ଥି ମାନେ ଆପଣ କେନ୍ତା କେନ୍ତା କରୁଛନ୍, କେତେ ଜାଗା କରବାର ଲାଗି ଇଚ୍ଛା ପ୍ରକାଶ କରୁଛନ୍, କେନ୍ତା କିରି କରିବେ ସେଟା ଟିକେ କହୁ।
0: ମେନଲି ମାନେ ଜୈବିକ ହିସାବରେ କରବାର ବହୁତ ମୋର ମନ ଅଛି।
1: ଆଜ୍ଞା,
0: ନହେଲେ ରାସାୟନିକ କରୁଛନ୍, ତା ମାନେ ଆମର ମାଟିର ଅନ୍ତର ଲବଣ ତତ୍ ନାଇଁ ଆମର ଏଇଟା ହେଇଯିବ।
1: ଆଜ୍ଞା,
0: ଆଉ ଉର୍ବରତା କମି ହେଇଯିବ।
1: ଆଜ୍ଞା,
0: ଆଉ ଏହା ତ ଆମ ବରଗଡ଼ରେ ପ୍ରାୟ କ୍ୟାନ୍ସର ବେଶୀ ହେଲାନ।
1: ଆଜ୍ଞା,
0: ବେଲେ ମୁଇଁ ସେଟା ଚେଞ୍ଜ କରିବା ଲାଗି ଚାହୁଁଛି। ଆଜ୍ଞା,
1: ଆଜ୍ଞା,
0: ବେଲେ ମୁଇଁ ଏହାନି ମିନିମମ 10 ଡିସମିଲ୍ କରି ମାନେ ନିଜ ନିଜ କରି ହିସାବରେ କରୁଛି ତାନେ। ଆଉ କେଚୁଆ ଚାଷ ବି କରୁଛେ।
1: ଆଜ୍ଞା,
0: କେଚୁଆ ଚାଷ କରିକିରି ତାମାନେ ଆମେ ସେ ଖତଟା ନିଜେ ହାନି ଦେଇକିରି ମାନେ ଖତ ଦେଇକରି କମ୍ କମ୍ କରିକିରି ଶାଗ, ତାପରେ ବ୍ରୋକୋଲି କୋବି କରିଥିଲି ବି, କ୍ୟାପ୍ସିକମ୍ କ୍ୟାପ୍ସିକମ୍ ଟିକେ ନା ହେଲା, ତାର ବିଟ୍ କରିଦେଲି, ଗାଜର କରିଦେଲି, ଗାଜର ବିଟ୍ ବଢିଆ ଆସିଲା, ଖତ ଦେଲି। ଆଉ ଆମେ ସେ ଗୋମୂତ୍ର ମାନେ ମେଡିସିନ ଗୋମୂତ୍ର ପ୍ରାୟ ୟୁଜ କରୁଛୁ, ଗୋମୂତ୍ର ୟୁଜ କରୁଛୁ। ଯଦି ବେଶୀ ପୋକ ଲାଗିଲେ ବେଲେ ଆମେ ସେ ନିମ୍ବ ପତ୍ର 5 କେଜି, ଗୋମୂତ୍ର 5 ଲିଟର, ଖତ 5, ଇଟା ଇଏ କରିକିରି ବୁତରେଇକିରି ରଖୁଛୁ, ଆଉ ସେଟା ମାନେ ୟୁଜ କରୁଛୁ ଆମେ ମେଡିସିନ ହିସାବରେ। ସେଟା ଧୀରେ ଧୀରେ କାଇଁ ଚେଞ୍ଜ ହଉଛେ। ମୁଇଁ ତ ମୁଇଁ ଯେତେ ବି କରୁଛ ଭଲ ଲାଗୁଛି ମୋତେ ତାମାନେ।
1: ଏଇଟା ତ ବଢିଆ କଥାଟେ କହିଲେ ଯେ ଜୈବିକ ହିସାବରେ ଯଦି ଆମେ କର୍ମା, ଆଉ ଯେନ୍ ମାନେ ଯେ ଦଶ ପର୍ଣ୍ଣି ଆସିଲା କି ଗୋମୂତ୍ର ଦେଇକିରି ନିମ୍ବ ପତ୍ର ଦେଇକିରି ଯେତେବେଳେ ଆମେ ନୂଆ ନୂଆ ଆମେ ବନଉଛୁ, ତ ନିମାସ୍ତ୍ର ହେଲା, ତାପରେ ଅଗ୍ନିଆସ, ଏଇଟା ମାନେ ଯେତେବେଳେ ଆମେ ବନେଇକିରି ତାକେ ବ୍ୟବହାର କରୁଛୁ, ଆଉ ତାର ସାଙ୍ଗେ ଆମେ ଗାଏ ଖତ ଯେନ୍ଟାକି ମାନେ ଗୋବର ଖତ କଥା ପଡ଼ିଛେ, ତ ଗୋବର ଖତ ଯଦି ଆମେ ଦେଇକିରି ଯଦି ମୃତ୍ତିକାର ପହଲା ଯେନ୍ ଲବଣ ଅଂଶ ଅଛେ ତାହାକେ ଯଦି ଆମେ ବଢ଼ାମା, ଅମ୍ଳତ୍ପକେ ଯଦି କମାମା, ବେଲେ ଯେନ୍ତା କଲେ ବି ଆମର ଉତ୍ପାଦନଟା ବଢ଼ବା। ଆଉ ପହଲା ଆମେ ଯଦି ଆଶା କର୍ମା, ଯେନ୍ତା ଆମର ରାସାୟନିକ ପଦ୍ଧତିରେ ଚାଷ କଲେ ଯେତିକି ଉତ୍ପାଦନ ହଉଥିଲା ସେଟାକେ ଯଦି ଆଶା କର୍ମା ବେଲେ ସେତିକି ତ ହେଇ ନପାରେ, ତ ଯେନ୍ତା କଲେ ବି କେତେ ବରଷ ସେଟା ଲାଗ୍ବା। ତ ଯାହା ହଉ, ଆପଣ ଆମର ବୈଠକିକେ ଆସିଲେ, ଆଉ ଆମର ଯେନ୍ ହିସାବରେ ଚାଷବାସ କରୁଛନ୍ ଗୋଟେ ଚାଷୀ ହିସାବରେ, ଆଉ ଗୋଟେ ପ୍ରୋଗ୍ରେସିଭ ଚାଷୀ ହିସାବରେ, ଆଉ ଗୋଟେ ଆସିଲା ଇନୋଭେଟିଭ ଅଲଗା ଢଙ୍ଗରେ ଚାଷ କରବାରଟା, ଆଉ ଗୋଟେ ଆସିଲା ପୁରା ହିସାବରେ ସକ୍ସେସିଭ ଫାର୍ମର ଯେନ୍ଟାକି କହୁଛୁ, ତ ସେ ହିସାବରେ ବି ଚାଷ କରୁଛନ୍ ଆପଣ, ଆଉ ଚାଷୀ ହିସାବରେ ନିଜର ପରିଚୟଟି ରଖିଛନ୍ ଆପଣ ଆମର ବୈଠକିକେ ଆସିଲେ, ଆଉ ଏତେ କଥା ଆମର ଚାଷୀ ଭାଇ ବହିମାନଙ୍କୁ କହିଲେ, ସେଥିଲାଗି ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା, ଜୁହାର।
2: ନାନୀ ଶୁଣିଲ ଗୋ?
3: ହଁ, ବନେ କଥା ଦାଦା ତ ଆସିଲେ ପୁରା କେତେ କେତେ କଥା ଲାଗି ପକାସନ୍
2: ନେଖରେ
3: ପଚରେ ପକଉଛ।
2: ଅନ୍ କଥା ଶୁଣବା ଲାଗି ମିଲ୍ଲା କି
3: ନାଇଁ
2: ଶୁଣ ତ, ଚାଲ ଚାଲ ଆଛେନ ଗୀତ ପଦେ ଶୁନମା।
3: ହଁ, ଠିକ କଥା କହିଲୁ, ଶୁନମା କେନ୍ ଗୀତ କେଇ
2: ବଢିଆ ଗୀତ ଗୁଟା ନି।
3: ହଁ
2: ଶୁନ, ଇ ଗୀତ କେ ଗାଇଛନ୍ ଦୁଃଖୀଶ୍ୟାମ ତ୍ରିପାଠୀ, ଆଉ ଲେଖିଛନ୍ ଯୁଧିଷ୍ଠିର ମେହିର।
3: ଆଚ୍ଛା ହଉ, ଶୁନୁ।
2: ହଁ।

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନର୍ଡିକ୍ ଦେଶମାନଙ୍କର ନେତାମାନଙ୍କ ସଙ୍ଗେ ଗୋଟିଏ ମିଳିତ ସାମ୍ବାଦିକ ସମ୍ମିଳନୀକେ କରୁଛନ୍ ସମ୍ବୋଧିତ। ଛତିଶଗଡ଼ର ବସ୍ତର ଡିଭିଜନ ଏହାଚିନ୍ ପୂରାପୂରି ନକ୍ସଲମୁକ୍ତ ହୋଇଛେ ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଓଡ଼ିଶା ଗୋଟିଏ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ଲୋକର ସୁରକ୍ଷା ଆଉ ଜୀବିକା ଲାଗି କୃଷି କ୍ଷେତ୍ରର ବିକାଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଚାଷୀମାନଙ୍କର ଭିତରେ ସଚେତନତା ସୃଷ୍ଟି ଲାଗି ଆଇବା ମାସ ପହିଲାନୁ ସାରା ଦେଶ ମୂଲ ହେବା କ୍ଷେତ ବଚାଓ ଅଭିଯାନ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କର ଅଧ୍ୟକ୍ଷତା ଥି ନୂଆଦିଲ୍ଲୀଠାରେ ନିଟ୍ ୟୁଜି 2026ର ଫେରଘେ ପରୀକ୍ଷା ନେଇକରି ହୋଇଛି ଗୋଟିଏ ଉଚ୍ଚସ୍ତରୀୟ ବୈଠକ। ଭୁବନେଶ୍ୱରର ଅନ୍ଧରବାଠାରେ ଇଏସ୍ଆଇ ମେଡିକାଲ କଲେଜ ଆଉ ହସ୍ପିଟାଲ ବନାବାର ଲାଗି ଓଡ଼ିଶା ସରକାରଙ୍କର ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆଉ କେନ୍ଦ୍ର ସରକାରଙ୍କର କର୍ମଚାରୀ ବୀମା ନିଗମ ଭିତରେ ବୁଝାମଣାପତ୍ର ହେଲା ସ୍ୱାକ୍ଷରିତ। ଆଇବାକାଲି ବାହାରିବା ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଆଉ ପ୍ରଶିକ୍ଷଣ ପରିଷଦ ଏନ୍ସିଇ ଆକ୍ଟି ତରଫରୁ ଦେଶର 9ଟା ଏକକ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ଲାଗି ହେବାକୁ ଥିବା ପ୍ରବେଶିକା ପରୀକ୍ଷା ସିଇଇ 2026 ଲାଗି ଆବେଦନ ପ୍ରକ୍ରିୟା ହେଲା ମୂଲ। ପୁରୀ ଶ୍ରୀମନ୍ଦିରନ ମଧ୍ୟାହ୍ନ ଧୂପନୀତିରୁ ଭିତ୍ରରତ୍ନ।

0: ଭଣ୍ଡାର ଗନ୍ତିମନ୍ତି କାମ ହେବା ମୂଲ ଶ୍ରଦ୍ଧାଳୁମାନେ ବାହାର କାଠନ କରିପାରିବେ ଦର୍ଶନ। କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବାବଦେ ହୋଇଛି ଆଲୋଚନା। ରାଜ୍ୟ କ୍ରାଇମ୍ବ୍ରାଞ୍ଚର ମହିଳା ଆଉ ଶିଶୁ ଅପରାଧ ନିରାକରଣ ଶାଖା ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ତରଫ ନିଖୋଜ ଛୁଆମାନଙ୍କେ ଖୋଜବାର ଲାଗି ଆଇବା ଗୁରୁବାରନୁ 30 ତାରିଖ ତକ ମୂଲ ହେବା ଅପରେସନ୍ ଅନ୍ୱେଷଣ। ଆଇପିଏଲ୍ ଟି20 କ୍ରିକେଟ୍ର ଆଜିର ମ୍ୟାଚ୍ ଥି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଆଉ ରାଜସ୍ଥାନ ରୟାଲ୍ସ ଭିତରେ ଚାଲିଛି ଖେଲ। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପହିଲା ବ୍ୟାଟିଂ କରିକରି 3.3 ଓଭର୍ଥି କରିଛେ 52 ରନ୍। ଆଉ ରାଜ୍ୟର ଭିନ୍ ଭିନ୍ ଜାଗାନ ଜାରି ରହିଛେ ଗରମ। ମାସର ଶେଷ ତକ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚପାରେ କେରଳମ୍। ଏଛିନ୍ ମୁଖ୍ୟ ଖବର ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
1: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଚନ୍ଦ୍ରମଣି ଲେଙ୍କାଙ୍କ କଣ୍ଠରେ ଏକ ଭଜନ ଶୁଣନ୍ତୁ, ଦୀନକୃଷ୍ଣ ଦାସଙ୍କ ରଚନାରୁ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଏଥର ଶୁଣନ୍ତୁ ସୁତପା ପଟ୍ଟନାୟକଙ୍କ କଣ୍ଠରେ ଏହି ଗୀତଟି, ଗୀତିକାର ଅସିତ କୁମାର ମହାନ୍ତ।

0: ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଦୁଇଟି ଭଜନ ଶୁଣିଲେ। କଣ୍ଠଧାନ କଲେ ଚନ୍ଦ୍ରମଣି ଲେଙ୍କା ଓ ସୁତପା ପଟ୍ଟନାୟକ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଲୋଚନା। ବିନୋଦ ନାୟକଙ୍କ କବିତାରେ ପଲ୍ଲୀ ଚିତ୍ର, ଆଲୋଚକ ଭଗବାନ ପଟେଲ।
3: ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟରେ ପଲ୍ଲୀ ଚିତ୍ର ପ୍ରଦାନରେ ଯେଉଁ କେତେଜଣ କାବ୍ୟଶିଳ୍ପୀ ସୁନାମ ଅର୍ଜନ କରିପାରିଛନ୍ତି ସେମାନଙ୍କ ମଧ୍ୟରୁ କବି ବିନୋଦ ଚନ୍ଦ୍ର ନାୟକ ଅନ୍ୟତମ। ଜଣେ ଦକ୍ଷ ଓ ସୁନିପୁଣ ପଲ୍ଲୀ କବି ଭାବରେ ଶ୍ରୀ ନାୟକ ରାଶି ରାଶି ପଲ୍ଲୀ କବିତା ରଚନା କରିବାରେ ଆଶାତୀତ ସଫଳତା ଲାଭ କରିଥିବାର ଜଣାଯାଏ। ଆଧୁନିକ ଓଡ଼ିଆ କବିତାରେ ନନ୍ଦକିଶୋର ବଳ, ମାୟାଧର ମାନସିଂ, ସଚ୍ଚିଦାନନ୍ଦ ରାଉତରାୟ ପ୍ରମୁଖ କବିମାନେ ପଲ୍ଲୀ ଚିତ୍ର ପ୍ରଦାନରେ ଯଥେଷ୍ଟ ପାରଦର୍ଶିତା ଲାଭ କରିଥିବାର ସ୍ପଷ୍ଟ ଅନୁମେୟ ହୁଏ। ଜୀବନର ରସଘନ ତଥା ଅମୃତ ମୁହୂର୍ତ୍ତର ହୃଦୟାବେଗକୁ ଯଥାର୍ଥ ଭାବରେ କବିତାରେ ପ୍ରକାଶ କରିବା ପାଇଁ ଏକ ଗଭୀର ଅନୁଭବର ଅପେକ୍ଷା ରଖେ। କବି ବିନୋଦ ଚନ୍ଦ୍ର ନାୟକ ନିଜ କବିତାରେ ପଲ୍ଲୀ ପ୍ରକୃତିର ସୁନ୍ଦର ସୁଷମାକୁ ମଞ୍ଜୁଳ ତଥା ନିତାନ୍ତ ମନମୁଗ୍ଧକର ରୂପରେ ପ୍ରକାଶ କରିବାରେ ଗଭୀର ଆମୁଖତା ପ୍ରଦର୍ଶନ କରିପାରିଛନ୍ତି। ଜଣେ ସଫଳ ରୋମାଣ୍ଟିକ କବି ଭାବରେ ପଲ୍ଲୀ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟକୁ ଅବଲୋକନ କରି ତାର ମହିମାନ୍ୱିତ ରୂପବିଭବରେ ତଲ୍ଲୀନ ତଥା ଆତ୍ମବିଭୋର ହୋଇ ଉଠିଛନ୍ତି। ସୌନ୍ଦର୍ଯ୍ୟ ପିପାସୁ କବି ଭାବରେ ପଲ୍ଲୀ ପ୍ରକୃତିର ନିବିଡ଼ ସ୍ପର୍ଶରେ ଆସି ତାର ମାର୍ମିକ ରୂପଚର୍ଯ୍ୟାରେ ବିଭୋର ହୋଇ ଦେଖିଛନ୍ତି ତାର କଲ୍ୟାଣମୟୀ ଓ ମାତୃମୟୀ ଭାବାବେଗକୁ। କବି ସତ୍ୟ ଓ ଶିବ ଅପେକ୍ଷା ସୌନ୍ଦର୍ଯ୍ୟର ନିରାଜନା ଓ ଉପାସନା କରିଛନ୍ତି ଜଣେ ପରମ ପ୍ରେମିକ କବି ଭାବରେ। ପଲ୍ଲୀ ପ୍ରୀତି ତାଙ୍କ କବିତାର ମୂଳ ତଥା କେନ୍ଦ୍ରବିନ୍ଦୁ। ଜୀବନର ଆଦ୍ୟ ଭାଗ କବି ଏକ ଗ୍ରାମୀଣ ପରିବେଶ ମଧ୍ୟରେ ଅତିବାହିତ କରିଛନ୍ତି ଅତି ନିରାଡ଼ମ୍ବର ତଥା ସୁନ୍ଦର ଭାବରେ। ସହରୀ ଜୀବନର କୃତ୍ରିମତା ତଥା ଅନ୍ତଃସାର ଶୂନ୍ୟତାକୁ ମର୍ମେ ମର୍ମେ ଅନୁଭବ କରି ପଲ୍ଲୀ ଜୀବନର ଶାନ୍ତ ସରଳ ମଧୁର ତଥା ଅମାୟିକ ପରିବେଶରେ ନୈସର୍ଗିକ ଆନନ୍ଦ ଖୋଜି

ଚାଲିଛନ୍ତି ଆଜୀବନ। କବିଙ୍କର ବହୁଚର୍ଚ୍ଚିତ ଗ୍ରାମପଥ କବିତାଟି ଏକ ଉଚ୍ଚକୋଟୀର ତଥା ସାର୍ଥକ ପଲ୍ଲୀ କବିତା ଭାବରେ ସର୍ବଜନ ବିଦିତ ହୋଇପାରିଛି। ଯେଉଁ ଗ୍ରାମରେ କବି ଜନ୍ମଗ୍ରହଣ କରି ତାର ଅପରୂପ ସୌନ୍ଦର୍ଯ୍ୟରେ ବିମୋହିତ ଓ ଆନନ୍ଦିତ ହୋଇଛନ୍ତି, ସେହିଠାରେ ଜୀବନର ଅନ୍ତିମ ତଥା ଶେଷ ମୁହୂର୍ତ୍ତ ଅତିବାହିତ କରିବା ପାଇଁ ଆଗ୍ରହୀ ହୋଇ ଉଠିଛନ୍ତି। ଜୀବନର ତୀବ୍ର ଜ୍ୱଳନ ଓ ଦହନ ଭିତରେ ବି କବି ସେହି ଚିର ପରିଚିତ ଗ୍ରାମପଥ ମଧ୍ୟ ଦେଇ ଶ୍ମଶାନ ଭୂମିକୁ ଯାତ୍ରା କରିବେ ବୋଲି ଆଶା ଓ ବିଶ୍ୱାସ ପୋଷଣ କରିଛନ୍ତି ଜଣେ ଜୀବନବାଦୀ କାବ୍ୟଶିଳ୍ପୀ ଭାବରେ। ତେଣୁ ଜୀବନର ଅନ୍ତିମ ତଥା ଶେଷ ଯାତ୍ରା ପଥ ହେବ ସେହି ପ୍ରିୟ ଗ୍ରାମପଥ। କବିଙ୍କ ଭାଷାରେ, ଭିକ୍ଷାସୀ ପ୍ରାଣ ପ୍ରିଡ଼େ ମୋତେ ଅହରହ, ପାଥେ ଅବିହୀନ ପଥିକମୁ ମଣେ ଯାତ୍ରା ଏ ଦୁରୁବହ, ଖଇ ଓ ତୁଳାରେ ଶୁଭ୍ର କରି ତୋ ତନୁ, ରାମ ନାମ ସତ ମନ୍ତ୍ରେ ଚଳିବି ତୋ ତୀର ଶ୍ମଶାନେ, କେବେ କହ କେବେ କହ। କବି ବିନୋଦ ଚନ୍ଦ୍ର ନାୟକ ଜଣେ ଦରଦୀ ଉଦାର ତଥା ମାନବବାଦୀ କାବ୍ୟଶିଳ୍ପୀ, ଆର୍ତ୍ତ ମାନବାତ୍ମାର କରୁଣ କାହାଣୀ ବର୍ଣ୍ଣନାରେ ସତତ ଆଗ୍ରହୀ ଓ ଉତ୍କଣ୍ଠିତ। ତାଙ୍କ କବିତାମାନଙ୍କରେ ଗ୍ରାମର ନିମ୍ନ ମଧ୍ୟବିତ୍ତ ପରିବାରର ଏକ ମଧୁର ତଥା ହୃଦୟସ୍ପର୍ଶୀ ଚିତ୍ର ବେଶ୍ ମନୋଜ୍ଞ ଓ ମାର୍ମିକ ଭାବରେ ବର୍ଣ୍ଣିତ ହୋଇପାରିଛି। ଜୀବନର ସୁଖ ଦୁଃଖ, ହସକାନ୍ଦ, ଆନନ୍ଦ ବିଷାଦ, ଆଲୋକ ଅନ୍ଧାର, ଲାଭ କ୍ଷତି ଆଦିର ସୁନ୍ଦର ଚିତ୍ର ପ୍ରଦାନରେ କବି ଗଭୀର ସଫଳତା ଲାଭ କରିଥିବାର ଦୃଷ୍ଟିଗୋଚର ହୁଏ। ସାଧାରଣ ଖଟିଖିଆ ସରଳ ମଣିଷମାନଙ୍କର ଜୀବନଚର୍ଯ୍ୟାକୁ କବିତା ଭିତରେ ଅତି ମାଧୁର୍ଯ୍ୟମୟ ଭାବରେ ବର୍ଣ୍ଣନା କରିବାରେ ଆପ୍ରାଣ ଉଦ୍ୟମ ଅବ୍ୟାହତ ରଖିଯାଇଛନ୍ତି ଡକ୍ଟର ନିତ୍ୟାନନ୍ଦ ଶତପଥୀ। ତାଙ୍କର ସବୁଜରୁ ସାମ୍ପ୍ରତିକ ଗ୍ରନ୍ଥରେ ବିନୋଦ କାବ୍ୟ ମାନସ ସମ୍ପର୍କରେ ମତ ଓ ମନ୍ତବ୍ୟ ଦେବାକୁ ଯାଇ ଯଥାର୍ଥରେ ଲେଖିଛନ୍ତି, କିନ୍ତୁ ଅନେକ ପରେ ସେ ଯେତେବେଳେ ଗୃହର ମାୟା ଓ ନିକଟର ପରିବେଶ ପ୍ରତି ଆକୃଷ୍ଟ ହୋଇଛନ୍ତି, ସେହି ପର୍ଯ୍ୟାୟରେ ତାଙ୍କ କବିତାରେ ଆଉ ବୈଦେଶିକତା ନାହିଁ। ଅଛି ଚତୁଃପାର୍ଶ୍ୱର ସମସ୍ୟା ଓ ଜଞ୍ଜାଳର ବାସ୍ତବବାଦୀ ସ୍ୱର, ଏହା ଯଥାର୍ଥରେ ତାଙ୍କ କବିତାର ଉତ୍ତରାୟଣ ହୋଇପାରେ। ଏହି ଅନୁକ୍ରମରେ ତାଙ୍କ କବିତାରେ ଆମ ପରମ୍ପରା, ସଂସ୍କୃତି, ଗ୍ରାମ୍ୟ ଜୀବନର ଅନେକ ସ୍ମୃତି ପରିଲକ୍ଷିତ ହୁଏ। ଯେଉଁ ଗ୍ରାମ୍ୟ ପରିବେଶ ଓ କୃଷିକାରୀ ସଭ୍ୟତା ନୂତନ ଏକ ଶିଳ୍ପୀକରଣ ପାଖରେ ପରାପୁରି ଭୁଷୁଡ଼ି ପଡ଼ିଛି, ତାହାରି ପାଇଁ ତାଙ୍କ ମନରେ ଆସକ୍ତି ଓ ଆକୁଳତା ପ୍ରକଟିତ। କିଛି ସୁଲଭ ମୁଦ୍ରାର ଲୋଭରେ ଗ୍ରାମର ଲୋକ ସହର ଓ କଳକାରଖାନାକୁ ଧାଇଁଛି, ସେ ଗଢ଼ୁଛି ଏକ ଶିଳ୍ପ ସମୃଦ୍ଧ ଭବିଷ୍ୟତର ଭାରତ, କିନ୍ତୁ ନିଜେ ଅର୍ଦ୍ଧଭୂକ। ତେଣୁ ବିଂଶ ଶତାବ୍ଦୀରେ ଗ୍ରାମାଞ୍ଚଳରେ ଯେଉଁ କରୁଣ ଓ ହୃଦୟ ବିଦାରକ ଦୃଶ୍ୟ ଅବଲୋକନ କରି କବିପ୍ରାଣ ବିଳାପ କରି ଉଠିଛି, ତାହା ପାଠକର ସମବେଦନାର ଅଶ୍ରୁରେ ପରିପୂର୍ଣ୍ଣ ହୋଇଯାଏ। ଶିଳ୍ପ ସଭ୍ୟତାର ଗ୍ରାସରେ ଗ୍ରାମାଞ୍ଚଳର ନିରୀହ ଓ ସରଳ ମଣିଷମାନେ ଭୋଗିଛନ୍ତି ଅକଥନୀୟ ଦୁଃଖ, ଯନ୍ତ୍ରଣା ଓ ଅତ୍ୟାଚାର। ପରେ ପରେ ପଲ୍ଲୀ ପ୍ରକୃତିର ଚରମ ବିପର୍ଯ୍ୟୟ ଦ୍ୱାରା କବି କାରୁଣ୍ୟ ଓ ନୈରାଶ୍ୟ ମଧ୍ୟରେ ଜର୍ଜରିତ ହୋଇ ଗାଇଛନ୍ତି, କୃଷିକ୍ଷେତ୍ର ଛାଡ଼ି ଆସେ ଗ୍ରାମୀଣ ମଣିଷ, ସୁଲଭ ପରିଶ୍ରମର ମୁଦ୍ରାର ଆଶିଷ ପ୍ରାପ୍ୟ ଆସେ, ଆସେ ଛାଡ଼ି ପଛେ ରୋଷଶାଳା, କୃଷକର ଗୃହବଧୂ ତନୁ ସ୍ୱାଦେ ଭରିବାକୁ ଯୋଜକର ତୃଷାର୍ତ୍ତ ପିଆଲା, ପ୍ରସ୍ତୁତ ହୁଅ ଏ ପଥ ରଜ୍ଜୁ ହୁଏ ଯେତେ ତୈଳ ସ୍ନାନେ, ଶ୍ରମିକ ନାରୀର ସୀମନ୍ତ ରୁକ୍ଷ ହୁଏ ସେତେ ପରିଣାମେ, ଶସ୍ୟ ଅଙ୍କୁରରେ ମୂର୍ତ୍ତିକାର ସ୍ତନ୍ୟପାନ, ଧାତ୍ରୀ ସମ ଦେଇ ଯିଏ ଦେଲା ପ୍ରାଣଦାନ। କବି ଚେତନାରେ ପଲ୍ଲୀ ପ୍ରକୃତି ଅପୂର୍ବ ଶୋଭାଶ୍ରୀ ଧାରଣ ପୂର୍ବକ ପ୍ରତ୍ୟେକ ଦର୍ଶକ ପ୍ରାଣରେ ଅଫୁରନ୍ତ ଉତ୍ସାହ ଓ ଉଦ୍ଦୀପନାର ଏକ ସମନ୍ୱୟ ସ୍ଥାପନରେ ସକ୍ଷମ ହୋଇପାରିଛି। ଘଟଣାଚକ୍ରରେ କବି ସହରରେ ଅବସ୍ଥାନ କରୁଥିଲେ ମଧ୍ୟ ଗ୍ରାମ୍ୟ ଜୀବନର ଆଲେଖ୍ୟ ତାଙ୍କର ସ୍ମୃତି ପଥାରୂଢ଼ ହେବାରେ ଲାଗିଛି। ପଲ୍ଲୀ ପ୍ରକୃତିର ମଧୁର ମୂର୍ଚ୍ଛନା ତାଙ୍କ ପ୍ରାଣରେ ତୋଳିଛି ଅମର ସଙ୍ଗୀତ। କବି ଅତୀତ ଜୀବନର ତିକ୍ତ ମଧୁର ସ୍ମୃତି ସମୂହକୁ ଉତ୍ଥାପନ କରି ଗାଇଛନ୍ତି, ଏ ନଗରବାସେ ଗ୍ରାମର ଶାରଦ ସ୍ୱପ୍ନ ରହି ରହି ଆସେ, କାଶଶ୍ୱେତ ନଦୀଘାଟ ପଥର ପାହାଚ, କୁନି କୁନି କେତେ ରୂପା ମାଛ, କାଚଶୁଭ୍ର ଇଚ୍ଛା ନଦୀ ହୋଇ ଦୂରେ ଇବ ସଙ୍ଗେ ମିଶେ, ପଛେ ଆସେ ବିଷ୍ଣାର୍ଥୀ ନିପ୍ତେ। କବି ବିନୋଦ ଚନ୍ଦ୍ର ନାୟକ ସୁନ୍ଦରଗଡ଼ ଜିଲ୍ଲାର ତେଲିପାଲି ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି। ଏକ ସମ୍ଭ୍ରାନ୍ତ ପରିବାରରେ ଗ୍ରାମର ଚତୁଃପାର୍ଶ୍ୱରେ ଅବସ୍ଥିତ ପ୍ରାକୃତିକ ମନୋରମ ଦୃଶ୍ୟ ତାଙ୍କ ଚିନ୍ତା ଓ ଚେତନାକୁ କରୁଛି ମାଧୁର୍ଯ୍ୟ ବିମଣ୍ଡିତ। ତେଣୁ ସ୍ୱଗ୍ରାମର ପ୍ରାକୃତିକ ଦୃଶ୍ୟାବଳୀର ସୁନ୍ଦର ତଥା ମନୋରମ ଚିତ୍ର ପ୍ରଦାନରେ ଅଧିକ ସକ୍ଷମ ହୋଇ ପାରିଥିବାର ମନେ ହୁଏ। ତାଙ୍କ କବିତାଗୁଡ଼ିକ ପ୍ରାଣ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଓ ତାହା ଅତ୍ୟନ୍ତ ମନୋରମ ତଥା ହୃଦୟଗ୍ରାହୀ। ସମାଲୋଚକ ଡକ୍ଟର ଅଶୋକ କୁମାର ମହାପାତ୍ର ତାଙ୍କର ଗ୍ରନ୍ଥ ରୋମାଣ୍ଟିକ କାବ୍ୟାନୁଭବ ଓ ବିନୋଦ ନାୟକରେ କବିଙ୍କର ସମ୍ପର୍କରେ ଯଥାର୍ଥରେ ଲେଖିଛନ୍ତି,

0: ବିନୋଦ ନାୟକଙ୍କ କବିତା ଗୁଡ଼ିକ ମନେ ହୁଏ ଯେମିତି ଅଧିକ ଆବେଗିକ। ତୃପ୍ତି, ଶାନ୍ତି, ବିଷାଦ ଓ ଘର ବାହୁଡ଼ା ବ୍ୟଞ୍ଜନାର କାରୁଣ୍ୟ, ଏ ସମସ୍ତ କବିତାର ମୂଳ କାବ୍ୟାବେଗ ଅଟେ। ବାକ୍ୟ ସବୁ ସହଜ ଓ ସରଳ। ଗ୍ରାମ୍ୟ ଜୀବନ ବିଷୟକ କବିତାମାନଙ୍କରେ ଅଛି ଶାନ୍ତ ଅନୁଭବ, ସରଳ ଭାଷା ଓ ସମାହିତ ଜୀବନର ଚିତ୍ର। ତାଙ୍କର ଅନ୍ୟ ସମସ୍ତ କବିତାରେ ଭାଷା ଆଡ଼ମ୍ବରପୂର୍ଣ୍ଣ ଓ ଭାବ ତନାପୂର୍ଣ୍ଣ ଥିବାବେଳେ ଏ କବିତାମାନଙ୍କରେ ତାହା ନାହିଁ। ଅନ୍ୟ କବିତାମାନଙ୍କରେ ବର୍ଣ୍ଣିତ ନାରୀର ନଗ୍ନ ସୌନ୍ଦର୍ଯ୍ୟ ଓ ଶୃଙ୍ଗାର, ଏଠାରେ ସମ୍ଭ୍ରମପୂର୍ଣ୍ଣ ଓ ବ୍ୟଞ୍ଜନାଧର୍ମୀ। ଚିତ୍ର କଳ୍ପନାରେ ଗ୍ରାମ୍ୟ ଚେତନା ଭିତ୍ତିକ କବିତା ନରମ ଓ ମନୋରମ ହୋଇଥିବା ବେଳେ ଅନ୍ୟ କବିତାଗୁଡ଼ିକ ବର୍ଣ୍ଣାଢ଼୍ୟ। ତାଙ୍କ କବିତାଗୁଡ଼ିକରେ ପଲ୍ଲୀର ଚିତ୍ର ଅଧିକ ସମୁଜ୍ଜ୍ୱଳ ଓ ମହିମାନ୍ୱିତ ତଥା ସୁଖକର ପରି ବୋଧ ହୁଏ। ଗ୍ରାମ୍ୟ ଭିତ୍ତିକ କବିତାମାନଙ୍କରେ ମନୁଷ୍ୟ ଓ ପ୍ରକୃତିର ସମ୍ପର୍କ କର୍ମଭିତ୍ତିକ ହୋଇଥିବାରୁ ସେଠାରେ ସହଯୋଗର ସମ୍ପର୍କ ଅତ୍ୟନ୍ତ ନିବିଡ଼, ରସଘନ ତଥା ଆଦର୍ଶ ସ୍ଥାନୀୟ ଅଟେ। ଗାଁ ପରିବେଶ ମଧ୍ୟରେ ବଞ୍ଚୁଥିବା ମଣିଷ ପାଖରେ କୌଣସି ଅଭାବନୀୟ ତଥା ଅପ୍ରୀତିକର ପରିବେଶ ସୃଷ୍ଟି ହୁଏ ନା, ବରଂ ସରଳ, ନିରୀହ ଓ ନିଷ୍କପଟ ଭାବରେ ଅତି ଶାନ୍ତ, ମଧୁର ତଥା କମନୀୟ ରୂପରେ ତାର ଜୀବନ ଅତିବାହିତ ହୁଏ ଅତି ପ୍ରାକୃତିକ ପରିସ୍ଥିତିରେ। ଶୀତ ଋତୁର ମନୋରମ ଦୃଶ୍ୟାବଳୀ କବି ଚେତନାରେ କିପରି ଯୁଗପତ୍ ଆନନ୍ଦ ଓ ବିସ୍ମୟ ସୃଷ୍ଟି କରିବାରେ ସକ୍ଷମ, ତାହା ତାଙ୍କର ଉତ୍ତରାୟଣ କବିତାରେ ଲକ୍ଷ୍ୟ କରାଯାଇପାରେ। ବୈଷ୍ଣବ ପାଣିଙ୍କର ସ୍ୱାଙ୍ଗରୁ ମୁଖସ୍ଥ କରିଥିବା କିଛି ପଦାବଳୀ ଆନନ୍ଦ ତଥା ଉତ୍ଫୁଲ୍ଲିତ ଚିତ୍ତରେ ଗାନ କରୁଥିବାର ବିରଳ ଦୃଶ୍ୟ ଏକାନ୍ତ ଭାବରେ ପ୍ରାଣସ୍ପର୍ଶୀ ଓ ଚିତ୍ତ ଉଲ୍ଲାସକ। ଏଣୁ ଏପରି ଏକ ସୁନ୍ଦର ତଥା ମନୋରମ ଦୃଶ୍ୟର ଅବତାରଣା କରି କବି ଶ୍ରୀ ବିନୋଦ ନାୟକ ଗାଇଛନ୍ତି, ରଖୁଆଳ ଗାଏ ପାଣି ସୁଆଙ୍ଗର ଏକ ବିୟୋଗାନ୍ତ ଗୀତ, ସ୍ୱର୍ଣ୍ଣ ଢେଉ ବାଢ଼ି ବସେ ହୈମନ୍ତୀ ଶୀତ, ଛାୟା ଧୀରେ ନୁହେଁ କୃଷକ ଗୃହିଣୀ ଶିରେ, ଫସଲର ସ୍ୱର୍ଣ୍ଣାସନେ ଲକ୍ଷ୍ମୀ ଫେରେ ଗୃହେ। କବି ପଲ୍ଲୀ ପ୍ରକୃତିର ଏକନିଷ୍ଠ ସାଧକ ଭାବରେ ପ୍ରମାଣିତ କରିବାରେ ଅପରିସୀମ ଆଗ୍ରହ ଓ ଆମୁଖତା ପ୍ରଦର୍ଶନ କରିଯାଇଛନ୍ତି। କହିଲେ ସତ୍ୟର ଅପଳାପ ହେବ ନାହିଁ। ନାରୀ ଓ ନଦୀ ପ୍ରତି ଗଭୀର ଆସକ୍ତି ପ୍ରକାଶ ପୂର୍ବକ ପଲ୍ଲୀ ଜୀବନର ମାଧୁର୍ଯ୍ୟ, ଗାମ୍ଭୀର୍ଯ୍ୟ ଓ ଐଶ୍ୱର୍ଯ୍ୟକୁ ପ୍ରତିପାଦନ କରିବାକୁ ଯାଇ ଲେଖିଛନ୍ତି, ଦେଖ ଦେଖ ସଖି ନୂତନ ଯୁବତୀ ନଦୀ, କୂଳ ଲଙ୍ଘନ ବିଦ୍ରୋହ ଆଜି କରେ, ନାରଙ୍ଗ ବନ ତଳେ ତାର ଭରା ରୂପର ଜୁଆର ତୁଟେ, ତଟର ଛାତିରୁ ବାଲିର ଗରଡ଼ା ପଡ଼େ, ଗ୍ରାମ ପାଖେ ଯେଉଁ ଶୂନ୍ୟ ପଡ଼ିଆ ଧୁ ଧୁ କରେ ବାର ମାସ, ଶାଗୁଆ ଘାଘରା ପିନ୍ଧିଛି ଆଜି କିସେ, ଶାଗୁଆ ଶାଢ଼ୀଟି ପିନ୍ଧି ସେ ପଥେ, ନୂଆ ଭୁଆ ଶୁଣି ଯାଏ ଦେହ ଓଦା ଶାଢ଼ୀ ମନଲୋଭା ଦିଶେ। ମାନବବାଦୀ କବି ବିନୋଦ ଚନ୍ଦ୍ର ନାୟକଙ୍କ କବିତାର ପ୍ରତି ଛତ୍ରେ ଛତ୍ରେ ପଲ୍ଲୀଚିତ୍ର ବେଶ ହୃଦୟଗ୍ରାହୀ ଓ ମର୍ମସ୍ପର୍ଶୀ ରୂପରେ ନିତ୍ୟ ନୂତନ ଭାବରେ ପ୍ରତିଭାତ ହୋଇ ପାରିଛି। ପଲ୍ଲୀ ପ୍ରକୃତିର ଜଣେ ପରମ ଭକ୍ତ ଭାବରେ ସେ ଜୀବନର ଗଭୀର ଅନୁଭବକୁ ପାଥେୟ କରି ସାର୍ଥକ ପଲ୍ଲୀ କବିତା ରଚନାରେ ନିଜର ଅପରିସୀମ ଦକ୍ଷତା ଓ ଅମାପ ଶକ୍ତି ପ୍ରତିପାଦନ କରିପାରିଛନ୍ତି।
1: ଶୁଣିଲେ ଆଲୋଚନା, ବିନୋଦ ନାୟକଙ୍କ କବିତାରେ ପଲ୍ଲୀ ଚିତ୍ର, ଆଲୋଚନା କଲେ ଭଗବାନ ପଟେଲ।
2: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି, ସଂଘର୍ଷ କେ କୁଛ କିସ୍ସେ କାହାନୀ, କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର, ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ, ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ, ହୋତୀ ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ୍ ମହିନେ 31 ମଈ ସୁବେ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋ ଔର ପ୍ରସାର ଭାରତୀ କେ OTT ପ୍ଲାଟଫର୍ମ ୱେଭ୍ସ ପର। आप भी माननीय प्रधानमंत्री जी की मन की बात का हिस्सा बन सकते हैं। इसके लिए आप अपने सुझाव 29 मई तक टोल फ्री नंबर 1800117800 पर रिकॉर्ड कर सकते हैं या फिर 1922 पर भी कॉल कर सकते हैं। अपने सुझाव नमो ऐप या माई गोव के ओपन फोरम में पोस्ट कर सकते हैं या पोस्ट बॉक्स नंबर 111 आकाशवाणी दिल्ली पर भी भेज सकते हैं। तो याद रखें, रविवार 31 मई सुबह 11 बजे मन की बात। मन की बात है जन जन की सभी की कुछ अपनी सी, संघर्षों के कुछ किस्से कहानी, कुछ सफलताओं की अनकही विरासत की उम्मीदें नए भारत की। महीने के आखिरी रविवार का रहता है इंतजार, मलियाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक, होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अलावा आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से भी। तो याद रखें, रविवार 31 मई सुबह 11 बजे मन की बात।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ଶିବ କୁମାର ଶର୍ମାଙ୍କ ଦ୍ୱାରା ପରିବେଷିତ ସନ୍ତୁର ବାଦନ ରତ୍ନା ମଧ୍ୟଲେ ଏକ ତାଲ ଏବଂ ଦ୍ରୁତଲେ ତିନ ତାଲରେ ନିବଦ୍ଧ ଖମାଜ ସାତ ସହିତ ଜଡ଼ିତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏକ ଅତ୍ୟନ୍ତ ସୁମଧୁର ଶାନ୍ତ ଲୋକପ୍ରିୟ ରାଗ କଲାବତୀ।

ଶ୍ରୋତାମାନେ ତୈଳଜାଏ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିକୁଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣନ୍ତୁ, ପରିବେଷଣ କରିଛନ୍ତି କିଶୋରୀ ବେହେରା ଓ ତାଙ୍କ ସାଥୀମାନେ।

0: ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣୁଥିଲେ। ପରିବେଷଣ କଲେ କିଶୋରୀ ବେହେରା ଓ ତାଙ୍କ ସାଥୀମାନେ। ସାଥୀମାନେ ଥିଲେ ଡୋଳାମଣି ଭୋଇ, ସରୋଜିନୀ ଦୀପ, ଉକିଆ ଭୋଇ ଏବଂ ଶ୍ରିୟା ଭୋଏ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ଓସ୍ଲୋଠାରେ 3 ନମ୍ବର ଭାରତ ନୋର୍ଡିକ୍ ସମ୍ମିଳନୀଥି ଯୋଗ ଦେଲେ ପ୍ରଧାନମନ୍ତ୍ରୀ। ନୋର୍ଡିକ୍ ଦେଶମାନଙ୍କର ନେତାମାନଙ୍କ ସଙ୍ଗେ ମିଳିତ ସାମ୍ବାଦିକ ସମ୍ମିଳନୀକେ କଲେ ସମ୍ବୋଧନ। ଭିଏତନାମ ଗସ୍ତର ପହିଲା ଦିନେ ଦ୍ୱିପାକ୍ଷିକ ଆଲୋଚନାଥି ପ୍ରତିରକ୍ଷା ଭାଗିଦାରୀ ଉପରେ ଗୁରୁତ୍ୱ ଦେଲେ ପ୍ରତିରକ୍ଷା ମନ୍ତ୍ରୀ। ଏୟାରଫୋର୍ସ ଅଫିସର୍ସ କଲେଜର ଭାଷା ପରୀକ୍ଷାଗାରର ଆଭାସୀ ଜରିଆ କଲେ ଉଦ୍ଘାଟନ। ବିହାରର ନାଳନ୍ଦା ବିଶ୍ୱବିଦ୍ୟାଳୟର 3 ନମ୍ବର ସମାବର୍ତ୍ତନ ଉତ୍ସବଥି ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କର ପ୍ରମୁଖ ସଚିବ ପିକେ ମିଶ୍ର। ଛତିଶଗଡ଼ର ବସ୍ତର ଡିଭିଜନ ଆଇବା 5 ବର୍ଷ ଭିତରେ ଦେଶର ସବୁନୁ ବିକଶିତ ଆଦିବାସୀ ଜାଗା ହେବା କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ହେଲା ମୂଲ। ଆଇବା ମାସ ପହିଲାନୁ 15 ତାରିଖ ତକ ସାରା ଦେଶେ ମୂଲ ହେବା କ୍ଷେତ ବଜାଓ ଅଭିଯାନ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଓଡ଼ିଶାର ଭିନ୍ ଭିନ୍ ଆମ୍ର କିସମ ଆଉ ଉତ୍ପାଦନକେ କଲେ ପ୍ରଶଂସା। ନିଟ୍ ୟୁଜି 2026ର ଫେରଘାଏ ପରୀକ୍ଷା ନେଇକରି ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ହେଲା ଗୋଟିଏ ଉଚ୍ଚସ୍ତରୀୟ ବୈଠକ। ଭୁବନେଶ୍ୱରର ସ୍ଥାପନା ହେବ ଇଏସ୍ଆଇ କଲେଜ ଆଉ ହସ୍ପିଟାଲ, ବୁଝାମଣାପତ୍ର ହେଲା ସ୍ୱାକ୍ଷରିତ। ଆଇବାକାଲି ବାହାରିବା ଯୁକ୍ତ 2 ପରୀକ୍ଷା ଫଲ। ଉପରବେଲା 3 ବଜେ results.odisha.gov.in ଆଉ results.digilocker.gov.in ଥି ଲଗ୍ଇନ୍ କରି ଛାତ୍ରଛାତ୍ରୀମାନେ ଜାଣିପାରିବେ ପରୀକ୍ଷା ଫଲ। ପୁରୀ ଶ୍ରୀମନ୍ଦିର ନ ଆଇବାକାଲି ମହାପୁରମାନଙ୍କର ବନକ ଲାଗି ନୀତି ଲାଗି ସଞ୍ଜବେଲା 4 ଘଣ୍ଟା ଲାଗି ସର୍ବସାଧାରଣ ଦର୍ଶନ ରହିବା ବନ୍ଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକସେବା ଭବନଠାରେ ସମ୍ବଲପୁର ଆଉ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସହିତ ରବି ଧାନ ସଂଗ୍ରହ ବାବଦେ କଲେ ଆଲୋଚନା। ଏମ୍ସ ଦିଲ୍ଲୀର ସହଯୋଗ ଥି ରାଜ୍ୟର ସମନ୍ୱିତ ଜରୁରୀକାଳୀନ ଆଉ ଟ୍ରମା କେୟାର ବ୍ୟବସ୍ଥାକେ ବରକସ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରସ୍ତାବ। ଜିଲ୍ଲାପାଳମାନଙ୍କ ସଙ୍ଗେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ବୈଠକ। 9ଟା ଭିନ୍ ଭିନ୍ ବିଭାଗର ଜିଲ୍ଲା ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କଲେ ଆଲୋଚନା ଆଉ ଦେଲେ ପରାମର୍ଶ। ଆଇପିଏଲ୍ ଟି20 କ୍ରିକେଟ୍ର ଆଜିର ମ୍ୟାଚ୍ ଥି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର 220 ରନ୍ ଜବାବ ଥି ରାଜସ୍ଥାନ ରୟାଲ୍ସ କରିଛେ 2.3 ଓଭର୍ ଥି ବିନା ୱିକେଟ୍ ହରାଇକରି 26 ରନ୍। ଆଉ ରାଇଜେ ଜାରି ରହିଛେ ଗରମ ଆଉ ଗୁଲଗୁଲି। ଏ ମାସର ଶେଷ ତକ୍ ମୌସୁମୀ କେରଳମ୍ ପହଞ୍ଚବା ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା। ଏଛିନ୍ ମୁଖ୍ୟ ଖବର ନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ଭିଜି ଜୋକ ଦ୍ୱାରା ପରିବେଷିତ ବେହେଲା ବାଦନ। କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରୁ ଉତ୍ପନ୍ନ ଅତ୍ୟନ୍ତ ସୁମଧୁର ଭାବପ୍ରବଣ ଏବଂ ରୋମାଣ୍ଟିକ୍ ରାଗ କିରୱାନୀ। ତବଲା ସଙ୍ଗତ କରିଛନ୍ତି ଉସ୍ତାଦ ଅରୁଣ ଘୋଷାଲ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ଭିଜି ଜୋକ ଦ୍ୱାରା ପରିବେଷିତ ବେହେଲା ବାଦନରେ ଶୁଣିଲେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଉତ୍ପନ୍ନ ରା କିର୍ୱାନୀ। ତବଲା ସଙ୍ଗତ କରିଥିଲେ ଉସ୍ତାଦ ଅରୁଣ ଘୋଷାଲ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ସଂଘର୍ଷର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ଯତୀନ ଲଲିତ।

0: ସାବିତ୍ରୀ, ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କଥାଚିତ୍ର ମିଷ୍ଟର ଆଶିକର ଏହି ଗୀତ। ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ। ଗୀତିକାର ଇନ୍ଦିବାର, ସଙ୍ଗୀତ ଯତୀନ ଲଲିତ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ରାଜର ଏ ଗୀତ। କଣ୍ଠଦାନ କରିଛନ୍ତି ସୁଜେନ ଜଲି ମୁଖାର୍ଜୀ ଏବଂ ବାଲି ବ୍ରହ୍ମଭଟ୍ଟ। ଗୀତରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।